ଏଥର ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ଶିଳ୍ପୀ ଶୈଳଭାମ ମହାପାତ୍ର ଭାଗୀରଥୀ ପାତ୍ରଙ୍କ ଗୀତ ରଚନା।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କୁମାରମଣି ସାହୁଙ୍କ ରଚନାରୁ କଣ୍ଠ ଦେଇଛନ୍ତି ଶଶାଙ୍କ ଶେଖର ମହାପାତ୍ର।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମ ଭିତରେ ଥିବା ସମ୍ପର୍କଗୁଡ଼ିକୁ ଲକ୍ଷ୍ୟ କଲେ ଏବଂ ତାକୁ ଭଲ ଭାବରେ ଅନୁଭବ କରିବାକୁ ଚେଷ୍ଟା କଲେ ଈଶ୍ୱରଙ୍କ ସହିତ ଆମର ସମ୍ପର୍କଟି କେମିତି ହେବ ସେ ସମ୍ପର୍କରେ ଆମର ଏକ ଧାରଣା ହୋଇପାରିବ। ବାପା ପୁଅ, ମା ପୁଅ, ଭାଇ ଭାଇ, ଭଉଣୀ ଭାଇ, ଜ୍ୱଇଁ ଶଳା ଇତ୍ୟାଦି ସବୁ ସମ୍ପର୍କ ଅପେକ୍ଷା ଅଧିକ ନିବିଡ଼ ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀର ସମ୍ପର୍କ। ଏ ସମ୍ପର୍କଟା ଜୋର ହେଲେ ଅନ୍ୟ ସମ୍ପର୍କ ଟିକେ ଉଣା ପଡ଼ିଯାଏ ବୋଲି ବେଳେବେଳେ ବାପା ମା, ଭାଇ ଭଉଣୀ, ବନ୍ଧୁବର୍ଗ ଅଭିଯୋଗ କରନ୍ତି ଯେ ବିବାହ ହେବା ପରେ ଅମୁକ ଲୋକ ଅନ୍ୟମାନଙ୍କୁ ଭୁଲିଗଲା। ସମ୍ପୂର୍ଣ୍ଣ ଭୁଲି ନଥିଲେ ମଧ୍ୟ ବିବାହ ପରେ ନିଜ ସ୍ତ୍ରୀ ସହିତ ସମ୍ପର୍କଟା ନିବିଡ଼ ହୋଇଯାଏ ବୋଲି ଅନ୍ୟ ସମ୍ପର୍କ ଗୁଡ଼ାକ ଉଣା ଜଣାପଡ଼ନ୍ତି। ଆଉ ସମ୍ପର୍କ ଉଣା ଜଣାପଡ଼ିଲେ ଅନ୍ୟମାନେ କଥା ଉଠାନ୍ତି। ଏଥିରୁ ଜଣାପଡ଼ୁଛି ସ୍ୱାମୀକୁ ସ୍ତ୍ରୀ ଏବଂ ସ୍ତ୍ରୀକୁ ସ୍ୱାମୀ ମିଳିଲେ ସେମାନଙ୍କର ପରସ୍ପର ଭିତରର ସମ୍ପର୍କ ଅନ୍ୟ ସବୁ ସମ୍ପର୍କ ଅପେକ୍ଷା ଅଧିକ ହୋଇଯାଏ। କିନ୍ତୁ ମଣିଷର ଈଶ୍ୱରଙ୍କ ସହିତ ସମ୍ପର୍କକୁ ସ୍ୱାମୀ ସ୍ତ୍ରୀର ସମ୍ପର୍କ ନ କହି ପ୍ରେମିକ ପ୍ରେମିକାର ସମ୍ପର୍କ ବୋଲି କୁହାଯାଇଛି। କାରଣ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଅପେକ୍ଷା ପ୍ରେମିକ ପ୍ରେମିକାର ସମ୍ପର୍କ ଆହୁରି ନିବିଡ଼। ବାହା ହେବାର କିଛି ଦିନ ଗଲା ପରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯଦିଓ ଥାଏ କିନ୍ତୁ ସେଥିରେ ଭଟ୍ଟା ପଡ଼ିଆସେ, ଉଷ୍ମତା କମିଯାଏ, ପାରିବାରିକ ଜଞ୍ଜାଳରେ ପଡ଼ି ଉଭୟଙ୍କ ଭିତରେ କଳହ ମଧ୍ୟ ହୁଏ। କିନ୍ତୁ ପ୍ରେମିକ ପ୍ରେମିକା ଚିରସବୁଜ, ପ୍ରେମ କେବେ ଉଣା ହୁଏ ନାହିଁ। ପ୍ରେମିକ ପ୍ରେମିକା ପରସ୍ପରକୁ ନ ପାଇଲା ଯାଏଁ ବରାବର ଝୁରି ହେଉଥାନ୍ତି। ସେଇଥିପାଇଁ ଭଗବାନଙ୍କୁ ପ୍ରେମ କରିବାକୁ ଭକ୍ତିଶାସ୍ତ୍ରମାନଙ୍କରେ କୁହାଯାଇଛି। ନୂଆ ବାହା ହୋଇଥିବା ଯୁବକଟିଏ ଯେତେବେଳେ ଯୁବତୀଟିକୁ ପ୍ରଥମ ଥର ପାଇଁ ଛୁଏଁ, ଦୁଇ ଜଣଙ୍କ ଭିତରେ ଗୋଟିଏ ନୂଆ ପୁଲକ ଜାତ ହୁଏ, ରୋମାଞ୍ଚ ହୁଏ। ପ୍ରେମିକ ପ୍ରେମିକା ମଧ୍ୟ ଯେତେବେଳେ ବହୁ ସୁଯୋଗକୁ ହାତଛଡ଼ା କଲାପରେ କୌଣସି ଏକ ନିରୋଳା ପରିବେଶରେ ପରସ୍ପରକୁ ପାଆନ୍ତି ଏବଂ ପରସ୍ପରକୁ ଛୁଇଁବାକୁ ଚେଷ୍ଟା କରନ୍ତି, ତା ମଧ୍ୟ ଏକ ଅପୂର୍ବ ପୁଲକ ସଞ୍ଚାର କରେ ଉଭୟଙ୍କ ଭିତରେ। ମିଳନ ବେଳେ ସ୍ୱାମୀ ସ୍ତ୍ରୀ ହୁଅନ୍ତୁ ବା ପ୍ରେମିକ ପ୍ରେମିକା ହୁଅନ୍ତୁ, ପରସ୍ପରକୁ ନିବିଡ଼ ଭାବରେ ଆଲିଙ୍ଗନ କରନ୍ତି। ଏଭଳି ଦୃଢ଼ ଆଲିଙ୍ଗନରେ ଆବଦ୍ଧ ହୁଅନ୍ତି ଯେ ସତେ ଯେପରି ଦୁହେଁ ଏକ ହିଁ ମିଶିଯିବେ। ଯେତେ ଦୃଢ଼ ଆଲିଙ୍ଗନ କଲେ ମଧ୍ୟ ଦେହ ଅଲଗା ହୋଇଯାଏ, ଆଲିଙ୍ଗନ ସ୍ଥାୟୀ ହୁଏ ନାହିଁ। କିନ୍ତୁ ସେହି ମୁହୂର୍ତ୍ତରେ ଅନୁଭବଟି ଆସେ ଯେ ଆମେ ଦୁହେଁ ଏକା ହୋଇଯାଆନ୍ତୁ କି, ଆମ ଭିତରେ କିଛି ବୋଲି କିଛି ପ୍ରଭେଦ ରହନ୍ତା ନାହିଁ କି। କିନ୍ତୁ ଅଳ୍ପ ସମୟ ପରେ ହାତ ଶିଥିଳ ହୋଇଯାଏ, ଆଲିଙ୍ଗନ ହୁଗୁଳା ହୋଇଯାଏ। ଇଏ ହେଉଛି ଆମର ଅନୁଭବର କଥା। ଯେତେବେଳେ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କର, ପ୍ରେମିକ ପ୍ରେମିକାଙ୍କର ଆଲିଙ୍ଗନ ଶିଥିଳ ହୋଇଯାଉଛି, ଉଭୟ ଉଭୟଙ୍କ ସହିତ ମିଶିବାକୁ ଚାହିଁଲେ ବି ମିଶିପାରୁନାହାନ୍ତି, ତେବେ ଈଶ୍ୱରଙ୍କ ସହିତ ମିଶିଯିବା କ'ଣ ଏଡ଼େ ସହଜ କଥା? ଦେହଟିଏ ପାଖରେ ଥାଇ ତା ସହିତ ମିଶି ହେଉନାହିଁ। ଈଶ୍ୱରଙ୍କ ସହିତ ମିଶିବା ତ ଚେତନା ସହିତ ଚେତନାକୁ ମିଶେଇବା, ସେଠି ଚେତନା ସହ ଚେତନାର ଆଲିଙ୍ଗନ ହୁଏ। ହେଲେ ସେ ଆଲିଙ୍ଗନଟା କେତେ ଦୃଢ଼ ହେଲେ ଯାଇ ଆଉ କେବେ ହୁଗୁଳା ହେବ ନାହିଁ ସେ କଥାକୁ ଟିକେ ଅନୁମାନ କରନ୍ତୁ ତ। ଆମ ସମସ୍ତଙ୍କର କିଛି ନା କିଛି ଈଶ୍ୱରୀୟ ଅନୁଭବ ଅଛି, କିନ୍ତୁ ସେ ଅନୁଭବଟିକୁ ଆମେ ଧରି ରଖିପାରୁନାହୁଁ। ସେ ଆସୁଛି, ଚାଲିଯାଉଛି। ଯେତିକି ଦୃଢ଼ରେ ଭଗବାନଙ୍କୁ ଧରିଲେ ସେ ଆଉ ଖସିବେ ନାହିଁ, ସେତିକି ଦୃଢ଼ତା ଆମର ରହୁନାହିଁ, ଯାହାଫଳରେ ଈଶ୍ୱରଙ୍କ ସହିତ ଆମର ସମ୍ପର୍କ ଶିଥିଳ ହୋଇଯାଉଛି। ଆମର ଦେହ ସ୍ତରରେ ଯେଉଁ ଆଲିଙ୍ଗନର ଅନୁଭବ ଆମେ ପାଉଛୁ, ତା ଭିତରେ ହିଁ ଆମେ ଈଶ୍ୱରୀୟ ଆଲିଙ୍ଗନର ତତ୍ତ୍ୱଟିକୁ ଦେଖିପାରିବା।

ଶୁଣିଲି ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଘଲ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀମାନେ ହେଲେ ଭିକାରୀଚରଣ ପଳ, ତୃପ୍ତି ଦାସ, ଶୈଳଭମା ମହାପାତ୍ର, କେଶବ ଚନ୍ଦ୍ର ସାହୁ ଏବଂ ଦିବାକର ମହାନ୍ତି।

ମହାଭାରତ ଯୁଦ୍ଧରେ ଜୀବହତ୍ୟା କରିଥିବାରୁ ନର୍କରେ ପଡ଼ିବେ ବୋଲି ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ କହିଲେ। ଏହା ଶୁଣି ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ଘେନି କୁରୁକ୍ଷେତ୍ରରେ ଭୀଷ୍ମଙ୍କ ସରସଜ୍ଜା ନିକଟରେ ପହଞ୍ଚିଲେ। ଭୀଷ୍ମ ଯୁଧିଷ୍ଠିରଙ୍କୁ ବୁଝାଇଲେ, ଏହି ସଂସାର କର୍ମର ଆୟତ୍ତ ହୋଇଥିବାରୁ ମନରେ କିଛି ନଭାଳି ଅନାଥ ପ୍ରଜାଙ୍କୁ ପାଳନ କର। ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ଯୋଗୁଁ ଭୀଷ୍ମଙ୍କର ଦେହ ଛାଡ଼ିବା ବେଳ ଆସିଗଲା। ଅନ୍ତର୍ଯ୍ୟାମୀ ପ୍ରଭୁ ଶ୍ରୀକୃଷ୍ଣ ଭୀଷ୍ମଙ୍କ ଶେଷ ସମୟରେ ସରସଜ୍ଜା ନିକଟରେ ଉପସ୍ଥିତ ହୋଇଛନ୍ତି। ଭୀଷ୍ମ ନିଜର ଶେଷ ସମୟ ଆସିବା ଜାଣି ମୌନ ହେଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ଭିକାରୀ ଚରଣ ପଳ, ତୃପ୍ତି ଦାସ, ଶୈଳଭମ ମହାପାତ୍ର, କେଶବ ଚନ୍ଦ୍ର ସାହୁ ଏବଂ ଦିବାକର ମହାନ୍ତି। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ରହିଛି ସଂସ୍କୃତରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆଉ ଶାସନ ସଚିବମାନେ ଯୋଗ ଦେଇଥିଲେ। 3845 ବର୍ଗମିଟର ଇଲାକାନ ତିଆରି ହେବାରକେ ଥିବା କାରଖାନା, ଚାଷୀ, କୃଷକ ଉତ୍ପାଦକ ସଂଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବେସରକାରୀ ସହଯୋଗ ଆଉ ସରକାରୀ ଅନୁଷ୍ଠାନମାନଙ୍କର ମିଳିତ ସହଯୋଗଟି ପରିଚାଳିତ ହେବ। ରାଜ୍ୟ 4 ଆୟୁର୍ବେଦିକ ଆଉ 2 ହେମୋପାଥିକ ମେଡିକାଲ କଲେଜ ସ୍ଥାପନା କରାଯିବ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୁର୍ବେଦିକ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଖୁବ୍ ଜଲ୍ଦି ରାୟଗଡ଼ା, ଗଜପତି ଆଉ ମାଲକାନଗିରି ନବିଲ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ପଦକ୍ଷେପ ନିଆଯିବ ବୋଲି ଗଲାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଘୋଷଣା କରିଛନ୍ତି। ଭୁବନେଶ୍ୱରଠାରେ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହାଇଦ୍ରାବାଦନ ଥିବା ସିସି ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମେଡିକାଲ ହେରିଟେଜ ତରଫୁ ଆୟୋଜିତ କାର୍ଯ୍ୟକ୍ରମଟି ଯୋଗ ଦେଇକରି ସ୍ୱାସ୍ଥ୍ୟମନ୍ତ୍ରୀ ଏଇଟା କହିଛନ୍। କାର୍ଯ୍ୟକ୍ରମଟି ତାଳପତ୍ର ପୋଥି ଆଉ ପ୍ରାଚୀନ ଚିକିତ୍ସା ଜ୍ଞାନର ସଂରକ୍ଷଣ, ଅଧ୍ୟୟନ ଆଉ ଗବେଷଣା ବାବଦେ ବିଲ୍ ଆଲୋଚନା ହୋଇଥିଲା। ଏ ଅବସରରେ ଓଡ଼ିଶାର ପାରମ୍ପରିକ ଚିକିତ୍ସା ପଦ୍ଧତି, ଖାସ୍ କରି ଆୟୁର୍ବେଦକେ ଆହୁରି ବରକସ କରିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ପୁରୀ ଶ୍ରୀମନ୍ଦିର ଆଜି ସପ୍ତପୁରୀ ଅମାବାସ୍ୟା ନୀତି ପାଳନ କରାଯିବା। ଏ ନୀତି ଲାଗି କୁମ୍ଭାରପଡ଼ା ପାଶେ ଥିବା ମା' ଆଲମଚଣ୍ଡୀ ମନ୍ଦିର ଖାସ୍ କରି ତିଆରି 4 ମାଟିର ତାଡ଼ ଶ୍ରୀମନ୍ଦିରକେ ବିଜେ କରାଯାଇଛି। ଏତାକେ ଶ୍ରୀମନ୍ଦିର ରୋଷଘର ପାଶେ ରଖାଯାଇଛି। ପରମ୍ପରା ଅନୁସାରେ ଶ୍ରୀମନ୍ଦିର ମା' ଦକ୍ଷିଣକାଳୀ ମନ୍ଦିରକେ ଆଜ୍ଞାମାଳ ବିଜେ ହେବା। ଆଜି ମା' ଦକ୍ଷିଣକାଳୀ ମହାପ୍ରଭୁଙ୍କ ଲାଗି 7 ପ୍ରକାରର ପୁର୍ଦିଆ ପିଠା ତିଆରି କରିବେ। ଏ ପିଠା ଖାସ୍ କରି ମାଟିର ତାଡ଼ଥି ସକାଳ ଧୂପ ନୀତି ଉତ୍ରୁ ଲାଗି କରାଯିବାର ବିଧି ରହିଛି। ରାଜ୍ୟ ଚଲତି ଶିକ୍ଷାବର୍ଷନୁ 4 ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ୍ ପ୍ରୋଗ୍ରାମ ଆଉ ବିଏଡ୍ ନାଁ ଲେଖା ମୂଲ ହେଇଛେ। ଏଥର ପହିଲା ଖେପ ନାଁ ଲେଖା ପ୍ରକ୍ରିୟା ଶେଷ ହେଇଥିବାର ବେଳେ ଅଗ୍ଲିଥିବା ସିଟ୍ ଲାଗି 2 ଖେପ ନାଁ ଲେଖା ହେବା। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛେ। ସାମ୍ସ ପୋର୍ଟାଲ ଜରିଏ ଗଲାକାଲିଠାନୁ 20 ତକ ଅନ୍ଲାଇନ୍ ଜରିଏ ନାଁ ଲେଖାଯାଇ ପାର୍ବା। 24 ନାଁ ଲେଖା ଲାଗି ମେଧା ତାଲିକା ବାହାରିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ଦେବଗଡ଼ ଜିଲ୍ଲାର ବିକାଶ ସମନ୍ୱୟ ଆଉ ତଦାରଖ କମିଟି ଦିଶା ଲାଗି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏବେ 16 ହେବାରକେ ଥିବା ବୈଠକଟି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକନ ଭିନ୍ ଭିନ୍ ବିଭାଗୀୟ ଅଧିକାରୀମାନଙ୍କୁ ବିକାଶ କାମର ଅଗ୍ରଗତି ବାବଦେ ରିପୋର୍ଟ ତିଆରି କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ପୁଷ୍ଟିସାର କମିଟି ବୈଠକ ଗଲାକାଲି ହୋଇଯାଇଛି। ଏଥି ଅଙ୍ଗନବାଡ଼ି ସେବା ଅଧୀନ ଥି ଭିନ୍ ଭିନ୍ ଯୋଜନା ବାବଦେ ସମୀକ୍ଷା କରାଯାଇଥିଲା। ବୈଠକଟି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହିତ ଅଲଗା ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାର ପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ହୋଇଛେ। ଏତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଆଇବା 24 ଭିତରେ ଧୁକାଗଡ଼ି ବିଜୁଳି ମାରିକି ଅତିଜବର ବର୍ଷା ହେବା ବୋଲି କଳାହାଣ୍ଡି, ନବରଙ୍ଗପୁର ଆଉ କୋରାପୁଟ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। କଳାହାଣ୍ଡି ଜିଲ୍ଲାର ଜବର ବର୍ଷା ସମ୍ଭାବନା ଥିବାରୁ ଆଜି ଜିଲ୍ଲାର ସବୁ ସ୍କୁଲକେ ଛୁଟି ଘୋଷଣା କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ରେଡିଓ ପର ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଭାରତ କି ଜନତା ସେ କରେଙ୍ଗେ ମନ୍ କି ବାତ୍ ଆକାଶବାଣୀ କେ ସଭି କେନ୍ଦ୍ର ଇସେ ପ୍ରସାରିତ କରେଙ୍ଗେ।
2: ମେରେ ମନ୍ କି ବାତ୍ ଆପକେ କାରଣ ସଚ୍ଚେ ଅର୍ଥ ମେ ଆପକେ ମନ୍ କି ବାତ୍ ବନ ଗଈ ହେ। ଆପକି ବାତେ ସୁନତା ହୁଁ, ଆପକେ ଲିଏ ସୋଚତା ହୁଁ, ଆପକେ ସୁଝାଓ ଦେଖତା ହୁଁ, ଉସି ସେ ମେରେ ବିଚାରୋଁ କି ଏକ ଦୌଡ଼ ଶୁରୁ ହୋ ଜାତି ହେ ଜୋ ଆକାଶବାଣୀ କେ ମାଧ୍ୟମ ସେ ଆପକେ ପାସ ପହଞ୍ଚତି ହେ। ବୋଲତା ମେ ହୁଁ लेकिन बात आपकी होती है।
3: याद रखिएगा, रविवार सुबह 11 बजे मन की बात।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଗତକାଲି ଦ୍ୱିତୀୟ ଦିନରେ 8,417 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 14,310 ନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି,
1: ଆଇଆର୍ଇ ସାଙ୍ଗରେ ଆମର ଗୋଟେ ଏମ୍ଓୟୁ ହେଇଥିଲା, ଆଉ କମ୍ପାନୀ ଆଇଆର୍ଇ ଭିତରେ ଅଛନ୍ତି, ତାଙ୍କ ସାଙ୍ଗରେ ମଧ୍ୟ କାଲି ଆମର 14 ଏମ୍ଓୟୁ ହେଲା। ଦୁବାଇରେ ଆମେ ତାଙ୍କର ଯୋଉ କ୍ୟାବିନେଟ୍ ମିନିଷ୍ଟର ଫର୍ ଇନ୍ଭେଷ୍ଟମେଣ୍ଟ ଅଛନ୍ତି, ତାଙ୍କୁ ମଧ୍ୟ ଆମର ପିଚ୍ କରିବୁ ଯେ ଓଡ଼ିଶାର କ'ଣ ଷ୍ଟ୍ରେନ୍ଥ ଅଛି ଯେଉଁଥିରେ ସେମାନେ ଆସିକରି ଇନ୍ଭେଷ୍ଟ କରିପାରନ୍ତି। ତାଙ୍କର ଯୋଉ ବିଜନେସ୍ ପ୍ରମୋସନ୍ କାଉନ୍ସିଲ୍ ଅଛି, ତାଙ୍କ ସାଙ୍ଗରେ ଆମର ଗୋଟେ ମିଟିଂ ଅଛି। ଆମର ତରଫରୁ ଆମେ ବହୁତ ଚେଷ୍ଟା କରୁଛୁ ଯେତେ FDI ଆସିପାରିବ ତା ପାଇଁ ଆମେ ଚେଷ୍ଟା କରୁଛୁ।
0: ଶ୍ରୀ ମାଝୀ ଗତକାଲି ଦୁବାଇଠାରେ ୟୁଏଇର ନେତୃମଣ୍ଡଳୀ, ବିଶ୍ୱସ୍ତରୀୟ ନିବେଶକ, ଶିଳ୍ପ ପ୍ରତିନିଧି ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ସହ ବୈଠକରେ ଯୋଗ ଦେଇଥିଲେ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଶ୍ରୀ ମାଝୀ ଦୁବାଇଠାରେ ଏକ ଜିଲ୍ଲା ଏକ ଉତ୍ପାଦ ପ୍ରଦର୍ଶନୀ ମଣ୍ଡପ ଉଦ୍ଘାଟନ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଏବଂ ହସ୍ତଶିଳ୍ପ ଏଥିରେ ସ୍ଥାନ ପାଇଛି। ରାଜ୍ୟ ସରକାର ଏକ ଅତ୍ୟାଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫିଲିପାଇନ୍ସ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନେସ୍ ଏ ଶ୍ରୀନିବାସୁଲୁଙ୍କ ସମେତ କୃଷି ଓ କୃଷକ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। 3,845 ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରସ୍ତୁତ ହେବାକୁ ଥିବା ଏହି କେନ୍ଦ୍ରଟି ଚାଷୀ, କୃଷକ ଉତ୍ପାଦକ ସଂଗଠକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନର ମିଳିତ ସହଯୋଗରେ ପରିଚାଳିତ ହେବ। ଦେଶର ଜମିଜମା ପ୍ରଶାସନ ବ୍ୟବସ୍ଥାକୁ ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ, ସ୍ୱଚ୍ଛ, ଦକ୍ଷ ଏବଂ ଲୋକକୈନ୍ଦ୍ରିକ କରିବା ଲକ୍ଷ୍ୟ ନେଇ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଆୟୋଜିତ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଆସନ୍ତା 2031 ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ପଦକ୍ଷେପ ପାଇଁ 565,50,00,000 ବ୍ୟୟ ବରାଦ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପଦ ନାମକରଣ ତଥା ଆନୁଷଙ୍ଗିକ ବ୍ୟବସ୍ଥା ବିରୋଧରେ ଆଗତ ଏକ ଜନସ୍ୱାର୍ଥ ମାମଲାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଖଣ୍ଡପୀଠ କହିଛନ୍ତି, ଜନସ୍ୱାର୍ଥ ମାମଲାକୁ ବ୍ୟକ୍ତିଗତ ଲାଭ, ସ୍ୱାର୍ଥ ସାଧନ କିମ୍ବା ପ୍ରଚାର ହାସଲର ମାଧ୍ୟମ କରାଯିବା ଉଚିତ ନୁହେଁ। ୟୁଜିସି ନେଟ୍ ଜୁନ୍ 2026 ପୁନଃ ପରୀକ୍ଷା ହୋଇଥିବା ଇଂରାଜୀ, ବାଣିଜ୍ୟ ଏବଂ ସମାଜ ବିଜ୍ଞାନ ବିଷୟର ଉତ୍ତର ସୂଚୀ ଜାତୀୟ ପରୀକ୍ଷଣ ସଂସ୍ଥା NTA ଜାରି କରିଛି। ୟୁଜିସି ନେଟ୍ ପୋର୍ଟାଲ ମାଧ୍ୟମରେ ପରୀକ୍ଷାର୍ଥୀ ଉତ୍ତର ସୂଚୀ ସଂକ୍ରାନ୍ତ ମତାମତ ଦେଇପାରିବେ। ଏଥିପାଇଁ ଆସନ୍ତା 13 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଜଳଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା ନେଇ କ୍ଷେତ୍ର ସମୀକ୍ଷା ଶେଷ ହୋଇଛି। ଚିତ୍ରକୁଣ୍ଡା ମାଟିବନ୍ଧ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ସୁଧାର ଗୃହରେ କଥିତ

0: ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା କମିଶନ ଏବଂ ସିଏଡବ୍ଲ୍ୟୁ ବିଭାଗର ମିଳିତ ଦଳ ତଦନ୍ତ କରିଛନ୍ତି। ଘଟଣାରେ ଜଡ଼ିତ କଥିତ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ତଦନ୍ତ ରିପୋର୍ଟ ମିଳିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ମହିଳା କମିଶନ ସଦସ୍ୟ ଡକ୍ଟର କଳ୍ପନା ମଲ୍ଲିକ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ ହେବ। ଏହି ନୀତି ପାଇଁ ଗତକାଲିଠାରୁ କୁମ୍ଭାରପଡ଼ା ନିକଟରେ ଥିବା ମା' ଆଲମଚଣ୍ଡୀ ମନ୍ଦିରରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଚାରିଟି ମାଟି ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ଏହି ତାଡ଼କୁ ଶ୍ରୀମନ୍ଦିର ରୋଷଘର ନିକଟରେ ରଖାଯାଇଛି। ପରମ୍ପରା ଅନୁଯାୟୀ ଆଜି ମା' ଦକ୍ଷିଣକାଳୀ ମହାପ୍ରଭୁଙ୍କ ପାଇଁ ସାତ ପ୍ରକାରର ପୁରପିଠା ପ୍ରସ୍ତୁତ କରିବେ। ଏହି ପିଠା ସ୍ୱତନ୍ତ୍ର ଭାବେ ମାଟି ତାଡ଼ରେ ସକାଳ ଧୂପ ପରେ ଲାଗି କରାଯିବ ବୋଲି ବିଧି ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ସନ୍ତ ଶୁଣିବା ପିଲାମାନେ ଜିତ୍ଖୋର ଓ ଚିଡ଼ିଚିଡ଼ା ହୁଅନ୍ତି କାହିଁକି, କହିଛନ୍ତି ସୁଶ୍ରୀ ସଙ୍ଗୀତା ବେହୁରା।
2: ପିଲାଟିଏ ଜନ୍ମ ହେବା ପରେ ଏକ ନିର୍ଦ୍ଦିଷ୍ଟ ସମୟରେ ସମୟାନୁକ୍ରମେ ପିଲାର ହସିବା, ବସିବା, ଚାଲିବା ଓ କଥା କହିବା ଇତ୍ୟାଦି ହୋଇଥାଏ। ଶିଶୁଟି ବଡ଼ ହେବା ସହିତ ତାର ଶାରୀରିକ ଓ ମାନସିକ ପରିପକ୍ୱତା ଧୀରେ ଧୀରେ ହେବା ସହିତ ପାରିପାର୍ଶ୍ୱିକ ଅବସ୍ଥା ସହିତ ଖାପ ଖୁଆଇ ପିଲାର ବୌଦ୍ଧିକ ବିକାଶ ମଧ୍ୟ ହୋଇଥାଏ। ସାଧାରଣ ଭାବେ କହିବାକୁ ଗଲେ ପିଲାମାନଙ୍କର ଚିଡ଼ଚିଡ଼ ଭାବ ଓ ଜିତ୍ଖୋର ମନୋବୃତ୍ତି 5-6 ବର୍ଷ ପର୍ଯ୍ୟନ୍ତ ଦେଖାଦେଇଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ପିଲାର ଜିତ୍ଖୋର ମନୋବୃତ୍ତି ଓ ଚିଡ଼ଚିଡ଼ ଭାବ ଏହି ବୟସ ଅତିକ୍ରାନ୍ତ ପରେ ଯଦି ଦେଖାଦିଏ ତେବେ ପିଲାର ମସ୍ତିଷ୍କ ବିକାଶରେ ବାଧାପ୍ରାପ୍ତ ହୋଇଛି ବୋଲି ଧରିବାକୁ ହେବ। ପିଲାଟି ସାଧାରଣ ଭାବେ ଚିଡ଼ଚିଡ଼ ଓ ଜିତ୍ଖୋର ହେଲେ ସେ ତାର ଦୈନନ୍ଦିନ କାର୍ଯ୍ୟରେ ଯଥା ନିଜର ନିତ୍ୟକର୍ମ ଠିକ୍ ଭାବେ ନ କରିପାରିବା, ଖାଇବା, ପୋଷାକ ପିନ୍ଧିବା, ପରିଷ୍କାର ପରିଚ୍ଛନ୍ନ ରହିବା, ଅନ୍ୟମାନଙ୍କ ସହିତ କଥା ହୋଇ ନିଜର ଭାବର ଆଦାନ ପ୍ରଦାନ କରିବା ଇତ୍ୟାଦି ଠିକ୍ ଭାବେ କରିପାରେ ନାହିଁ। ଏହାଦ୍ୱାରା ତାର ମାନସିକ ବିକାଶ ଠିକ୍ ଭାବରେ ହୋଇନଥାଏ। ଏହି ଚିଡ଼ଚିଡ଼ ଭାବ ଓ ଜିତ୍ଖୋର ମନୋବୃତ୍ତି ଏକ ନିର୍ଦ୍ଦିଷ୍ଟ ବୟସ ପରେ ଲାଗି ରହିଲେ ପିଲାଟି କୌଣସି କାର୍ଯ୍ୟରେ ଆଗ୍ରହ ପ୍ରକାଶ କରେ ନାହିଁ, ତେଣୁ ତାର ଧ୍ୟାନ ଓ ଏକାଗ୍ରତା ପ୍ରତ୍ୟେକ କ୍ଷେତ୍ରରେ ଭଙ୍ଗ ହେବା ଦ୍ୱାରା ତାର ପାଠ ପଢ଼ିବାରେ ବ୍ୟାଘାତ ଘଟିଥାଏ। ପିଲାର ପ୍ରତ୍ୟେକ କାର୍ଯ୍ୟରେ ଏକାଗ୍ରତା ରହୁ ନଥିବାରୁ କେବଳ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ନ ହୋଇ ଭାଷାଗତ ଜ୍ଞାନ ଆହରଣ କରିବା, ଲେଖିବା, ସାଙ୍ଗସାଥୀମାନଙ୍କ ସହିତ ଖେଳିବା ଇତ୍ୟାଦି ସବୁଥିରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ତେଣୁ ଏସବୁ ଲକ୍ଷଣମାନ ଦେଖାଦେଲେ ପିଲା କୌଣସି ମାନସିକ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ଭାବି ମାନସିକ ରୋଗ ସମ୍ବନ୍ଧରେ ଜ୍ଞାନ ଥିବା ଡାକ୍ତର କିମ୍ବା ଚିକିତ୍ସା ମନୋବିଜ୍ଞାନୀମାନଙ୍କୁ ପରାମର୍ଶ କରନ୍ତୁ। କମ୍ ବୟସରୁ ଏସବୁ ଲକ୍ଷଣ ଦେଖି ରୋଗ ନିରୂପଣ ହୋଇପାରିଲେ ପ୍ରାରମ୍ଭିକ ଅବସ୍ଥାରେ ତାର ଚିକିତ୍ସା କରିବା ସମ୍ଭବପର ହୋଇଥାଏ, ଯାହାଦ୍ୱାରା ପିଲାଟି ଶୀଘ୍ର ନହେଲେ ମଧ୍ୟ ଧୀରେ ଧୀରେ ତାର ସ୍ୱାଭାବିକ ଅବସ୍ଥାକୁ ଫେରିଥାଏ। ଏସବୁ ଲକ୍ଷଣମାନ ଦେଖାଦେଲେ ଚିକିତ୍ସା ବିଜ୍ଞାନ ଅନୁସାରେ ପିଲାଟି ମାନସିକ ଅନଗ୍ରସରତା, ଅଟିଜିମ୍, ADHD, ଅପୋଜିସନାଲ୍ ଡିଫେଣ୍ଟ ଡିଜର୍ଡର ଆଦି ମାନସିକ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ସନ୍ଦେହ କରି ପିଲାର ଉପଯୁକ୍ତ ରୋଗ ନିରୂପଣ କରିବା ପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ଜିତ୍ଖୋର ଓ ଚିଡ଼ଚିଡ଼ ଭାବକୁ ଅନେକ ସମୟରେ ଔଷଧ ଦେଇ ପ୍ରାରମ୍ଭିକ ଅବସ୍ଥାରେ ନିୟନ୍ତ୍ରଣ କରିବା ପରେ ପିଲାକୁ ବିଭିନ୍ନ ମନସ୍ତାତ୍ତ୍ୱିକ ଚିକିତ୍ସା ମାଧ୍ୟମରେ ତାର ବୁଦ୍ଧି ପରୀକ୍ଷା କରାଯାଇଥାଏ। ଯଦି ପିଲାର ବୁଦ୍ଧି ପରୀକ୍ଷା କରିବା ଦ୍ୱାରା ତାର ମାନସିକ ଅନଗ୍ରସରତା ଅଛି ବୋଲି ଜଣାପଡ଼େ ତେବେ ପିତାମାତାଙ୍କୁ ସେହିଭଳି ଭାବରେ କାଉନ୍ସେଲିଂ କରାଯାଇଥାଏ। ଏହି ମାନସିକ ଅନଗ୍ରସରତା ଭୋଗ କରୁଥିବା ପିଲାମାନଙ୍କୁ ସାଧାରଣ ବିଦ୍ୟାଳୟରେ ନ ଛାଡ଼ି ଏମାନଙ୍କୁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ବିଦ୍ୟାଳୟରେ ଛାଡ଼ିବା ଆବଶ୍ୟକ। ମାନସିକ ଅନଗ୍ରସରତା ନଥାଇ ଅନ୍ୟ କୌଣସି ମାନସିକ ରୋଗରେ ଆକ୍ରାନ୍ତ ହୋଇ ପିଲାଟିର ଜିତ୍ଖୋର ଓ ଚଞ୍ଚଳତା ଭାବ ଦେଖାଦେଲେ ଔଷଧ ଦ୍ୱାରା ଏହି ଲକ୍ଷଣଗୁଡ଼ିକୁ ନିୟନ୍ତ୍ରଣ କଲାପରେ ଶତକଡ଼ା 60-70% କ୍ଷେତ୍ରରେ ଭବିଷ୍ୟତରେ ପିଲାଟି ସାଧାରଣ ଜୀବନଯାପନ କରିବା ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଲାଭ କରିଥାଏ। ଯଦି ଆମେ ଏସବୁ ଲକ୍ଷଣର କାରଣମାନ ଖୋଜିବା ତେବେ ପ୍ରଥମ କାରଣ ହେଉଛି ମା ପେଟରେ ଶିଶୁଟି ଥିବା ସମୟରେ ମାଆର ସୁଷମ ଖାଦ୍ୟ ଓ ଗର୍ଭାବସ୍ଥାରେ ମାଆର ମାନସିକ ଅବସ୍ଥା। ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଲାଣି ଯେ ମା ପେଟରେ ଗର୍ଭସ୍ଥ ଶିଶୁଟି ଥିବା ସମୟରେ ମାଆର ମାନସିକ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିବା ଦରକାର, ଯଥା ମା କୌଣସି ମାନସିକ ରୋଗ କିମ୍ବା ମାନସିକ ବିଷାଦ ରୋଗରେ ଆକ୍ରାନ୍ତ ହୋଇ ଭବିଷ୍ୟତରେ ମାନସିକ ସୁସ୍ଥ ଶିଶୁଟିକୁ

0: ଦେବ ବୋଲି ଭାବିବା ଉଚିତ ନୁହେଁ। ଶିଶୁଟି ଗର୍ଭରେ ଥିବା ସମୟରେ ପୁଷ୍ଟିକର ଖାଦ୍ୟ ସହିତ ମାଆର ମାନସିକ ଅବସ୍ଥା ସ୍ଥିର କରିଥାଏ ଯେ ପିଲାଟି ମାନସିକ ଭାବେ ସୁସ୍ଥ ହେବ କି ନାହିଁ। ପିଲାଟି ଜନ୍ମ ହେବା ପରେ ସ୍ତନ୍ୟପାନ ସହିତ ଶିଶୁର ଉପଯୁକ୍ତ ଯତ୍ନ ନିହାତି ଆବଶ୍ୟକ। ଅନେକ ସମୟରେ ଆଜିକାଲିର ମା ମାନେ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ହେତୁ ଶିଶୁଟି ଜନ୍ମ ହେବା ପରେ ତାକୁ ଉପଯୁକ୍ତ ଯତ୍ନରୁ ବଞ୍ଚିତ କରିଥାନ୍ତି। ଜନ୍ମରୁ 5 ବର୍ଷ ବୟସ ପର୍ଯ୍ୟନ୍ତ ଉଭୟ ପିତାମାତାଙ୍କର ଯତ୍ନ ଶିଶୁଟିର ମାନସିକ ସ୍ଥିରତା ଆଣିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଜନ୍ମ ହେବା ପରଠାରୁ ଶିଶୁଟି ଯଥାସମ୍ଭବ ସ୍ନେହ ଶ୍ରଦ୍ଧା ଓ ସାମାଜିକ ବନ୍ଧନ ମଧ୍ୟରେ ବାନ୍ଧି ହୋଇ ରହିଲେ ତାହା ଭବିଷ୍ୟତରେ ମାନସିକ ରୋଗରୁ ମୁକ୍ତି ଦେବାରେ ଅନେକ ପରିମାଣରେ ସାହାଯ୍ୟ କରିଥାଏ। ଏହି ସ୍ନେହ ଶ୍ରଦ୍ଧା ଓ ମାନସିକ ବନ୍ଧନ କୌଣସି ଔଷଧଠାରୁ ଅଧିକ ମୂଲ୍ୟବାନ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହା ଭବିଷ୍ୟତରେ ମାନସିକ ରୋଗ ସୃଷ୍ଟି କରିବାଠାରୁ ପିଲାକୁ ଦୂରରେ ରଖିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପିଲାମାନେ ଜିତ୍ଖୋର ଓ ଚିଡ଼ଚିଡ଼ା ହୁଅନ୍ତି କାହିଁକି, ଆଲୋଚନା କଲେ ସୁଶ୍ରୀ ସଙ୍ଗୀତା ବେହୁରା। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ। ଭାରତ ଜର୍ମାନୀ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଛନ୍ତି ପ୍ରତିବଦ୍ଧତା। ଶୂନ୍ୟ ମୃତାହତ ଦୃଷ୍ଟିକୋଣ ଅଧୀନରେ ବିପର୍ଯ୍ୟୟ ପ୍ରତିରୋଧକ ଗ୍ରାମ ଓ ସହର ପ୍ରତିଷ୍ଠା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ। କଙ୍ଗୋରେ 2 ସଂଲଗ୍ନ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 26 ଶିକ୍ଷାର୍ଥୀଙ୍କର ମୃତ୍ୟୁ ଏବଂ ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026ର ଫାଇନାଲରେ ପ୍ରବେଶ କଲା ଭାରତ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ ଲାଗି ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି 11 ପ୍ରମୁଖ ବିକାଶଶୀଳ ଅର୍ଥନୀତି ଯୁକ୍ତ ରାଷ୍ଟ୍ରଗୁଡ଼ିକ ଯୋଗଦେବେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ନିର୍ମାଣ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ୍ ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବାଓ ସୁବିଆନ୍ତୋ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟେଦ ଆଲ୍ନିହା ଏବଂ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବିଓ ଅହମ୍ମଦ ଅଲ୍ଲିଙ୍କ ସମେତ ବହୁ ବିଶ୍ୱ ନେତୃବୃନ୍ଦ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ମ୍ୟାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ଭିଏତନାମର ପ୍ରଧାନମନ୍ତ୍ରୀ ଲେ ମିନ୍ ହୁଙ୍ଗ୍ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ବ୍ରାଜିଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଓର ଭିରା ଓ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫାଇସାଲ ବିନ୍ ଫରହା ଅଲ୍ ସାଉଦ ନିଜ ନିଜ ଦେଶ ଲାଗି ଏହି ସମ୍ମିଳନୀରେ ପ୍ରତିନିଧିତ୍ୱ କରିବେ। ଏତଦ୍ବ୍ୟତୀତ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗ୍ରୁଟେରସ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟ୍ରେଡସ୍ ଆଧନମ୍ ଘେବ୍ରିୟସସ୍ ଏବଂ ନୂତନ ବିକାଶ ବ୍ୟାଙ୍କର ଅଧ୍ୟକ୍ଷ ଡିଲମା ରାଓସେଫ୍ଙ୍କ ସମେତ ଅନ୍ୟ କେତେକ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ମଧ୍ୟ ଏହି ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ଯୋଗଦେବା ଲାଗି ରୁଷ ରାଷ୍ଟ୍ରପତି ଏବଂ ବ୍ରାଜିଲର ବୈଦେଶିକ ମନ୍ତ୍ରୀ ଗତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନ ଚାନ୍ସେଲର ଫେଡ୍ରିକ୍ ମର୍ଜଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଜର୍ମାନୀ କୂଟନୀତି ସମ୍ପର୍କର 75 ପୂର୍ତ୍ତି ପାଳନ ଅବସରରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଆଦି ପ୍ରମୁଖ କ୍ଷେତ୍ରରେ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ୟୁରୋପ ସହିତ ଭାରତର ସମ୍ପର୍କ ଦିଗରେ ଜର୍ମାନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏତଦ୍ବ୍ୟତୀତ ବିଶ୍ୱସ୍ତରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ମଧ୍ୟ ୟୁରୋପ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ପରିଚିତ। ଉଭୟ ଦେଶବାସୀଙ୍କ ସ୍ୱାର୍ଥ ଲାଗି ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତ

0: ମାନେ ପ୍ରଚେଷ୍ଟା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତକାଲି ନୂଆଦିଲ୍ଲୀଠାରେ ଡିଜିଟାଲ ଭାରତ ଭୂମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ ଡିଆଇଏଲ୍ ଆର୍ଏମ୍ପି 3.0 କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ଦେଶର ଗ୍ରାମାଞ୍ଚଳରେ ରହୁଥିବା ନାଗରିକ ତଥା କୃଷକ ଏବଂ ସମ୍ପତ୍ତି ମାଲିକମାନଙ୍କ ଲାଗି ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ। ଭାରତରେ ଜମି ସାଧାରଣତଃ ଭାବାବେଗ ଏବଂ ପାରିବାରିକ ସମ୍ପର୍କ ସହିତ ନିବିଡ଼ ଭାବେ ଜଡ଼ିତ, ତେଣୁ ଏହାର ଦସ୍ତାବିଜକୁ ଅଧିକ ସଠିକ୍ ତଥା ଉପଲବ୍ଧ କରାଇବା ଦିଗରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କୁ ବାରମ୍ବାର ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: ଭୂମି କେବଳ ଜମିନ କା ଟୁକଡ଼ା ନହିଁ, ଉସସେ ଭାବନାତ୍ମକ ଲଗାଓ ହମାରେ ନାଗରିକୋଁ କା ରହତା ହୈ। ଔର ଜମିନ କା ରିକାର୍ଡ ଅଭି ତକ ରଖା ଜାତା ଥା ମେନୁଆଲ। ମେନୁଆଲ ରଖନେ କେ କାରଣ कई तरह की दिक्कतें और परेशानी का सामना करना पड़ता था, लेकिन अब एक क्रांतिकारी फैसला प्रधानमंत्री श्रीमान नरेंद्र मोदी जी के नेतृत्व में हमारे लैंड रिसोर्सेज डिपार्टमेंट ने राज्यों के साथ मिलकर किया है। अब सभी भूमि के रिकॉर्ड डिजिटाइज किए जा रहे हैं और अब ऑनलाइन और पारदर्शी प्रक्रिया से कोई भी उनको आसानी से प्राप्त कर सकता है।
0: ଶୂନ୍ୟ ମୃତାହତ ଦୃଷ୍ଟିକୋଣ ଅଧୀନରେ ବିପର୍ଯ୍ୟୟ ପ୍ରତିରୋଧକ ଗ୍ରାମ ଓ ସହର ପ୍ରତିଷ୍ଠା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏନ୍ଆଇଡିଏମ୍ର ପରିଚାଳନା ପରିଷଦର ତୃତୀୟ ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ରୂପାନ୍ତରିତ କରିସାରିଛନ୍ତି। ସରକାର ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସେଗୁଡ଼ିକ ହେଲା ବିପଦ ହ୍ରାସ କରିବା, ପ୍ରାରମ୍ଭିକ ସତର୍କ ସୂଚନା ପ୍ରଦାନ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରିବା। ତେବେ ଏହି ଲକ୍ଷ୍ୟ କେବଳ ବିପର୍ଯ୍ୟୟ ସ୍ଥଳ ପର୍ଯ୍ୟନ୍ତ ସୀମିତ ନ ରହି ବିପର୍ଯ୍ୟୟକୁ ପ୍ରତିରୋଧ କରିବା କ୍ଷେତ୍ରରେ କାର୍ଯ୍ୟକାରୀ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏନ୍ଡିଏମ୍ଏ ଏବଂ ଏନ୍ଆଇଡିଏମ୍ ଉଭୟ ଜଳବାୟୁ ପରିବର୍ତ୍ତନ ତଥା ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ତାପମାତ୍ରାରୁ ସୃଷ୍ଟି ହେଉଥିବା ବିପର୍ଯ୍ୟୟ ବିପଦକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣଠାରୁ ଆରମ୍ଭ କରି ତାଲିମ ଏବଂ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ବିପର୍ଯ୍ୟୟ ପାଣ୍ଠିର ବଣ୍ଟନ ମଧ୍ୟ ଏକ ବୈଜ୍ଞାନିକ ପଦ୍ଧତି ଅନୁଯାୟୀ କରାଯାଉଛି। ଏସ୍ଡିଆର୍ଏଫ୍ ଅଧୀନରେ ଆବଣ୍ଟନ 4 ଗୁଣ ବୃଦ୍ଧି କରାଯାଇଥିବା ବେଳେ ଏନ୍ଡିଆର୍ଏଫ୍ ଅଧୀନରେ ଏହାକୁ 3 ଗୁଣ ବୃଦ୍ଧି କରାଯାଇଛି। ସେହିଭଳି ପ୍ରାଥମିକ, ମାଧ୍ୟମିକ, ଉଚ୍ଚଶିକ୍ଷା କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ମୋବାଇଲ୍ ଆପ୍ଲିକେସନ୍ର କାର୍ଯ୍ୟକାରିତା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବିତ ନୂତନ ବିହନ ଆଇନ ଅଧୀନରେ କୃଷକମାନଙ୍କର ଅଧିକାରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ସେ କହିଛନ୍ତି, ପାରମ୍ପରିକ ଏବଂ ଚାଷୀମାନଙ୍କ ବିହନ କିସମ ଉପରେ ଏଥିଲାଗି କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ଗତକାଲି ନୂଆଦିଲ୍ଲୀଠାରେ ଦେଶର ବିଭିନ୍ନ କୃଷକ ସଂଗଠନର ନେତୃବୃନ୍ଦଙ୍କ ସହିତ ଏହି ପ୍ରସ୍ତାବିତ ନୂତନ ବିହନ ଆଇନ ସମ୍ପର୍କିତ ପରାମର୍ଶଦାତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ବିହନ ଆଇନ 1966 ଲାଗୁ କରାଯାଇଥିଲା। 1983 ବିହନ ନିୟନ୍ତ୍ରଣ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇଥିଲା। ତେବେ ବର୍ତ୍ତମାନର ବାସ୍ତବ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ଆହ୍ୱାନର ସଫଳତାର ସହ ମୁକାବିଲା ଲାଗି ଏହି ପ୍ରସ୍ତାବିତ ନୂତନ ଆଇନ ସରକାର ଆଣିଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଭାରତକୁ ବୈଶ୍ୱିକ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ୍ ଭାବେ ଅଭିହିତ କରିଛି। ଆଇଏମ୍ଏଫ୍ର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତର ଅର୍ଥନୀତି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ 7.8% ସମ୍ପ୍ରସାରିତ ହେବା ପରେ ଭାରତ ବୈଶ୍ୱିକ ଅଭିବୃଦ୍ଧି ଦିଗରେ ସହାୟକ ହେବାର ଆଶା ଉଜ୍ଜଳ ହୋଇଛି। ବିଶେଷ କରି ଆନ୍ତର୍ଜାତିକ ସ୍ତରରେ ଶକ୍ତି ମୂଲ୍ୟ କ୍ଷେତ୍ରରେ ଅନିଶ୍ଚିତତା ସତ୍ତ୍ୱେ ସେବା ଏବଂ ରପ୍ତାନୀ କ୍ଷେତ୍ରରେ ଆଶାତୀତ ପ୍ରଦର୍ଶନ ଲାଗି ଭାରତ ଏହି ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ଜୁନ୍ 2026 ପୁନଃ ପରୀକ୍ଷା କରାଯାଇଥିବା ଇଂରାଜୀ, ବାଣିଜ୍ୟ ଓ ସାମାଜିକ ବିଜ୍ଞାନ ବିଷୟର ପ୍ରୋଭିଜନାଲ ଉତ୍ତର ଜାରି କରାଯାଇଛି। ଆସନ୍ତା 13 ତାରିଖ ମଧ୍ୟରେ ଅଫିସିଆଲ ୟୁଜିସି ନେଟ୍ ପୋର୍ଟାଲ ମାଧ୍ୟମରେ ପ୍ରାର୍ଥୀମାନେ ଏହି ଉତ୍ତରକୁ ଚ୍ୟାଲେଞ୍ଜ କରିପାରିବେ ବୋଲି ଏନ୍ଟିଏ କହିଛି।

ପୂର୍ବ କଙ୍ଗୋର ବୁଖାବୁ ସହରରେ ଦୁଇଟି ସଂଲଗ୍ନ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 26 ଶିକ୍ଷାର୍ଥୀଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ 19 ଜଣ ଛାତ୍ରୀ ଏବଂ 7 ଜଣ ଛାତ୍ର ଅନ୍ତର୍ଭୁକ୍ତ। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଇଛି। ସ୍ଥାନୀୟ ଏକ ବାସଗୃହରୁ ଏହି ନିଆଁ ଦୁଇଟି ସଂଲଗ୍ନ ବିଦ୍ୟାଳୟକୁ ବ୍ୟାପିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026ର ଫାଇନାଲରେ ଭାରତ ପ୍ରବେଶ କରିଛି। ଗତ ରାତିରେ ଦୁବାଇଠାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତ ବାଂଲାଦେଶକୁ 40 ରନ୍ରେ ପରାସ୍ତ କରିଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 149 ରନ୍ କରିଥିଲା। ଶେଫାଳି ବର୍ମା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 150 ରନ୍ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 109 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ। ଭାରତ ଜର୍ମାନୀ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଛନ୍ତି ପ୍ରତିବଦ୍ଧ।

0: ଆସରନ୍ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 109 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ। ଭାରତ ଜର୍ମାନୀ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଛନ୍ତି ପ୍ରତିବଦ୍ଧତା ଏବଂ ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026ର ଫାଇନାଲରେ ପ୍ରବେଶ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନ କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଅନେକ ବର୍ଷ ତଳେ ଏକ ବିବାହ ଭୋଜିରେ ଯୋଗଦାନ କରିଥାଏ। ଭୋଜି ଖାଇବା ପାଇଁ ଲୋକଙ୍କ ପ୍ରବଳ ଭିଡ଼। ବର୍ତ୍ତମାନର ବଫେ ସିଷ୍ଟମରେ ଖାଇବା ଚାଲିଥାଏ। ରାତି 8:30ଟାରୁ ଭୋଜି ଆରମ୍ଭ ହୋଇଯାଇଥାଏ। ଭାବିଲି ଭିଡ଼ ସାମାନ୍ୟ କମିଲେ ଖାଇବା। ଭିଡ଼ କମୁ କମୁ 9:30 ହୋଇଗଲା। ଖାଇବା ପ୍ରାୟ ସରି ଆସିଥାଏ। ପ୍ଲେଟଟେ ଧରି ଯାହା ବି ଥିଲା ଖାଇବା ଆରମ୍ଭ କଲି, କିନ୍ତୁ ଏମିତି ଲାଗିଲା ମୁଁ କେଉଁ ଶ୍ମଶାନରେ ଛିଡ଼ା ହୋଇ ଖାଉଛି। ଚାରିଆଡ଼େ ଖାଲି ହାଡ଼। ଲୋକ ଖାଇବା ପରେ ଏଣେ ତେଣେ ଫିଙ୍ଗିଥାନ୍ତି। ଏକପଟେ ଆମେ ନିଜକୁ ସଭ୍ୟ ବୋଲି କହୁଛୁ, ବଫେ ଭଳି ସିଷ୍ଟମ ବାହାର କରିଛୁ, ଅପରପଟେ ଏଭଳି କାମ କରୁଛୁ ଯାହାକି ଆମକୁ ଆଦିମ ସଭ୍ୟତାକୁ ନେଇଯାଉଛି। କେତେକ ବଡ଼ ବଡ଼ ସହରରେ ମୁଁ ଦେଖିଛି ବଫେ ସିଷ୍ଟମରେ ଲୋକ ଖୁବ୍ ନମ୍ର ଭାବରେ ଆସନ୍ତି, ଖାଆନ୍ତି ଏବଂ ଚାଲିଯାଆନ୍ତି। ଯାହାର ଯାହା ଦରକାର ପ୍ଲେଟରେ ଅଳ୍ପ ଅଳ୍ପ ନେଇ ଖାଆନ୍ତି। ଏ ତ ଗଲା ଭୋଜିର କଥା। ସାର୍ବଜନୀନ ପୂଜା, ପର୍ବପର୍ବାଣି, ପିକନିକରେ ମଧ୍ୟ ଆମେ ଏଭଳି ଆଚରଣ କରୁଛୁ। ସାଧାରଣତଃ ଆମେ ଭାବୁ କେବଳ ଆମ ଘର ସ୍ୱର୍ଗଠାରୁ ସୁନ୍ଦର। ସହର, ରାସ୍ତାଘାଟ, ମଣ୍ଡପ, ରେଳ ଷ୍ଟେସନ, ବସ୍ ଷ୍ଟେସନ କିମ୍ବା ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନ ପରର ନହେଲେ ସରକାରଙ୍କର। ଏଭଳି ସ୍ୱାର୍ଥପର ମନୋଭାବ ଦ୍ୱାରା ଯେଉଁ ଅପୂରଣୀୟ କ୍ଷତି ଘଟୁଛି ତାକୁ ଆମେ ହୃଦୟଙ୍ଗମ କରୁନାହୁଁ। ଏହାଦ୍ୱାରା ଜାଗା ତ ଅସନା ହେଉଛି, ତା ସହିତ ଦେଖିବାକୁ ଅପରିଷ୍କାର ଲାଗୁଛି, ଦୁର୍ଗନ୍ଧ ଆସୁଛି ଏବଂ ବିଭିନ୍ନ ସମୟରେ ସଂକ୍ରାମକ ରୋଗ ମଧ୍ୟ ବ୍ୟାପୁଛି। ସେହିପରି ସାର୍ବଜନୀନ ପୂଜା ପାର୍ବଣ ସମୟରେ ଯେଉଁ ମଣ୍ଡପ ଲାଗୁଛି କିମ୍ବା ମେଳା ବସୁଛି, ଉଠିଗଲା ପରେ ସେ ସ୍ଥାନର ଅବସ୍ଥା ନ କହିବା ଭଲ। କେତେଦିନ ପର୍ଯ୍ୟନ୍ତ ସେମିତି ପଡ଼ି ରହିଥିବ କହିହେବ ନାହିଁ। ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଡଷ୍ଟବିନ୍ ବା କୁଡ଼ାବାକ୍ସ ତ ରଖାଯାଇଥାଏ, କିନ୍ତୁ ତାର ବ୍ୟବହାର ଖୁବ୍ କମ୍ ହୋଇଥାଏ। ଯେଉଁ ସ୍ଥାନରେ ଖିଆପିଆ ଚାଲିଛି ସେହି ସ୍ଥାନରେ ଫିଙ୍ଗିଦେଲେ କଥା ସରିଲା, କିଏ ଦେଖୁଛି? ଡଷ୍ଟବିନ୍ ତା ଜାଗାରେ ଥାଉ। ସହରର ଯେଉଁ ଯେଉଁ ସ୍ଥାନରେ ମଇଳା ଓ କୁଡ଼ା ଜମୁଛି, ପ୍ରଶାସନ ତାର ସମୀକ୍ଷା କରି ଅଧିକ ସଂଖ୍ୟକ କୁଡ଼ାବାକ୍ସର ବନ୍ଦୋବସ୍ତ କରିବାର ଆବଶ୍ୟକତା ରହିଛି। ଲୋକଙ୍କ ମଧ୍ୟରେ ମଧ୍ୟ ସଚେତନତା ବଢ଼ିବା କଥା। ପ୍ରଶାସନ ବ୍ୟତୀତ ଘରୋଇ ଦୋକାନ ଏବଂ ହୋଟେଲ ଆଦି ମଧ୍ୟ ଡଷ୍ଟବିନ୍ର ବ୍ୟବସ୍ଥା କରିବା ଉଚିତ। ଫଳରେ ଲୋକଙ୍କ ମଧ୍ୟ ଅଭ୍ୟାସ ହେବ ଏବଂ ଦୋକାନ ତଥା ଦୋକାନ ବାହାର ପରିଷ୍କାର ପରିଚ୍ଛନ୍ନ ରହିବ। ସ୍ୱଚ୍ଛତା ଏକ ସଂସ୍କୃତି। ଏହି ସଂସ୍କୃତିକୁ ଗଢ଼ିବାର ଅଛି, ଅଭ୍ୟାସରେ ପରିଣତ କରିବାର ଅଛି। ତାହେଲେ ଯାଇ ଆମେ ସ୍ୱଚ୍ଛ ରହିପାରିବା, ସ୍ୱଚ୍ଛ ଜୀବନ ଜିଇଁପାରିବା।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ତୁଳସୀ ଦାସ କୃତ ରାମଚରିତ ମାନସର ସଙ୍ଗୀତାତ୍ମକ ପରିବେଷଣ। କଣ୍ଠଶିଳ୍ପୀ ଶୋଭା ଯୋଶୀ ଏବଂ ବନ୍ନା ଦେ।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବର୍ତ୍ତମାନ ନେଇ ଆସିଛୁ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିବେ ଜୈବିକ ପ୍ରଣାଳୀରେ କୀଟ ନିୟନ୍ତ୍ରଣ ସମ୍ପର୍କରେ। ଉପସ୍ଥାପନ କରିବେ ପ୍ରାଣତି ମିଶ୍ର।
1: ଆଜିକାଲି ବଜାରର ଚାହିଦାକେ ଦେଖିକରି ଆମର ଚଷା ଭାଇମାନେ ବେଶୀ ଆରୁ ଜଲ୍ଦି କମେ ହେବା ବୋଲିକରି ରାସାୟନିକ ସାର ଆରୁ କିରାମରା ଔଷଧ ବ୍ୟବହାର ଖୁବ୍ ଖୁବ୍ କରି ପକଉଛନ୍। ମାତର୍କ ଗୋଟେ ସର୍ଭେ ନୁ ଜଣାପଡ଼ିଛେ ଯେ ପୃଥିବୀନେ ଥିବାର ଗୋଟେ ନିୟୁତ ପ୍ରକାରର କିରାମାନଙ୍କର ଭିତରୁ 90% କିରା ଫସଲକେ ନୁକସାନ ନେଇ କରନ୍, ଯେନ୍ଟା ମାନକେ ଆମେ ଉପକାରୀ ଜୀବ ବୋଲି ବି କହିସୁଁ, ଯେନ୍ତାକି କେଚୁଆ, ଚାଟି, ମହୁମାଛି। ଆମେ ଯଦି ଅଧିକ କିରାମରା ଔଷଧ ବ୍ୟବହାର କର୍ମା ବେଲେ ଇମାନେ ସବ ଯାକ ମରିଯିବେ। ଆରୁ ବି ଯେନ୍ଟା ମାନେ କିରା ଖାଇକରି ଆମର ଫସଲ ଲାଗି ଭଲ କାମ କରିଥିସନ୍, ଯେନ୍ତାକି ମକରା, ବେଙ୍ଗ, ଚେରେ, ଇମାନେ ପୁଣି ମରିମୁରା ଯାସନ୍। ଏଇ ରାସାୟନିକ ସାର ଆରୁ ଔଷଧ ଛୋଟ ଛୋଟ ଜୀବମାନଙ୍କେ ଖାଲି ନୁକସାନ କରୁଛେ ବୋଲି ନାଇଁ, ସେ ଆମର ମାନେ ମାନଙ୍କର ଲାଗି ବି ବଡ଼ ସମସ୍ୟା ଆଏ। କାହିଁକି ଯେ କି ଫସଲ ନୁ ମିଳୁଥିବାର ଖାଦ୍ୟ ମାନକେ ବିଷ ସମିକରି ବିଷାନ କରିଦେଉଛେ, ଆରୁ ସେଟା ମାନକେ ଆମେ ଖାଇଲେ ବାର ବାହିନୀର ରୋଗବାତ ମାନ ଧରୁଛେ, ଯେନ୍ତାକି ହୃଦରୋଗ, ଯେନ୍ଟାକି ହାର୍ଟ ରୋଗ ବୋଲି ବି କହେସନ୍, ମୁଡ଼ର ରୋଗ, କଲଜା ଆରୁ କିଡ଼ନି ରୋଗ। ଖାଲି ସେତ୍କି ନେଇ ସେ ବିଷ ଔଷଧ ଲଗାତାର ବ୍ୟବହାର କଲେ କେତେଟା କିରା ତାକେ ସହି ଦେସନ୍, ସେମାନଙ୍କେ ଇ ଔଷଧ ନେଇ କାମ ଦିଏନା। ଏଥିର୍ ଲାଗି ଆମର ସମସ୍ୟା ଆର୍ ଅଧିକ ବଢ଼ିଯାଏସି। ଏ ସବୁ କଥା ନୁ ଆମେ ଜାଣିପାରୁଛୁଁ ଯେ ଆମେ ଇତା ଠିକ୍ ବାଟ ବାହାର ନେଇ କଲେ ନେଇ ଚଲେନା। ଯଦି ଆମର ଫସଲ ନେ କିରା ବଢି ବଢି ଯାଉଛନ୍ ବେଲେ ଆମେ ମାନି ନେବାକେ ପଡ଼ବା ଯେ ଆମର କାଣ ଭୁଲ ଅଛେ ବୋଲି ଏକା ସେମାନେ ବଢି ଚାଲିଛନ୍। ହେତିର୍ ଲାଗି ଚାଷ କରବାର ଉପେନେ ଆମେ ଟିକେ ପରିବର୍ତ୍ତନ କରବାକେ ପଡ଼ବା। ସେଟା ମାନେ ହେଲା କ୍ଷେତେ ବରସ ବରସ ଧରିକରି ଗୋଟେ ବାଇନିର ଚାଷ କଲେ ମଝି ମଝିନେ କ୍ଷେତକେ ଖୋଲା ନେଇ ରଖୁଥିଲେ ମାଇଟ ନେ ଥିବାର ଖାଦ ଧୀରେ ଧୀରେ ସରି ସରି ଯାଏସି, ଆରୁ ମାଇଟ ନେ ଖାଦ୍ୟର ଅଭାବ ଦେଖା ଦେଲା ବେଲେ ଗଛର ଚେର, ଡାଲ, ପତର ମାନେ ପୁଣି ଦୁର୍ବଲ ହେଇଯାଏସନ୍। ଇ ସମୟନେ ଏକା ଗଛକେ ରୋଗ ଧରସି। ହେତିର୍ ଲାଗି ଆମେ ଗୋଟେ କାମ କର୍ମା, ସେଟା ହେଲା ମାଇଟ ନେ କେବେ ବି ଖାଦ୍ୟ ସାରର ଅଭାବ ନେଇ କର୍ମା। ଇ ସବୁଥିର୍ ଲାଗି ଆମକେ ଶାଗୁଆ ଖତ, ଡାଲ ଜାତୀୟ ଚାଷ ଆରୁ ଜୈବିକ ସାରର ବେଶୀ ବ୍ୟବହାର କରବାକେ ପଡ଼୍ବା। ଏତ୍କି ସବୁ କଲା ଉତାରୁ ବି ଯଦି ରୋଗରୁଗା କି କିରା ପତେଙ୍ଗା ଗଛକେ ଧରିଲା ବେଲେ ତାକେ କମାବାର୍ ଲାଗି ରାସାୟନିକ ବିଶୋଷ ବ୍ୟବହାର ନେଇ କରି କରି ଜୈବିକ ପଦ୍ଧତିନେ କମାବାର୍ ଲାଗି ଉପାୟମାନେ କର୍ମା, ଯେନ୍ତାକି ସହଯୋଗୀ ଫସଲ, ଯେନ୍ଟାକେ ମିଶ୍ରିତ ଚାଷ ବୋଲିକରି ବି କହେସନ୍। ଇ ଉପେନେ ଦୁଇ ତିନ ପ୍ରକାର ଗଛମାନ୍କେ ମିଶାବିରା କରିକରି ଚାଷ କରାଯାଏସି। ଏନ୍ତା କଲେ ଗୋଟେ ଗଛର କିରାମାନେ ଆର୍ ଗୋଟେ ଗଛର ଲାଗି ବଂଶ ବଢ଼େଇ ନେଇପାରନା। ହେନ୍ତା କେତେଟା ଫସଲ ବିଷୟନେ ଆମେ ଏବେ ଜାନ୍ମା। ମେସିଙ୍ଗା ପତ୍ର ଗଛ, କଲା ତୁଲସୀ, ରାମ ତୁଲସୀ ଆରୁ ଗେଣ୍ଡୁ ଫୁଲ ଗଛମାନ୍କେ ମୂଲ ଫସଲ ସେନେ ଭିରେଇ କରି ଲଗାଲେ ବାଇଗନ, ଟମାଟୋ ମାନକେ ଧରୁଥିବାର କିରାମାନେ କମି ଯାଏସନ୍। ଆର୍ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗ୍ବା ଯେ ତୁଲସୀ ପତ୍ରେ ଯେନ୍ କିରା ଅଧା ମିନିଟ୍ ବାଗିର ବି ବସିଦେଲା ବେଲେ ତାର ଅଣ୍ଡା ଦେବାରଟା କମି ଯାଏସି, ଆରୁ ବଂଶ ପୁଣି ଆର୍ ନେଇ ବଢ଼ିପାରେ ନା। ଏନ୍ତା କଲେ ଫଲ ମାଛି ଆରୁ ମଶାମାନେ ଖୁବ୍ କମି ଯାଏସନ୍। ଏନ୍ତା ପରା ଆର୍ କେତେଟା ଗଛମାନେ ହେଲେ ଲିମ୍, ସୀତାଫଲ, କରଞ୍ଜ, ଜଡ଼ା, ଅରଖ ଆରୁ ବାସମ। ଇମାନଙ୍କର ଭିତରୁ ଲିମ୍ ଗଛ ରୋଗ ପୋକ କେ କମାବାର ସନେ ବଂଶ ବଢ଼ାବାକେ ବି ନେଇ ଦିଏ। ହେତିର୍ ଲାଗି କ୍ଷେତର ହିର ମନକେ ଲିମ୍ ଗଛ ଲଗାଲେ ଭଲ। ଲିମ୍ ମଞ୍ଜିର ଗୁଣକେ ପୁଣି ପାନ୍ନେ ଗୁଲି କରି ଗଛେ ପତ୍ରେ ସ୍ପ୍ରେ କଲେ ରୋଗର ଠାନୁ ଗଛ ପତ୍ରକେ ବଞ୍ଚେଇ ପାର୍ମା। ଏଇଟା ମନକେ ଛାଡ଼ିଦେଲେ ଆର୍ ଗୋଟେ କଥା ବି ଆମେ ଜାଣି ରଖମା ଯେ ମୂଲ ଫସଲ ନେ ଲାଗୁଥିବାର କିରା ମନକେ ଅଲଗା ଆଡ଼କେ ଭିର୍କେବାର ଲାଗି ବି ବ୍ୟବସ୍ଥା କରିହେବା। ସେଟା ହେଲା ସେ କିରା ମନକେ ଟାଣୁଥିବାର ଫସଲକେ ମିଶେଇ କରି ମୂଲ ଫସଲ ସନେ କର୍ମା। ଚାଷ କଲା ବେଲକେ ଆର୍ ଗୋଟେ କିରା ବେଶୀ କରି ନୁକସାନ କରିଥିସି, ସେଟା ହେଲା ଉଇ କିରା। ଏ କିରା ମାନେ ପ୍ରକୃତିନେ ଶୁଖା ଡାଲ ପତର ମାନକେ ଖାଇକରି ଫସଲର ନୁକସାନ ନେଇ କରବାର କଥା, ମାତର୍କ ଆଜିକାଲି ରାସାୟନିକ ସାରର ବ୍ୟବହାର କରବାର ଠାନୁ ସେମାନେ ନିଜର ଖାଦ ନେଇ ପାଇକରି କଞ୍ଚା ଚେର ଗଛପତର ମାନକେ ପୁଣି ଖାଇବାରକେ ଲାଗୁଛନ୍ ନା। ଇମାନକେ କମାବାର ଲାଗି ହେଲେ ଆମେ ରାସାୟନିକ ଔଷଧ ନେଇ ଦେଇକରି ଜୈବିକ ଉପେନେ କର୍ମା ବେଲେ ଫସଲର ବି ନୁକସାନ ନେଇ ହୁଏ। ଏଥିଲାଗି ଆମେ ଲିମ୍ ପତର, ଅରକ ପତର ନୁ 250 ଗ୍ରାମକେ ଗୋଟେ ଲିଟର ପାନ୍ନେ ଗୁଲି କରି 24 ଘଣ୍ଟା ତକ ଛାଡ଼ିଦେମା। ତେନକେ ତାକେ ଛାନି କରି 8 ଲିଟର ପାନ୍ ସନେ ଭିରେଇ କରି ଗଛେ ପତ୍ର ଝିଟିଲେ ଉଇ ମାନେ ଅଣ୍ଡା ନେଇ ଦେଇପାରନା, ଆରୁ ସେମାନଙ୍କର ବଂଶ ବି ନେଇ ବଢ଼ିପାରେନା। ଇ ଔଷଧ ଉଇ କିରା

0: ଶୁଣେ ଅଲଗା କିରା ମାନକେ ପୁଣି କମାବାର ଲାଗି କାମ ଦେସି। ଏବେ ଜାଣିଲା ଜୈବିକ ଉପାୟ ମାନକେ ବ୍ୟବହାର କରି କରି ଆମେ ଫସଲ ନୁ କିରା ପତେଙ୍ଗା ଆରୁ ରୋଗ ରୁଗା ମାନକେ ଛଡ଼ି ପାର୍ମା ଆରୁ ରାସାୟନିକ ଔଷଧ ବ୍ୟବହାର ଧୀରେ ଧୀରେ କମେଇ ଆନ୍ମା।
1: ଶୁଣିଲେ ଚାଷର କଥା ଉପସ୍ଥାପନା କରିଥିଲେ ପ୍ରଣତି ମିଶ୍ର। ଏଥର ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଧାରାବାହିକ ନାଟକ ଆଜ୍ଞାବଳ ଅସୁବିଧା ହେଉଛି। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା।

0: ସୁବିଧା ହଉଛି।
1: ଦିନ ଗଡ଼ି ଚାଲେ, ହେଲେ ଯାତ୍ରା ହୋଇପାରିନା। ପବନା ହିରୋ ହୋଇପାରିଲା ନାହିଁ କି ଧନିଆ ଧରିପାରିନା ତାର ପୋଟଳ ଚିରା ଆଖିର ମାନସୀକୁ। ସବୁ ନାହିଁ ଭିତରେ ଗୋଟିଏ ହଁ କରିବାର ଅଭିପ୍ସାର କିଥିବା ପ୍ରଭା ଶେଷରେ ପ୍ରତାରିତ ହୋଇଛି। ସାମ୍ପ୍ରତିକ ଦାଦାଗିରି ସମାଜରେ କଳାର ନିପୁଣତା ଦେଖାଇ ପେଟ ପାଳିବାକୁ ଚାହୁଁଥିବା କଳାକାରମାନେ ମୌଳିଯାଆନ୍ତି, ଆଉ ସେ ପେସାଦାର ରଙ୍ଗମଞ୍ଚର କଳାକାରମାନଙ୍କୁ ନେଇ ପକେଟ ଗରମ କରିବାକୁ ମନ ବଳୁଥିବା ଚାଟୁକାର ମ୍ୟାନେଜର ବଟକୃଷ୍ଣ ବଟବୃକ୍ଷ ସାଜନ୍ତି, ଆଉ ମାଲିକ ଗଣେଶ୍ୱର ପଥର ପାଲଟିଯାଏ। ଖର୍ଚ୍ଚ କରି ଆସିଥିବା ଯାତ୍ରା ଦଳ ନିଜ ନିଜ ପରିଧିରେ ଚକ୍ରବାଳକୁ ଚାହିଁ ରହିଥାନ୍ତି ପେଟ ଚାଖଣ୍ଡର ପୂର୍ତ୍ତି ପାଇଁ। ହତାଶରେ ଭାଙ୍ଗି ପଡ଼ି ସମସ୍ତଙ୍କ ମୁହଁରୁ ଝରି ପଡ଼େ, ଆଜ୍ଞା ବଡ଼ ଅସୁବିଧା ହେଉଛି ଏଇ କଥାପଦିକ। ବିଷୟବସ୍ତୁର ଶେଷ ପର୍ଯ୍ୟାୟରେ

0: ଦେଖା ଭଳି ଗୋଟିଏ ମାନ୍ଧାତିଆ ପରମ୍ପରାକୁ ନା ଖୁବ ଘୃଣା କରେ। ମୁଁ ଚାହେଁ ନିଜକୁ ପୁରୁଷମାନଙ୍କ ଗହଣରେ ହଜେଇ ଦେଇ ଜୀବନଟାକୁ ମନ ଭରି ଉପଭୋଗ କରିବାକୁ। ସେ କଥା ତ ମତେ ଦେଖା କରି କହିଦେଇଥିଲେ, ମୁଁ ଖୁସିରେ ଚାଲି ଆସିଥାନ୍ତି। ଆରେ ମତେ ଉଠେଇ ଆଣିବାକୁ କି ଦରକାର ଥିଲା?
1: କଣ ମୋଟୁ ମାମା, ମୁଁ କହୁନଥିଲି ଆମକୁ ଦେଖିଲା କ୍ଷଣି ଟକିଟା ଜରୁର ରାଜି ହେଇଯିବ ବୋଲି, ହେଲା କି ନାଇଁ?
0: ମୁଁ ତ ବିଲକୁଲ ରାଜି, ହେଲେ ତା ଆଗରୁ ଆପଣ ମାନଙ୍କୁ ମୋର କିଛି କହିବାର ଅଛି।
2: ଆମେ ତମର ହର ବାତ ପୂରଣ କରିବୁ।
1: କାହିଁକି ନା ତମେ ଆମକୁ ଆହୁରି ଆହୁରି ଭଲ ଭଲ ଲାଗି ଆସିଲଣି।
0: ତେବେ ଠିକ ଅଛି, ଆପଣ କିଛି ମନେ କରିବେନି, ଆପଣ ଟିକେ ଦୂରେଇ ଯାଆନ୍ତୁ। ୟାଙ୍କ ସାଙ୍ଗରେ ମୋର ଟିକିଏ ପଦେ ଦିପଦ କଥା ଅଛି, ତାପରେ ଆପଣ ଆସିବେ।
1: ସେଠି ଟିକେ ଛିଡ଼ା ହେଇଥା, ସେ କଣ କହୁଛି ମୁଁ ଆଗ ଟିକେ ଶୁଣିଦିଏ।
2: ମୋର କଣ ଶୁଣିବାର ଅଧିକାର ନାହିଁ କି?
0: ଆପଣଙ୍କୁ ବି କହିବି, ମାନେ ଦି ଜଣଙ୍କୁ ମୁଁ ଦିଟା କଥା କହିବି, ଆପଣମାନେ ଯଦି ସେଥିରେ ରାଜି ହେବେ ତେଣିକି ଆପଣମାନେ ଯାହା କହିବେ ମୁଁ ବି ରାଜି।
1: ହେଲା ତ, ଏଥର ଯା,
2: ମୁଁ ଆଗ ତା କଥା ଜାଣିବି।
1: ଏବେ ମତେ ଆଗ କହିବା ପାଇଁ ସେ ତ ଡିସାଇଡ୍ କରିସାରିଛି, ତୁ କାହିଁକି ମଝିରେ ଏମିତି ପଡ଼ୁଛୁ?
2: ମୁଁ ପଚାରୁଛି ତତେ ସେ କାହିଁକି ଆଗ କହିବ, ମତେ କାହିଁକି ଆଗ କହିବନି?
0: ଦେଖନ୍ତୁ, ସକାଳ ପାଇଗଲେ ଆପଣମାନେ ବିପଦରେ ପଡ଼ିଯିବେ, ପୋଲିସ ଆପଣମାନଙ୍କୁ ଖୋଜୁଥିବ, ମୋ ପାଇଁ ମାଲିକ ତେଣେ ଖୁବ୍ ବ୍ୟସ୍ତ ହୋଇ ପଡ଼ୁଥିବେ, ତେଣୁ ଚଞ୍ଚଳ ଠିକ କରନ୍ତୁ, ମୁଁ କାହାକୁ ଆଗ କହିବି?
1: ମତେ ଆଗ କହିବେ? ଆସ ଆସ, ସେଇ ବଡ ପଥର ପାଖକୁ ଯିବା।
2: ନାଇଁ
1: ହଗା,
2: ମୁଁ ତାକୁ ଉଠେଇ ଆଣିଛି, ତେଣୁ ଶୁଣିବା ପାଇଁ ମୋର ବି ଅଧିକାର ଅଛି।
1: ହାଟଲା,
2: ତୁ ମତେ ମାରିଲୁ, ମାରି ପାରିଲୁ ତୁ ମତେ?
1: ବେଶୀ ଗୁଡ଼ାଏ ବକ୍ ବକ୍ କରିବୁ ତ କାଟି ଫିଙ୍ଗି ଦେବି, ଚୁପଚାପ ଏଠି ବସିଥା। ଗଲା
2: କୁଆଡ଼େ
1: ଦେଖିବା, ଶେଷକୁ ଶିଶୁପାଳ
2: ତୁଳ ପାଇଁ।

ଆରେ ସେ ଟ୍ରକରେ ଜିନିଷ ପତ୍ର ଚଳିଲା ନା ନାହିଁ? ଆରେ ଏ ସାଧୁଆ, ସେ ଚୌକି ସବୁ ଚଳିଲା ତ? ଆରେ ଦେଖେ ଦେଖେ କଣ ଜିନିଷ ପତ୍ର ରହିଯାଇଥିବ ଦେଖେ। ହଁ, ଆ ସେ ରତନୀ ସାଧୁଆ ପୂଜାରୀ ସବୁ ବସିଲେ କି ନାହିଁ? ହଁ, ଆରେ ସେ ସାଧୁଆ ରତନୀ ସବୁ ଆସିଲେ କି ନାହିଁ? ଓ ଓ ଦେଖ ଭଲ ଭାବେ ଦେଖେ, ସବୁ ଜିନିଷ ଦେଖିକି ଟ୍ରକ୍ ରେ ଲଦ। ହଁ

0: କେଳ ସାଲି ଯାଉଛ କି?
1: ହଁ ଆଜ୍ଞା।
0: ହେ
1: ଏ ସହରରେ ଯାତ୍ରା କରିବା ପାଇଁ ବଡ଼ ଅସୁବିଧା ହଉଛି ଆଜ୍ଞା।
0: ହେଲେ ମୁଁ ମିଶା କ୍ୟାଣ କହୁଥିଲି କି ଯେ ଗୁଣ୍ଡେ ଗୁଡ଼ାକୁ ଆମେ ଅଲବତ୍ ଆରେଷ୍ଟ କରିବୁ। ହେ ଛାଡ଼ିବୁ ନାହିଁ, ଛାଡ଼ିବୁ ନାହିଁ। ଯେ ତମ ହିରୋ ମାଇ ପିଲାଟାକୁ ମିଶା ନିଶ୍ଚୟ ଉଦ୍ଧାର କରିବୁ। ତାର ସକାଶେ ଜମ ବ୍ୟସ୍ତ ହବାର ନାହିଁ। ଜମ ବ୍ୟସ୍ତ ହବାର ନାହିଁ।
1: କ୍ଷମା କରିବେ ସାରେ, ପୋଡ଼ିଗଲା ତିଅଣରେ ଆଉ କି ସ୍ୱାଦ। ଆମ ରତନୀ ଫେରି ଆସିଲେଣି। ଏଇ ସହରରେ ଯାତ୍ରା କରିବା ପାଇଁ ଆଜ୍ଞା ବଡ଼ ଅସୁବିଧା ହେଉଛି, ବଡ଼ ଅସୁବିଧା ହେଉଛି ଆଜ୍ଞା, ବଡ଼ ଅସୁବିଧା ହେଉଛି ଆଜ୍ଞା। ନମସ୍କାର।
0: ନମସ୍କାର ନମସ୍କାର।

0: ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
0: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ। ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
0: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
0: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
0: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
0: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
0: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
0: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
0: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
0: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
4: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ।
5: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଆଧୁନିକ ଗୀତର କାର୍ଯ୍ୟକ୍ରମକୁ ନେଇ ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ପ୍ରଥମେ ଦ୍ୱେତକଣ୍ଠରେ ଗାଇଛନ୍ତି ଶୈଳଭାମା ଏବଂ ନାରାୟଣ, ଗୀତ ଏବଂ ସଙ୍ଗୀତ ସୁଧାଂଶୁ ଶିଖର ଏବଂ ହିମାଂଶୁ ଭୂଷଣ।

ଶୁଣିଲି ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜୀକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ ସଙ୍ଗୀତ ପରିଚାଳନା ରାଧାକାନ୍ତ ନନ୍ଦ କଣ୍ଠଶିଳ୍ପୀମାନେ ହେଲେ ଅଲେଖଚନ୍ଦ୍ର ସାମଲ ରୀନା ସିନ୍ ବିଜୟ କୁମାର ମିଶ୍ର ଏବଂ ଝୁମକି ରଥ ବର୍ଣ୍ଣନାରେ ଅନିତ୍ୟ ମହାନ୍ତି।

ବା ସୁନ୍ଦରୀ ସ୍ତ୍ରୀକୁ ପାଣିରେ ବୁଡ଼େଇ ତାକୁ ମାୟାସୀତା ଭାବେ ପରିବର୍ତ୍ତିତା କରିଦେବ। ଶୁଣି ରାବଣ କହିଲା, ସେ ମାୟାସୀତାକୁ ନେଇ ରାମକୁ ବାହୁଡ଼ାଇଲେ ଆମ ଆଣିବା ଗୌରବ ଉଣା ହେବ। ତାକୁ ରାମ ଆଗରେ ବିଚ୍ଛେଦିବା ବା ତାକୁ ମାରିଦେବା ବୋଲି କହିଲା ଇନ୍ଦ୍ରଜିତ। ଏଥିରେ ରାବଣ ବୋଧ ହେଲା। ଏହାପରେ ବିଦ୍ୟୁତ୍ ଜିହ ନିଜର ଛୋଟ ଭଉଣୀ ସୁକାନ୍ତିକୁ ନେଇ ବାଞ୍ଛାବଟ ତଳକୁ ଗଲା। ଭାଇର କଥାରେ ସୁକାନ୍ତି ସୀତାଙ୍କ ରୂପ ପାଇବା ପାଇଁ କାମ୍ୟକ ତୀର୍ଥରେ ସ୍ନାନ କରି ମାନସିକ କଲା, ଫଳରେ ଅବିକଳ ସୀତାଙ୍କ ମନୋହର ରୂପ ଧାରଣ କଲା। ଲଙ୍କାର ରମଣୀ ମାୟା ସୀତାକୁ ଦେଖି ବିଚାରନ୍ତି, ବେଶହୀନା କ୍ଷୀଣା ହର୍ଷବିହୀନା ହୋଇ ମଧ୍ୟ ଏ ପ୍ରସନ୍ନା ଦିଶୁଛି। ବ୍ରହ୍ମାଣ୍ଡ ସାର ସୁନ୍ଦରୀଙ୍କ ମଥାର ତିଳକ ଇଏ, କେତେ କଳ୍ପ ବସି ବ୍ରହ୍ମା ୟାକୁ ଗଢ଼ିଛି, ଏ ପୁଣି କେତେ ତପ ଫଳରେ ରାମବଲ୍ଲଭୀ ହୋଇଛି। ବିଧାତାର ଜଟାଧାରୀମାନଙ୍କୁ ବଡ଼ କୃପା ତା ଶିବଙ୍କୁ ପାର୍ବତୀ ଓ ରାମଙ୍କୁ ସୀତା କେମିତି ଦେଇଛି ଦେଖ। ଜୀବନ ପଛେ ବିସର୍ଜନ ହେଉ, ଆଣି ଏଭଳି ଦ୍ରବ୍ୟ ଲେଉଟାଇବାରେ ରାବଣର ପୁରୁଷ ପୁଣିଆକୁ ଧିକ୍। ଜଣେ କହିଲା, ଯଦି ସ୍ତ୍ରୀଟା ବସ ନ ହେଲା ରଖିକି ଲାଭ କ'ଣ। ଆପଣା ରଥ ବାହି ଇନ୍ଦ୍ରଜିତ ନୀଳ ସେନାପତି ପାଖରେ ପହଞ୍ଚିଲା। ପର୍ବତ ବହି ଆଣୁଥିବା ହନୁମାନ ରଥରେ ସୀତାଙ୍କୁ ଦେଖି ଅଟକି ଗଲା। କହିଲା ଇନ୍ଦ୍ରଜିତ, ଏଇ ସାତ କୁମ୍ଭ କୁମ୍ଭସ୍ତନୀ ବା ସୁବର୍ଣ୍ଣ ଘଟସ୍ତନୀ ସୀତା ପାଇଁ ତୁମ୍ଭେ ଆମ୍ଭର ବିବାଦ। ବାଳ ଧରି ପ୍ରବାଳ ଅଧରି ସୀତାଙ୍କ ଗଳାରେ କରବାଳ ଚଳାଇ ଗଳା ବିଚ୍ଛେଦନ କରିଦେଲା। ବିଗ୍ରହରୁ ମସ୍ତକ ଅଲଗା ହୋଇ ପଡ଼ିଗଲା ମହିରେ। ରେ ଦ୍ରୋହୀ, କି କଲୁ, କହିଲେ ହନୁମାନ। ପର୍ବତ ପ୍ରହାରୀ ରଥକୁ ଚୁରିଦେଲେ। ଭୟରେ ପଳାଇଲା ଇନ୍ଦ୍ରଜିତ। ବୃଦ୍ଧ ଜାମ୍ବମାନଙ୍କୁ ଭେଟି ସବୁ କହିଲେ ହନୁମାନ।

0: କ'ଣ ଆପଣ ITI, ପ୍ଲସ୍ ଟୁ, ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି?
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ୍ ଏକ୍ସପୋଜର୍ ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
0: ବ୍ୟାଚ୍ 10 September 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 September 2026।
1: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1-800-266-002।
2: ଏଥର ଆସନ୍ତୁ ଶୁଣିବା ଲତା ମଙ୍ଗେସ୍କର ଏବଂ ମୁକେଶଙ୍କ ଯୁଗଳ କଣ୍ଠରେ। କଥାଚିତ୍ର ସରସ୍ୱତୀ ଚନ୍ଦ୍ର, ଗୀତ ରଚନା ଇନ୍ଦିବର, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣ ଜୀ ଆନନ୍ଦ ଜୀ। କଥାଚିତ୍ର ସରସ୍ୱତୀ ଚନ୍ଦ୍ର।

ଶେଷରେ ଶୁଣନ୍ତୁ ମହମ୍ମଦ ରଫିଙ୍କ କଣ୍ଠରେ ସାକିଲ ବଦାୟୁନିଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ନୌସାଦ, କଥାଚିତ୍ର ମୁଗଲିଆ ଆଜମ।

ଶେଷରେ ଶୁଣନ୍ତୁ ମହମ୍ମଦ ରଫିଙ୍କ କଣ୍ଠରେ ସାକିଲ ବଦାୟୁନିଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ନୌସାଦ, କଥାଚିତ୍ର ମୁଗଲିଆ ଆଜମ୍।

ଶୁଣିଥିଲେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ଆରମ୍ଭରେ କଥା ଚିତ୍ର ତୋ ପାଇଁ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର, ଦ୍ୱେତକଣ୍ଠରେ କୁମାର ବାପି ଏବଂ ତପ ମିଶ୍ର। କଥା ଚିତ୍ର ତୋ ପାଇଁ।

ଏଥର ନିମାଇ ମହାନ୍ତିଙ୍କ ଗୀତ ରଚନାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଅଭିଜିତ। ସଙ୍ଗୀତ ମାଳବ ମିଶ୍ର। କଥାଚିତ୍ର ସମୟ ଖେଳୁଛି ଚକା ଭଉଁରୀ।

ପରବର୍ତ୍ତୀ ଗୀତଟି ତାନସେନ ସିଂଙ୍କ କଣ୍ଠରେ ବୃନ୍ଦାବନ ଜେନାଙ୍କ ଗୀତ ରଚନାରୁ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ, କଥାଚିତ୍ର ସୌତୁଣୀ।

ଶୁଣିଛନ୍ତି ତାନସେନ ସିଂ ଏବଂ ସ୍ୱାଗତିକ ରଥଙ୍କ ଦ୍ୱୈତ କଣ୍ଠରେ। ସଙ୍ଗୀତ ପରିଚାଳନା ବାସୁଦେବ ରଥ, କଥାଚିତ୍ର ଚିହ୍ନା ଚିହ୍ନା, ଗୀତ ରଚନା ନାରାୟଣ ପ୍ରସାଦ ସିଂ।

ଶେଷରେ ଶୁଣିଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ଅକ୍ଷୟ ମହାନ୍ତିଙ୍କ ଯୁଗଳ କଣ୍ଠରେ କଥାଚିତ୍ର ପୂଜା ଚନ୍ଦନ ସଙ୍ଗୀତ ବାସୁଦେବ ରଥ।

ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି, ଆମ ଆରାଧ୍ୟ ଦେବତା କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର, କେବଳ ଯେ ଆମେ ପୁରୀ ଶ୍ରୀମନ୍ଦିର ଯାଇ ତାଙ୍କୁ ଦର୍ଶନ କରିଦେଲେ ଆତ୍ମସନ୍ତୋଷ ମିଳିଯାଏ ତାହା ତ ସତ୍ୟ, କିନ୍ତୁ ତାଙ୍କ ଇତିହାସ ଜାଣିବା ଆହୁରି ଜିଜ୍ଞାସା ଭରିଦିଏ ମନରେ। ତାହେଲେ ଶ୍ରୋତାବନ୍ଧୁ, ଆଜି ଆସନ୍ତୁ ମହାପ୍ରଭୁଙ୍କ ଶ୍ରୀମନ୍ଦିରରୁ ସ୍ଥାନାନ୍ତରିତ ହୋଇ ଗୁପ୍ତରହଣୀ ସ୍ଥଳରେ ଅବସ୍ଥାନ କରିଥିବା ଆଉ ଏକ ସ୍ଥାନ ସହ କିମ୍ବଦନ୍ତୀ ବିଷୟରେ ଅବଗତ ହେବା କାର୍ଯ୍ୟକ୍ରମ ମାଧ୍ୟମରେ। ବିଶେଷତଃ ବାହ୍ୟଶତ୍ରୁମାନଙ୍କ ଶ୍ରୀମନ୍ଦିର ଆକ୍ରମଣ ଭୟ ନେଇ ପ୍ରଭୁ ବାରମ୍ବାର ଇତସ୍ତତ ଗୁପ୍ତରେ ଲୀଳା କରିଛନ୍ତି। ସେ ଦେବତା ହେଲେ ମଧ୍ୟ ଏକ ସାଧାରଣ ମଣିଷ ଭଳି ସେବକ ଭକ୍ତମାନଙ୍କ ସହିତ ମିଶି ଗୁପ୍ତ ଲୀଳା କରିଛନ୍ତି। ଏ ବିଷୟରେ ଆଗକୁ ଆଲୋଚନା ଜାରି ରହିବ। ଏବେ ନେଇଯିବା ଏକ ସଙ୍ଗୀତମୟ ବିରତି।

କପିଳେଶ୍ୱରପୁର ପଞ୍ଚମୁଖୀ ଗୋଷାଣୀ ପୀଠରେ ଚତୁର୍ଥ ବିଗ୍ରହଙ୍କ ସାମୟିକ ରହଣି। ଭୋଇ ବଂଶୀୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ଆଠ ଅଙ୍କରେ ବଙ୍ଗ ସୁବଦାର ଇସଲାମ ଖାଁଙ୍କ ସେନାପତି ମିର୍ଜା ଖୁରୁମ୍ ନାମକ ଜୈନିକ ସୁବଦାର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାର ଯୋଜନା ହେଉଥିବାର ସମ୍ବାଦ ମିଳିବାରୁ ଶ୍ରୀଜଗନ୍ନାଥ ଆଦି ଚତୁର୍ଥ ବିଗ୍ରହଙ୍କୁ ରତ୍ନସିଂହାସନରୁ ଚୌଦଳରେ ବିଜେ କରାଯାଇ ପୁରୀଠାରୁ ପ୍ରାୟ 12 କିଲୋମିଟର ପଶ୍ଚିମକୁ ବ୍ରହ୍ମଗିରି ଅନ୍ତର୍ଗତ କପିଳେଶ୍ୱରପୁର ଶାସନରେ ସୁପ୍ରତିଷ୍ଠିତ ପଞ୍ଚମୁଖୀ ଗୋଷାଣୀଙ୍କ ପୀଠରେ ଅବସ୍ଥାନ କରାଯାଇଥିଲା। ସେଠାରେ ମଧ୍ୟ ସାମୟିକ ରହଣି କାଳରେ ପ୍ରଭୁଙ୍କ ପୂଜାର୍ଚ୍ଚନା ହେବା ସମେତ ଦୋଳଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସ୍ଥାନାନ୍ତର ସମ୍ପର୍କରେ ମାଦଳାପାଞ୍ଜିର ବର୍ଣ୍ଣନା ମତେ ଏଥି ଉତ୍ତାରେ ଏହାଙ୍କ ପୁଅ ପୁରୁଷୋତ୍ତମ ଦେବ ରାଜା ହୋଇଲେ ଏହି ମହାରାଜାଙ୍କ ଆଠ ଅଙ୍କେ ଖୁରୁମୁ ଅଇଲା ପରମେଶ୍ୱରଙ୍କୁ ଚକା ଛଡ଼ାଇ ଚଉଦୋଳ ଯାଇ ନେଲେ। ସେଠାରେ ଦୋଳଯାତ୍ରା ହୋଇ ବାହୁଡ଼ି ବିଜେ କଲେ। ମିର୍ଜା ଖୁରୁମ୍ର ଆକ୍ରମଣ ସମୟରେ ଦୁଇ ପ୍ରକାର ତଥ୍ୟ ଉପଲବ୍ଧି ହେଉଛି। ପ୍ରଥମତଃ ଐତିହାସିକ କେଦାରନାଥ ମହାପାତ୍ରଙ୍କ ରଚିତ ଖୁର୍ଦ୍ଧା ଇତିହାସ ପୁସ୍ତକର ଉଲ୍ଲେଖ ପ୍ରକାରେ ପୁରୁଷୋତ୍ତମ ଦେବଙ୍କ ଆଠ ଅଙ୍କ 26/8/1604 ଅଟେ। ଅପରପକ୍ଷରେ ଅନ୍ୟ କେତେକ ପ୍ରାବନ୍ଧିକ ଗବେଷକ ବୃନ୍ଦ ମିର୍ଜା ଖୁରୁମ୍ର ଏହି ଆକ୍ରମଣ ସମୟ 1601 ଖ୍ରୀଷ୍ଟାବ୍ଦ ବୋଲି ଦର୍ଶାଇଛନ୍ତି।

କଳି ଭାଙ୍ଗି ସତ୍ୟ ହେବ ନିର୍ଣ୍ଣୟ ବନେ ଧ୍ରୁବ କଳି ଭାଙ୍ଗି ସତ୍ୟ ହେବ ନିର୍ଣ୍ଣୟ ବନେ ଧ୍ରୁବ ଦ୍ୱାଦଶ ବାର କୋଟି ଭଗତି ଗ ଭଣେ ବି ମହିନ କନ୍ଦ ନ ଭଜିଲେ ପାଦ ବିନ୍ଦ ଭଣେ ବି ମହିନ କନ୍ଦ ନ ଭଜିଲେ ପାଦ ବିନ୍ଦ କଦାଚିତ କ୍ଷମା ନାହିଁ ପଶ୍ଚାତେ ଗ କଦାଚିତ କ୍ଷମା ନାହିଁ।

ଜନଶ୍ରୁତିରେ ଜଣାଯାଏ ଯେ ଭାର୍ଗବୀ ନଦୀଠାରୁ କିଛି ଦୂରରେ ଗଜପତିଙ୍କ ଦ୍ୱାରା ପଞ୍ଚମୁଖୀ ଗୋଷାଣୀ ପ୍ରତିଷ୍ଠିତ ପୂର୍ବକ ପୂଜା ପାଉଥିଲେ। ପଞ୍ଚମୁଖୀ ଗୋଷାଣୀ ପୀଠଟି ଭାର୍ଗବୀ ନଦୀ କୂଳରେ ଥିବା କପିଳେଶ୍ୱରପୁର ଶାସନ ଚତୁର୍ଥର ଠିକ୍ ମଧ୍ୟଭାଗରେ ଅବସ୍ଥିତ। ଏହି ସ୍ଥାନରେ ମହାପ୍ରଭୁମାନେ ପ୍ରାୟ 8 ମାସ ଧରି ଅବସ୍ଥାନ କରିଥିଲେ। ଠାକୁରମାନଙ୍କ ରହଣି ସମୟରେ ଦୋଳ ଉତ୍ସବ ପଡ଼ିଥିବାରୁ ଦୋଳବିଧିରେ ପ୍ରଭୁମାନେ ବିଜେପୂର୍ବକ ଦୋଳନୀତି ପାଳିତ ହେଉଥିଲା। ଏବେ ବି ଏହି ଗ୍ରାମରେ ଦୋଳମେଳନ ପଡ଼ିଆ ନାମରେ ଏକ ସ୍ଥାନ ରହିଅଛି। ସେହିପରି ଏକ ଗ୍ରାମ ସନ୍ନିକଟସ୍ଥ ଭାର୍ଗବୀ ନଦୀର ଦୋବନ୍ଧା ଘାଟ ବା ପେଣ୍ଠଠାରେ ଚାପ ଉପରେ ମହାପ୍ରଭୁମାନେ ବିଜେ କରିବା ସମୟରେ ଶୀତଳମଳ ହିଁ କରାଯାଉଥିଲା। ସୁତରାଂ ମିର୍ଜାଖୁରମର ଆକ୍ରମଣ କାଳରେ ଉଭୟ କପିଳେଶ୍ୱରପୁର ଗ୍ରାମ ପଞ୍ଚମୁଖୀ ଠାକୁରାଣୀଙ୍କ ମନ୍ଦିର ଓ ଭାର୍ଗବୀ ଦୋବନ୍ଧା ପେଣ୍ଠଠାରେ ମହାପ୍ରଭୁଙ୍କ ଅବସ୍ଥାନ ବିଷୟ ମାଦଳାପାଞ୍ଜିରୁ ଜଣାଯାଏ। ଠାକୁରମାନଙ୍କ ରହଣି ସମୟରେ ଚାପଦଳେଇମାନେ ଚାପରେ ସୁରକ୍ଷା ଦାୟିତ୍ୱରେ ରହିଥିଲେ। କପିଳେଶ୍ୱରପୁର ଗ୍ରାମରେ ମହାପ୍ରଭୁମାନଙ୍କ ଦୋଳଯାତ୍ରା ବିଧି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିରକୁ ବାହୁଡ଼ ବିଜେ କରିଥିଲେ। ଶୁଣିନେବା ଏକ ସୁନ୍ଦର ଗୀତ।

ସାଗର ବିଜିନୀତି ସମ୍ପର୍କିତ ତତ୍ତ୍ୱ ଏବଂ ତଥ୍ୟ ଏଥର ଆସନ୍ତୁ ଜାଣିବା। ଶ୍ରୀଜଗନ୍ନାଥଙ୍କ ପର୍ବ ଓ ଅମାବାସ୍ୟା ତିଥି ସମ୍ପର୍କ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବର୍ଷରେ ବାରଟି ଅମାବାସ୍ୟାରେ ଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତି ପାଳିତ ହୋଇଥାଏ। ଅମାବାସ୍ୟା ଦିନ ପ୍ରାତଃ ପୂଜା ପରେ ରତ୍ନବିଧିକୁ ମଦନମୋହନଙ୍କୁ ନିଆଯାଇଥାଏ। ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇବା ପରେ ତାଙ୍କୁ ଛତ୍ର କାହାଳୀ ସହିତ ସମୁଦ୍ର ନିକଟକୁ ନିଆଯାଇଥାଏ। ଏହା ଲକ୍ଷ୍ମୀଙ୍କ ପ୍ରୀତି ନିମିତ୍ତ ଅନୁଷ୍ଠିତ ହୋଇଥାଏ। ବାମଦେବ ସଂହିତା କୁହନ୍ତି, ଅମାବାସ୍ୟା ଦିନେ ପ୍ରାତଃ ପୂଜନଂଚ ସମାଚରିତ ଆଚାର୍ଯ୍ୟୋପି ଜଗନ୍ନାଥ ସମୀପଂ ପ୍ରାପ୍ନୁୟାତ୍ ତଦା ଦେବାଜ୍ଞା ପୟ ଗୋବିନ୍ଦଂ ତନୁର୍ତ୍ତିଂ ବରଣଂସ୍ୟ ଚ ପୂଜାଂ ଗୃହାଣ ଦେବୀଶ ଲକ୍ଷ୍ମୀପ୍ରିୟ ତେହେତବି। ଏହି ବିଧି ପାଳନ କାରଣରେ କୁହାଯାଇଛି, ତ୍ରେତା ଯୁଗରେ ରାମ ରାବଣ ଆଦିକୁ ବିନାଶ କରିବା ପରେ ବୈକୁଣ୍ଠକୁ ଗମନ କରିବା ସମୟରେ ହନୁମାନ ତାଙ୍କ ସନ୍ନିକଟକୁ ଯାଇ ପ୍ରାର୍ଥନା କଲେ। ରାମ ତାଙ୍କୁ କହିଥିଲେ ଯେ, ତୁମ୍ଭେ ଚିରଞ୍ଜୀବୀ ହୋଇ ମୋର ସ୍ଥାନ ଉତ୍କଳ ଦେଶ ସମୁଦ୍ର ତଟରେ ଅବସ୍ଥାନ କର, ମୁଁ ପ୍ରତି ଅମାବାସ୍ୟାରେ ତୁମ ସମୀପକୁ ଗମନ କରିବି ଓ ତୁମେ ମୋତେ ଦର୍ଶନ କରିବ।

ଦ୍ୱାପର ଯୁଗରେ କୃଷ୍ଣ ଜନ୍ମ ହୋଇ ଗୋପକୁ ଗମନ କରିବା ସମୟରେ ଉଗ୍ରସେନକୁ ନିଜ ସ୍ୱରୂପ ଦର୍ଶନ କରାଇଥିଲେ। ତାଙ୍କୁ ରାଜା ରୂପେ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ରହିବା ନିମିତ୍ତ ବର ପ୍ରଦାନ କରିଥିଲେ। ଏଣୁ

ଜଗନ୍ନାଥ ତାଙ୍କ ପ୍ରୀତିନିମିତ୍ତ ଓ ପୂଜା ଗ୍ରହଣ ପାଇଁ ପ୍ରତ୍ୟେକ ଅମାବାସ୍ୟା ଦିନ ସମୁଦ୍ର ତଟକୁ ଗମନ କରିଥାନ୍ତି। ବାମଦେବ ସଂହିତା କୁହନ୍ତି, ତସ୍ମି ପ୍ରଦର୍ଶ୍ୟ ସମୁଦ୍ର ତଟଂ ଗତ୍ୱା ଚ ପାଣିନଃ ପ୍ରୀତୈ ତସ୍ୟ ପୂଜାଦିନ ଗୃହଣାତି ଜଗଦୀଶ୍ୱରଃ। ଜଗନ୍ନାଥ ସେଠାକୁ ଯାଇ ସ୍ନାନ କରନ୍ତି। ଅଷ୍ଟାକ୍ଷର ମନ୍ତ୍ରରେ ତାଙ୍କର ପାଦ ଧୌତ କରାଯାଇଥାଏ। ତତ୍ପରେ ତାଙ୍କୁ ବନ୍ଦାପନା କରାଯାଇ ମହାଦେବଙ୍କ ସହିତ ଭେଟ କରାଯାଏ। ଏହାପରେ ତାଙ୍କୁ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରାଯାଇଥାଏ। ଆଷାଢ଼ ବିଜୟ ଅମାବାସ୍ୟାରେ ଜଗନ୍ନାଥଙ୍କ ଉଭାଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହିଦିନ ନବଯୌବନ ଦର୍ଶନ ହୁଏ। ପୂର୍ବେ ଏହି ଅମାବାସ୍ୟାରେ ବିଦ୍ୟାପତି ନୀଳମାଧବଙ୍କୁ ପ୍ରଥମେ ଦର୍ଶନ କରିଥିଲେ। ପୁନଶ୍ଚ ଶ୍ରୀକୃଷ୍ଣଙ୍କ ଦେହାବସାନ ଏହି ଆଷାଢ଼ ମୂଳମାସ ଅମାବାସ୍ୟା ପୂର୍ବଦିନ ରାତ୍ରରେ ହୋଇଥିଲା। ଏଣୁ ଦୋଆଷାଢ଼ୀରେ ନବକଳିବର ହୋଇ ଏହି ଅମାବାସ୍ୟାରେ ନବକଳିବର ଦର୍ଶନ ହୋଇଥାଏ। ଶ୍ରାବଣ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କୁ ଚିତାଲାଗି କରାଯାଇଥାଏ। ଏହିଦିନ ପ୍ରାତଃ ପୂଜନ ପରେ ଜଗନ୍ନାଥଙ୍କୁ ବନ୍ଦାପନା କରାଯାଏ ବୋଲି ବାମଦେବ ସଂହିତାର ମତ। ଏହି ବନ୍ଦାପନା ଯେ ଦର୍ଶନ କରନ୍ତି, ସେ ଇହଲୋକରେ ସୁଖପ୍ରାପ୍ତ ହୋଇ ଅନ୍ତକାଳରେ ଜଗନ୍ନାଥଙ୍କ ପଦକୁ ଗମନ କରିଥାନ୍ତି। ମାର୍ଗଶିର ଦେବଦୀପାବଳି ଅମାବାସ୍ୟାରେ ଜଗନ୍ନାଥ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି ଓ ତାଙ୍କର ଶ୍ରାଦ୍ଧ ବିଷ ହୋଇଥାଏ।

ମାର୍ଗଶୀର ଦେବ ଦୀପାବଳି ଅମାବାସ୍ୟାରେ ଜଗନ୍ନାଥ ସାଗର ବିଜେକୁ ନେଇ ଏହି ଅମାବାସ୍ୟାକୁ ମହୋଦଧି ଅମାବାସ୍ୟା ନାମରେ ନାମିତ କରାଯାଏ। ପୌଷ ବକୁଳ ଅମାବାସ୍ୟାରେ ଜଗନ୍ନାଥଙ୍କୁ ଗଇଁଠା ପିଠା ସହିତ ଆମ୍ବବଉଳ ନୈବେଦ୍ୟ କରାଯାଇଥାଏ। ଏହି ଅମାବାସ୍ୟାରେ ବକୁଳ ଲାଗି ପରି ଯେଉଁ ବନ୍ଦାପନା ହୋଇଥାଏ ତାହାକୁ ଯିଏ ଦର୍ଶନ କରନ୍ତି ସେ ଯୋଗୀମାନଙ୍କର ଦୁର୍ଲଭ ବିଷ୍ଣୁ ଲୋକକୁ ଗମନ କରିଥାନ୍ତି। ମାଘ ମାସ ତ୍ରିବେଣୀ ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ସାଗର ସ୍ନାନ ଅନୁଷ୍ଠିତ ହୋଇଥାଏ। ଏହି ଅମାବାସ୍ୟାରେ ଚନ୍ଦ୍ରକ୍ଷୟ ରବିବାର ଶ୍ରବଣ ନକ୍ଷତ୍ର ଯୁକ୍ତ ହେଲେ ତାହା ଅର୍ଦ୍ଧୋଦୟ ଯୁଗ ନାମରେ ଖ୍ୟାତ। ଏହି ଯୁଗ ମୁନି ଓ ଦେବତାମାନଙ୍କର ପ୍ରାର୍ଥନୀୟ। ଏହି ଅର୍ଦ୍ଧୋଦୟ ମହାଯୁଗରେ ମନୁଷ୍ୟମାନେ ପାପରୂପକ ଅନ୍ଧକାରରୁ ମୁକ୍ତ ହୋଇ ଆତ୍ମସାକ୍ଷାତ କରିଥାନ୍ତି। ଏହି ଦିନରେ ପୁରୁଷୋତ୍ତମଙ୍କ ନାମ ସଂକୀର୍ତ୍ତନରେ ହିଁ ପାପରାଶି ବିନାଶ ହୋଇଥାଏ। କାରଣ ଏହି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ଅର୍ଦ୍ଧୋଦୟ ମହାଯୁଗ ପରମ ପାବନ ଶ୍ରୀକ୍ଷେତ୍ର ତଥା ଦାରୁବ୍ୟାଜ ପରମବ୍ରହ୍ମ ଜଗନ୍ନାଥ ଏହି ତିନି ତତ୍ତ୍ୱ ସମ୍ମିଳିତ ହୋଇଥାଏ। ଯେଉଁ ବ୍ୟକ୍ତି ଏହି ଅମାବାସ୍ୟା ବିଧି ଶ୍ରବଣ କରିଥାନ୍ତି ତାଙ୍କର ସର୍ବପାପ ବିନାଶ ହୋଇଥାଏ ତଥା ସେ ସମୁଦ୍ର ସ୍ନାନ ଫଳ ନିଃସନ୍ଦେହରେ ପ୍ରାପ୍ତ ହୋଇ ଅନ୍ତକାଳରେ ବୈକୁଣ୍ଠବାସୀ ହୋଇଥାନ୍ତି ବୋଲି ବାମଦେବ ସଂହିତା ମତ ପ୍ରଦାନ କରିଥାନ୍ତି। ଅମାବାସ୍ୟା ବିଧିଞ୍ଚୈବ ଯେପି ସୁତାବନ୍ତି ନିତ୍ୟଶଃ ସର୍ବପାପାନି ନଶ୍ୟନ୍ତି ଚାନ୍ତେ ବୈକୁଣ୍ଠବାସିନଃ ସମୁଦ୍ରସ୍ୟ ସ୍ନାନ ଫଳଂ ପ୍ରାପ୍ନୁବନ୍ତି ନ ସଂଶୟ। ଏହି ଭାଦ୍ରବ ଅମାବାସ୍ୟାରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ସ୍ୱତନ୍ତ୍ର ସପ୍ତପୁରୀ ଭୋଗ ଲାଗି ହୋଇଥାଏ। ପୁରୀ ଅଠରନଳ ସ୍ଥିତ ମା ଆଲମଚଣ୍ଡୀଙ୍କ ମନ୍ଦିରରୁ ସ୍ୱତନ୍ତ୍ର ସେବକମାନଙ୍କ ଦ୍ୱାରା ଉକ୍ତ ଦିନ ସାତପୁରୀ ତାଳ ଅର୍ଥାତ୍ ବୃହତ୍କାୟ ମାଟିପାତ୍ରରେ ଶ୍ରୀମନ୍ଦିରକୁ ଭୋଗ ପଠାଯାଇଥାଏ। ବର୍ଷର ପ୍ରତ୍ୟେକ ସମୟରେ ମହାପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀଙ୍କ ପ୍ରସ୍ତୁତ ଭୋଜନ ଗ୍ରହଣ କରୁଥିବା ବେଳେ ଆଜି ସପ୍ତପୁରୀ ଅମାବାସ୍ୟାରେ ସ୍ୱୟଂ ଦକ୍ଷିଣକାଳୀଙ୍କ ସ୍ୱହସ୍ତ ପ୍ରସ୍ତୁତ ପ୍ରସାଦ ଗ୍ରହଣ କରିବେ ମହାପ୍ରଭୁ ଜଗତରନାଥ ଜଗନ୍ନାଥ।

ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା ଭଜନର ବୈଶିଷ୍ଟ୍ୟ ସମ୍ପର୍କରେ। ଜନ୍ମ ମୃତ୍ୟୁର ମଧ୍ୟବର୍ତ୍ତୀ ସମୟ ହେଉଛି ଜୀବନ। ନଦୀ ଝରଣାର କୁଳୁକୁଳୁ ନାଦ ସଦୃଶ ସୁଖ ଦୁଃଖ ଅନୁଭୂତି ଲାଭ କ୍ଷତି ଏମିତି ଅନେକ ନାଦରେ ଭରା ଏଇ ଜୀବନ। ଜୀବନର ନାଦ ବାହ୍ୟତଃ ସ୍ମୃତିଗୋଚର ନ ହେଲେ ମଧ୍ୟ ଅନ୍ତର୍ମନରେ ଏହାର ପ୍ରତିଫଳନ ବେଶ ପ୍ରଭାବଶାଳୀ। ମନ ଆଶା କରୁଥିବା ବସ୍ତୁର ପ୍ରାପ୍ତିରେ ଆନନ୍ଦିତ ହୋଇଥାଉ, ଅପରପକ୍ଷରେ ଅପ୍ରାପ୍ତିରେ ଦୁଃଖଜାତ ହେବା ଅତ୍ୟନ୍ତ ସାଧାରଣ କଥା। ଜୀବନ ନାଟକର ଭିନ୍ନ ଭିନ୍ନ ଅଙ୍କରେ ପରିବେଷିତ ହୁଏ ଭିନ୍ନ ଭିନ୍ନ ଅଭିନୟ। ଶୈଶବରେ ଚପଳତା, ଯୌବନରେ ଦୃଢ଼ତା, ପ୍ରୌଢ଼ସ୍ତରରେ ଦାୟିତ୍ୱ, ବାର୍ଦ୍ଧକ୍ୟରେ ନିର୍ଭର କରିବା, ଅସହାୟ ହୋଇପଡ଼ିବା ଆଦି ସୃଷ୍ଟିର ନିୟମ, ଯାହା ଅତ୍ୟନ୍ତ ସ୍ୱାଭାବିକ। ଏହିସବୁ ପରିବର୍ତ୍ତନ ଜୀବନକାଳରେ ଘଟିଆସିଛି ଓ ଘଟିବ। ନିୟତି ଯେଉଁଠାରେ ନିୟମରେ ବନ୍ଧା, ମଣିଷ ସେଠାରେ ଛାର ମାତ୍ର ଉନଗଣ୍ୟ। କର୍ମଫଳ ଭୋଗ ଏଡ଼େଇବାର ଶକ୍ତି କାହାର ହେଲେ ନାହିଁ, ଏହା ଅବଗତ ଥାଇ ମଧ୍ୟ ଦୁଃଖ ଯନ୍ତ୍ରଣା ଭୋଗ କରିବା ମନୁଷ୍ୟର ଦେହସୁଆ ହୋଇଯାଇଛି। ମନ ଚାହିଁ ସୁଖ, ଶାନ୍ତି ଓ ଆନନ୍ଦ, ଏଥିପାଇଁ ସେ ଅନେକ ରାହା ଖୋଜି ଚାଲେ। ରାହା ତ ଅନେକ, ତେବେ ଏକ ସରଳ ଓ ଶାନ୍ତିପ୍ରଦ ରାହା ହେଉଛି ଭଜନ, ଯାହା ସଙ୍ଗୀତର ଏକ ଶାଖା। ଭଜନ ଗାଇବା ଓ ଶୁଣିବା ଦ୍ୱାରା ମାନସିକ ସ୍ଥିତି ହାଲୁକା ହେବା ସହ ମନରେ ଭରିଯାଏ ପ୍ରଫୁଲ୍ଲତା ଓ ଦୃଢ଼ତା।

ସ୍ୱାସ୍ଥ୍ୟ ସୂଚନା ଉପରେ କିଛି ସଂକ୍ଷିପ୍ତ ଆଲୋଚନା। ଆସନ୍ତୁ ଶ୍ରୋତାବନ୍ଧ ଜାଣିବା ଟମାଟୋ ଖାଇବାର ଫାଇଦା। 100 ଗ୍ରାମ ଟମାଟୋରେ 16 କ୍ୟାଲୋରି ଥିବାରୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଯେଉଁମାନେ ପ୍ରତିଦିନ ଟମାଟୋ ଖାଇଥାନ୍ତି ସେମାନଙ୍କ ପ୍ରୋଟେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା ନଥାଏ। ଟମାଟୋରେ ବିଟା କ୍ୟାରୋଟିନ୍ ଥିବାରୁ ଏହା ଆଖି ପାଇଁ ବହୁତ ଭଲ ହୋଇଥାଏ। ଟମାଟୋରେ ଫୋଲିକ୍ ଏସିଡ୍ ଥିବାରୁ ଶରୀରରେ ରକ୍ତକୁ ବଢ଼େଇଥାଏ, ତେଣୁ ଗର୍ଭବତୀ ସମୟରେ ଟମାଟୋ ଖାଇଲେ ବହୁତ ଭଲ ହୋଇଥାଏ। ଟମାଟୋରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିଥାଏ। ଟମାଟୋରେ ଭିଟାମିନ୍ ସି ଥିବାରୁ ଦାନ୍ତମାଢ଼ି ସମସ୍ୟା ଦୂର କରିଥାଏ। ଟମାଟୋ ଡାଇବେଟିସ୍ ବା ମଧୁମେହ ଓ ବ୍ଲଡ୍ ପ୍ରେସର ରକ୍ତଚାପ ପାଇଁ ବହୁତ ଉପକାରୀ ହୋଇଥାଏ। ଭୃଷଙ୍ଗ ପତ୍ରର ଉପକାରିତା ଏଥର ଆସନ୍ତୁ ଜାଣିବା। ଭୃଷଙ୍ଗ ପତ୍ରରେ ଆଇରନ୍ ଏବଂ ଫଲିକ୍ ଏସିଡ୍ ଥିବାରୁ ରକ୍ତର ମାତ୍ରା ସବୁବେଳେ ଠିକ୍ ରହିଥାଏ, ଲିଭରକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଭୃଷଙ୍ଗ ପତ୍ର ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ, ଏସିଡ଼ିଟି ସମସ୍ୟାକୁ ଦୂର କରିଥାଏ, ଶରୀରର ଓଜନକୁ ବଢ଼ିବାକୁ ଦେଇନଥାଏ। ଭୃଷଙ୍ଗ ପତ୍ରକୁ ପାଣିରେ ପକାଇ ଫୁଟାଇ ପିଇଲେ ଏବଂ ଗାଧୋଇଲେ ଚର୍ମରୋଗ ହୋଇନଥାଏ, ହାର୍ଟକୁ ସୁସ୍ଥ ରଖିଥାଏ ଏବଂ କୋଲେଷ୍ଟ୍ରଲକୁ ଠିକ୍ ରଖିଥାଏ। ଭୃଷଙ୍ଗ ପତ୍ରକୁ ବାଟିକି ଲଗାଇବା ଦ୍ୱାରା କେଶ ଛିଡ଼ିବା ଓ ରୂପି ହେବାର ରକ୍ଷା ମିଳିଥାଏ। ଭୃଷଙ୍ଗ ପତ୍ରକୁ ଚା'ରେ ପକାଇ ପିଇବା ଦ୍ୱାରା ପେଟଜନିତ ରୋଗ ଦୂର ହୋଇଥାଏ।

ଏଥର ଆସନ୍ତୁ ଜାଣିନେବା ପାଣିପାଗ ସମ୍ବନ୍ଧୀୟ ସୂଚନା। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ପ୍ରଭାବରେ ରାଜ୍ୟରେ ବର୍ଷାର କ୍ରମାଗତ ବର୍ଷଣ ଲାଗି ରହିବା ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଦ୍ୱାରା ପ୍ରଦତ୍ତ ସୂଚନା, ପୂର୍ବାନୁମାନ ହାଲୁକା ବର୍ଷା ରହିବ।

ଆଜି କଳାହାଣ୍ଡି ଜିଲ୍ଲାରେ ତାପମାତ୍ରା 24 ଡିଗ୍ରୀ ସେଲସିୟସ୍, ସର୍ବନିମ୍ନ 22 ଡିଗ୍ରୀ ସେଲସିୟସ୍ ଏବଂ ସର୍ବାଧିକ 26 ଡିଗ୍ରୀ ସେଲସିୟସ୍ ରହିବ। ବାୟୁର ଆର୍ଦ୍ରତା 92% ରହିବ।

ସମୟ ଆସି ଦ୍ୱାର ଦେଶରେ ଖୋଲା ଛରକ କାର୍ଯ୍ୟକ୍ରମଟିକୁ ଏଇଠି ରଖିବାକୁ ପଡ଼ିବ। ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ନିଶ୍ଚୟ ଚିଠି ଲେଖି ଜଣାଇବେ। ଆପଣଙ୍କ ସୁଚିନ୍ତିତ ମତାମତ ଅପେକ୍ଷାରେ ଆମେ ରହିଲୁ। ଆମକୁ ଚିଠି ଲେଖିବାର ଠିକଣା କହି ରଖୁଛୁ। ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001, ହ୍ୱାଟ୍ସଆପ୍ ନମ୍ବର 8895994143। ନମ୍ବରଟି ଆଉଥରେ କହି ରଖୁଛି 8895994143। ଆଜିର ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କ ରେଡ଼ିଓ ସାଥୀ ସ୍ୱପ୍ନ କୁମାର ବେହେରା। ଆଜି ପାଇଁ କାର୍ଯ୍ୟକ୍ରମରୁ ବିଦାୟ ନେଉଛି। ନମସ୍କାର।

ଶେଷ ହେଲା ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆମର ଦ୍ୱିତୀୟ ଅଧିବେଶନ ଦିନ 12ଟାରେ ଶୁଣିବେ ଆଦିବାସୀ ଗୀତ କ୍ରମରେ ଡୁଙ୍ଗଡୁଙ୍ଗା ବାଦ୍ୟ ଗୀତ, ସୁଗମ ସଙ୍ଗୀତ 12:30 ଶିଳ୍ପୀ ଭିକାରୀ ଚରଣ ପଳ, ନିରୁପମା ମିଶ୍ର, ମନ୍ମଥ ମିଶ୍ର ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଚାଷର କଥା ଶୁଣିବେ ଦିନ 1:10 ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ର ଶୁଣିବେ ଦିନ 1:20। କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଶୁଣିବେ ଦିନ 2:45। ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ପ୍ରଥମ ଅଧିବେଶନକୁ ଏଇଠି ଶେଷ କରୁଛୁ। ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:00। ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ଓ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 103.3 MHz ଏବଂ ନ୍ୟୁଜ୍ ଆଣ୍ଡ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଆଦିବାସୀ ଗୀତ କ୍ରମରେ ଡୁଙ୍ଗଡୁଙ୍ଗା ବାଦ୍ୟ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଶ୍ୟାମସୁନ୍ଦର ମୁନ୍ଦ୍ରା ମାଝୀ।

ଚାରି ଶ୍ରୀ କାଳିକା ଠାକୁରାଣୀ କାଳୀ ପର କାଶ ଏତୁସ୍ତିରେ ବନ୍ଦିଲି ବଳରାମ ଦାସ ମତି ଗାୟା ହୁଡ଼ା ବାନ୍ଧି ଦେଲା ଝୁଡ଼ା ଟୁରି ଡଙ୍ଗରୀର ତଳେ ବୟା ମାଝି ବରା ଘେନ ଭତରା ପାଣ୍ଡ କାଟ କରା ସାଙ୍ଗେ ମତେ ଗାଁ କାଜେ ଗୁମଣ୍ଡି କଲାର ନରସିଂହ ତାର ବେଟା ତା ବଲ ଟିଙ୍ଗି ଆଖନ୍ଦରେ ପକାଇ ପିତଲ ବାନ୍ଧୁଆ ଢେଟା ଖୁଟା ମାରି ଘରେ ବସା ମତ କଲା ସନିଆ ମାଝିର ବେଟା ଦେଖ ଚୁରାମଣ୍ଡି ବୁଲି ଭେଲି ଗୋଟେ କଚିଆ ଗୋଡ଼ାର ପାସେ ଲୁଗା ଧୋଇବାକୁ ପାଣି ଟିକେ ନାହିଁ ଦେଖ ବୟସାଗ ମାସେ ସାବକାର ଲୋକ ନଗର ବିବେକ ଏବେ ଯାଉ ତିନି ଥରେ ପଡ଼େ ଗୋବାତି ଆଦେ

ଇଲ୍ଲା ଆଲେ ବେକଟ ମୁଁ ପିଲା ଭାବଣା କଲା ଆଲେ ଖଣ୍ଡି ଶୁଣ୍ଡି ଘରେ ଯାଇ ଢୁକିଲା ଖଣ୍ଡି ଶୁଣ୍ଡି ମାମା କେ ବୋଧେ କଲା ଆଛା ପାଞ୍ଚ ମାନ ପର ପୁରୁଣା ଟଙ୍ଗା କେରଣ୍ଡା ଦରବାଗେ ଦୁଆରେ ଶୁଖାଇ ରହିଲା ଭସା କୁକୁଡ଼ା ଚାବି ନେ ଭାଇ ବୋଲି ସେ ଲାଟିଲ ମାଇ ବସି ରହିଲା ଆଲେ କୁକୁଡ଼ା କ୍ଷେତରେ ରହିଲା ଡୋମୁ ପିଲା କେ ଦିବାଗେ ଶୁଣ୍ଡି ମନେ ମନେ ଭାବି ଗଲା ବସ ଭାଞ୍ଜା ବୋଲି କରିଛି ଖାଟ ପକାଇ ଦେଲା ଆଲେ ଖା ଭାଞ୍ଜା ବୋଲି କରି ତାଣ୍ଡେ ବରା ନେରୁଆ ପୁଲି ପାଦ ବେଟ ଦେଇଦେଲା ମନ୍ଦ ଦେଖି ଡୋମୁ ବିସ୍ତାର କଲା ଏ ମାମା କଥା କହିଦେଲି ମୁଇଁ ମନ୍ଦ ଦେବାଟା ଦେଲୁ ସେ ମାମା ଆବକା ନ ଖାଇ ମୁଇଁ ବାଲେ ପୁଲ ମନର କୁକୁଡ଼ା ବାଛେ ଭାନ ଯା ଭାଜି ଆନି ଦେବେ ତୁଇ ମାମା ମଦକେ ଖାଇବି ମୁଇଁ ବନରେ କୁକୁଡ଼ା ନିତେ ନା ଦେଲେ ମାମା ଖେଦି ଖେଦି ମାରବି ମୁଇଁ ମାମା କ'ଣ ବୋଲେ ନା ଜାନୁ ତୁଇ ମାମା ନି ମାନ ଦେଖିରା ବାପା ତୁଇ ଜୟ କାଢ଼ି ମାରି ଘରକେ ଚାପ ବି ଶୁଣ୍ଡି ତୋର ବାପା ରଖେ ନାହିଁ ଠିଆ ମଇଦାନେ ଆଗା ଘରେ ଘର ବି ଶୁଣ୍ଡି ତୋର ଦାଦି ଆଡ଼େ ନାହିଁ ଡୋମୁ ପିଲା ପୁଣି ବିଚାର ଗଲା ଡରାର ମାଟେ ଆଗା ଆହା ଖଣ୍ଡି ଶୁଣ୍ଡି କୁକୁଡ଼ା ଘଟେ ମାରିଗଲା ଡୋମୁ ପିଲା କେ ଦିନ ଯେ ସବୁ ଗେ ଦେଲା ଡୋମୁ ପିଲା ପୁଣି ସେ ଦି କୁଟେ ଖାଇଲା ମାଣ୍ଡିଲ ଘେଟେ ଗାଏ ଟାବାର ମନ୍ଦ ଗେ ପାଣି ଡୁଗଲା ପରି ଡୋମୁ ପିଲା ଡୁଗି ଦେଲା ମଦ ସରିବା ଗୁରୁ ପାଗାଇ ଦେଲା ପାଣି ମାରିଗଲା ଛାଇ ପୁଲି ମନ୍ଦ ବୋଲି ଗାଏ ଚାବା କେଠ ଗଲିସ ମାମା ମାରି ପକାଇ ଦେବି ମୁଇଁ କନାଇ ବୋଲତେ ନା ଜାନୁ ତୁଇରେ ମାମା କଙ୍ଗା କରିଆ ପୁର ମୁଇଁ ବାପା ନିମାନ ଦେଖିରା ତୁଇ ଶୁଖାଲା ଟଙ୍କା କି

ପୟେଦି ଗଲା ମାଗୁର ମାଛ ବୁଝି ଜଲ କରିଲା ଆଉ ପରଦିବି କେତେ ବାଡ଼ିର କତେ ସେ ଦେ କୁକୁଡ଼ା ମଉଁସ ଦେଉର ତେଲ ଦିନ ରାନ୍ଧି ଆସେ ସବୁକେ ଖାବେ ଆଗା ଦେଉର ପିଲା ଖଣ୍ଡେ ଗନା ମାଗି ତଗି ଉବ୍ରା ସୁ।

ବାଟର ଗାଟର ମୁଇଁ ଚୁରି ରଲା ଟଙ୍ଗା ଖାଲି ତାର ଲାଗି ବୁଡ଼ାଇ ରବି ବୁଡ଼ି ଯାଗ ମୋର ହଜାର ଟଙ୍ଗା ତାର ଲାଗି ସରାଇ ରବି ମୋର ମନ ଦେଗ ନିଚଟ ଲାଗିଲେ ପଦ୍ମା ଦେଗୀ ଟଗିକେ ଉଦଲିଆ ମୁଇଁ ନେବି ନଏ ବାବୁ ଦଏ ମୋତେ ନଏ ଆଲେ ହାଟ ବସିଗଲା ବବିଆ ଗାଏ ବବିଆ ଗାଁର ଏ ମତ ଜାଟି।

ଶୁଣୁଥିଲେ ଆଦିବାସୀ ଗୀତକ୍ରମରେ ଶିଳ୍ପୀ ଶ୍ୟାମସୁନ୍ଦର ମୁନ୍ଦ୍ରା ମାଝୀଙ୍କ ପରିବେଷିତ ଡୁଙ୍ଗଡୁଙ୍ଗା ବାଦ୍ୟ ଗୀତ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିଟ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତା। ପ୍ରଥମେ ଶିଳ୍ପୀ ଭିକାରୀ ଚରଣ ବଳଙ୍ଗ କଣ୍ଠରେ ଆସନ୍ତୁ ଶୁଣିବା। ଗୀତ ରଚନା କରିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜ୍ ଏନ୍ AIR ଆପ୍ ମାଧ୍ୟମରେ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ନିରୁପମା ମିଶ୍ରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ରା।

0: କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
1: ଆସିଗଲା ସେଲେରି?
2: ହଁ।
1: ଏବେ ନୂଆ ଝୁମୁକା?
2: ନା, ପ୍ରଥମେ ସଞ୍ଚୟ,
1: ପ୍ରଥମେ ଝୁମୁକା।
0: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
1: କିନ୍ତୁ ଝୁମୁକାର କ'ଣ?
2: ଯାଉଛୁ ନା,
1: ପଡ଼ିଦେବି ଇଞ୍ଜେକ୍ସନ।
3: ଆର୍ବିଆଇ କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
4: ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ଭିକାରୀ ଚରଣ ବଣ ଏବଂ ନିରୁପମା ମିଶ୍ର। ଗୀତ ରଚନା କରିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର।

0: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
1: ଯୋଜନା ଉନ୍ ନୌଜବାନୋଂ କେ ଲିଏ ହୈ ତାକି ଆପ ଜବ 60 ସାଲ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ ନ ପଡେ ଆପ ଅପନା ବୁଢ଼ାପା ଭି ଗୌରବ କେ ସାଥ ବିତା ସକୋ।
0: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000 ଅଧିକ ଲାଭାର୍ଥୀ ଯୋଡ଼ି ହୋଇ ସାରିଲେଣି। ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।
2: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ଶିଳ୍ପୀ ମନ୍ମଥ ମିଶ୍ରଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଡକ୍ଟର ନିରଞ୍ଜନ ରାଉତ।

0: ଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
1: ଯୋଜନା ଉନ୍ ନୌଜବାନୋ କେ ଲିଏ ହେ ତାକି ଆପ ଜବ 60 ସାଲ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ ନ ପଡେ ଆପ ଅପନା ବୁଢାପା ବି ଗୌରବ କେ ସାଥ ବିତା ସକୋ।
0: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000 ରୁ ଅଧିକ ଲାଭାର୍ଥୀ ଯୋଡ଼ି ହେଇ ସାରିଲେଣି। ଯଦି ଆପଣ 18 ରୁ 40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକଙ୍କ କଣ୍ଠରେ ଗୀତ ରଚନା ନାରାୟଣ ପ୍ରସାଦ ସିଂ।

ଶୁଣୁଛନ୍ତି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ମନ୍ମଥା ମିଶ୍ର ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂହ।

0: ନଡ଼ିଆର ଚଅଁରାନେ ପକେଇଲେ ଭଲ୍ କାମ ଦିଥିସି। ପନସ ଗଛେ ପ୍ରାୟ ସବୁବେଳେ କଷିମାନେ ଫଲ୍ ନେଇକରି ଆଗ୍ନୁ ଏକା ଝଡ଼ି ଝଡ଼ି ଯାସନ୍, ଆର୍ ଗଛେନେ ଫଲ୍ମାନେ କମି କମି ଯାସନ୍। ତ ଏନ୍ତା ହଉଥିଲେ ଗଛେନେ ପ୍ଲାନୋଫିକ୍ସ ହର୍ମୋନ୍ ପାନ୍କେ ଫଲ୍ମାନଙ୍କର ଉପରେ ନେ ଝିଟ୍ମା। ଇ ଫୁଲ୍ ଝଡ଼ବାରଟା ଜାମ୍, ସପେଟା, ଲିଚୁ ଆରୁ ବୁଏର୍ ଗଛମାନ୍କେ ବି ହିଥିସି। ତ ଇ ଅସୁବିଧା ନେଇ ହେବାର୍ ଲାଗି 4.5 liter ପାନ୍ନେ 1.5 liter ପ୍ଲାନୋଫିକ୍ସ ମିଶେଇକରି ହର୍ମୋନ୍ ପାନ୍କେ ଗଛେନେ ଦେମା। ତ ଇଟାକେ ପକାବାର୍ ଲାଗି ସମୟ ଅଛେ, ଯେନ୍ତାକି ପ୍ରଥମ ଥର ଲାଗି ଫୁଲ୍ ଧରବାର୍ ବେଲ୍କେ ଆରୁ ଆର୍ ଥରେ ଫଲ୍ମାନେ ଚନା ଏଡ଼ିକି ହେଲା ବେଲ୍କେ ସ୍ପ୍ରେ କର୍ମା। ଏନ୍ତା କରି ଯଦି ଆମେ ଠିକ୍ ସମୟାନେ ଠିକ୍ ହର୍ମୋନ୍କେ ଗଛ ପତ୍ରରେ ଦେମା ବେଲେ ଆମର୍ ଗଛ ପତ୍ରମାନେ ବନେଇକିନା ବଢ଼ବାର୍ ସନେ ଯହ ଫୁଲ୍ ଫଲ୍ ବି ଦେବା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଟ୍ ୱେଭ୍‌ରେ 248 meter ତଥା 1206 kHz ଯୋଗେ, FM 100.3 MHz ଏବଂ ନ୍ୟୁଜ୍ ଆଣ୍ଡ AIR ଆପ୍ ମାଧ୍ୟମରେ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଶୁଣୁଛନ୍ତି ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଆଧୁନିକ ଗୀତା। ନିଜ ଗୀତ ରଚନାରୁ ଗାଇଛନ୍ତି ଶିଳ୍ପୀ ପ୍ରଫୁଲ୍ଲ କୁମାର କର।

ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। ଶିଳ୍ପୀ କୃଷ୍ଣ ପଟେଲଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ବିନୋଦ କୁମାର ପଶାୟତ।

ଶୁଣୁଛନ୍ତି ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତା ଶୁଣିବା ଚମ୍ବୁ, ଶିଳ୍ପୀ ରାଜଲକ୍ଷ୍ମୀ ସାହୁଙ୍କ କଣ୍ଠରେ, କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ସୁରେଖା ମହାପାତ୍ରଙ୍କ କଣ୍ଠରେ ପଲ୍ଲୀ ଗୀତ। ଗୀତ ରଚନା କରିଛନ୍ତି ଅଶୋକ ମିଶ୍ରା।

ଶୁଣୁଥିଲି ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବା।
1: ଆକାଶବାଣୀ ଭବାନୀ ପାଟଣା, ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ମିଡ୍ ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ତାପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ. ଯୋଗଦେବା ପାଇଁ ପହଞ୍ଚୁଛନ୍ତି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶୀର୍ଷ ନେତୃତ୍ୱ. ଆଜି ଅପରାହ୍ନରେ ରୁଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ଭାରତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଗ୍ରହଣ କରୁଛି ଦୃଢ଼ ପଦକ୍ଷେପ, କହିଲେ ପ୍ରଧାନମନ୍ତ୍ରୀ. ଫାଷ୍ଟ୍ୟାଗ୍ ପୋର୍ଟେବିଲିଟି ପାଇଁ ଦେଶବ୍ୟାପୀ ପ୍ରଚଳନ ହେଲା ୱାନ୍ ଟ୍ୟାଗ୍, ଏବଂ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଓ ମାଲେସିଆ ମଧ୍ୟରେ ହେବ ମୁକାବିଲା. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ ସମ୍ମିଳନୀ ଆରମ୍ଭ ହେଉଛି. ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି 11 ପ୍ରମୁଖ ବିକାଶଶୀଳ ଅର୍ଥନୀତି ଯୁକ୍ତରାଷ୍ଟ୍ରଗୁଡ଼ିକ ଯୋଗଦେବେ. ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି. ବୈଠକ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସକାରାତ୍ମକ ତଥା ଅର୍ଥପୂର୍ଣ୍ଣ ଆଲୋଚନା ହେବ। ବିଶ୍ୱ କଲ୍ୟାଣ ଦିଗରେ ଏ ବୈଠକର ନିର୍ଯ୍ୟାସ ମାର୍ଗଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ବୈଠକ ଅବସରରେ ଆସନ୍ତାକାଲି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃମଣ୍ଡଳୀ ଭାରତ ମଣ୍ଡପମ୍ଠାରେ ଆୟୋଜିତ ନବସୃଜନ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିବେ। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିବେ। ବୈଠକରେ ଅଂଶଗ୍ରହଣ କରିବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶୀର୍ଷ ନେତୃତ୍ୱ ତଥା ପ୍ରତିନିଧି ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ସ୍ୱାଗତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଓ ରୁଷ ମଧ୍ୟରେ ବହୁମୁଖୀ ତଥା ଦୀର୍ଘସ୍ଥାୟୀ ରଣନୈତିକ ସହଭାଗିତା ସମ୍ପର୍କ ସୁଦୃଢ଼ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରଲ୍ ରାମାଫୋସା, ଉଗାଣ୍ଡା ଉପରାଷ୍ଟ୍ରପତି ଜେସିକା ଆଲୁପୋ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିଂ ଏହି ଦୁଇ ନେତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ କରିଥିଲେ। ନାଇଜେରିଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିୟଙ୍କା ଓଡୁମେଗୌ ପୋଜୁକୁ ଏବଂ ଉରୁକୁଏ ବୈଦେଶିକ ମନ୍ତ୍ରୀ ମାରିଓ ଲୁବେଟିଙ୍ଗ ମଧ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବ୍ରିକ୍ସ ବୈଠକ ପରିପ୍ରେକ୍ଷୀରେ ଆଜିଠାରୁ 13 ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଏବଂ ଅମୃତ ଉଦ୍ୟାନ ବନ୍ଦ ରହିଛି। ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ରାଷ୍ଟ୍ରପତି ଭବନ ଫୋର୍ କୋର୍ଟରେ ଗାର୍ଡ ପରିବର୍ତ୍ତନ ସମାରୋହ ଅନୁଷ୍ଠିତ ହେବ ନାହିଁ। ଦିଲ୍ଲୀ ପୁଲିସ୍ ପକ୍ଷରୁ ସମ୍ମିଳନୀକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୂଆଦିଲ୍ଲୀରେ ଗତକାଲିଠାରୁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଆକାଶପଥ ଚଳିତ କ୍ଷୁଦ୍ର ଯାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି ରହିଛି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଏ ନିଷେଧାଦେଶ ବଳବତ୍ତର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପାରସ୍ପରିକ

ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ରୁଷ ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ପରିସ୍ଥିତି, ବାଣିଜ୍ୟ ସମ୍ପର୍କ ଏବଂ ଶକ୍ତି ସହଯୋଗ ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ଆଶା କରାଯାଉଛି। ଆଜି ସନ୍ଧ୍ୟାରେ ମଧ୍ୟ ଶ୍ରୀ ମୋଦି ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ପେଜେସ୍କିଆନ୍ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିବେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟଙ୍କ ମଧ୍ୟରେ ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ନୂଆଦିଲ୍ଲୀଠାରେ ମଧ୍ୟ ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଆଗାମୀ କିଛି ଦିନ ବିଶ୍ୱ ନେତୃମଣ୍ଡଳୀ ବ୍ରିକ୍ସ ସମ୍ମିଳନୀରେ ଏକତ୍ରିତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆତଙ୍କବାଦର ଆହ୍ୱାନ ଅଧିକ ବ୍ୟାପକ ହେବାରେ ଲାଗିଛି। ଭାରତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଛି। ଆମେରିକାରେ ହୋଇଥିବା ଭୟାନକ ସେପ୍ଟେମ୍ବର 11 ଆତଙ୍କବାଦୀ ଆକ୍ରମଣର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦ ଦ୍ୱାରା ବିଶ୍ୱରେ ବହୁ ଧନଜୀବନ ହାନି ହୋଇଛି। ଭାରତ ବହୁ ଦଶନ୍ଧି ଧରି ସୀମାପାର ଆତଙ୍କବାଦର ଶିକାର ହୋଇଛି। ସେପ୍ଟେମ୍ବର 11 ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ସମସ୍ତ ପ୍ରକାର ପଦକ୍ଷେପରେ ଭାରତ ଏକତ୍ର ଭାବେ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। 2014 ଆମେରିକାର ନ୍ୟୁୟର୍କ ସହରରେ ସେପ୍ଟେମ୍ବର 11 ସ୍ମାରକୀ ଏବଂ ସଂଗ୍ରହାଳୟକୁ ତାଙ୍କ ଗସ୍ତ ସମ୍ପର୍କରେ ଏହି ଅବସରରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। 2001 ସେପ୍ଟେମ୍ବର 11 ତାରିଖରେ ଅଲକାଏଦା ଆତଙ୍କବାଦୀ 4 ଅପହୃତ ଯାତ୍ରୀ ବିମାନକୁ ଅସ୍ତ୍ର ଭାବେ ବ୍ୟବହାର କରି ନ୍ୟୁୟର୍କର ବିଶ୍ୱ ବାଣିଜ୍ୟ କେନ୍ଦ୍ରର 2 ଯାକ ଟାୱାରକୁ ଧ୍ୱଂସ କରିଦେଇଥିଲା। ଏଥିରେ 19 ଜଣ ଅପହରଣକାରୀଙ୍କ ସହିତ 2,977 ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ 77 ଦେଶର ନାଗରିକ ରହିଥିଲେ। 2011 ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ଙ୍କୁ ପାକିସ୍ତାନରେ ଲୁଚି ରହିଥିବା ବେଳେ ଆମେରିକା ସେନା ନିହତ କରିଥିଲା। ଦେଶବ୍ୟାପୀ ଫାଷ୍ଟ୍ୟାଗ୍ ପୋର୍ଟେବିଲିଟି ପାଇଁ ୱାନ୍ ଟ୍ୟାଗ୍ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଗାଡ଼ି ମାଲିକଙ୍କ କାର୍ଯ୍ୟକ୍ଷମ ଥିବା ଫାଷ୍ଟ୍ୟାଗ୍କୁ ନୂତନ ବ୍ୟାଙ୍କ୍ ଆକାଉଣ୍ଟ ସହିତ ଯୋଡ଼ିବାର ସୁବିଧା ରହିଛି। ବ୍ୟାଙ୍କ୍ ଆକାଉଣ୍ଟ ପରିବର୍ତ୍ତନ ସମୟରେ ମୋଟର ଚାଳକଙ୍କୁ କାର୍ଯ୍ୟକ୍ଷମ ଥିବା ଫାଷ୍ଟ୍ୟାଗ୍ ଷ୍ଟିକରକୁ ଏଣିକି ଆଉ ବଦଳାଇବାକୁ ପଡ଼ିବ ନାହିଁ। ନୂତନ ବ୍ୟାଙ୍କ୍ ଆକାଉଣ୍ଟ ସହ ସଂଯୋଗ କରି ଏହି ଫାଷ୍ଟ୍ୟାଗ୍କୁ ପୁନଃ ବ୍ୟବହାର କରାଯାଇପାରିବ। ଶ୍ରୀ ଗଡ଼କରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଟୋଲ୍ ପ୍ଲାଜାଗୁଡ଼ିକରେ ଅପେକ୍ଷା ସମୟକୁ 10 ସେକେଣ୍ଡରୁ କମ୍ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଟୋଲ୍ ପ୍ଲାଜାରେ ଅଟକି ନ ରହି ମୋଟର ଚାଳକଙ୍କଠାରୁ ସ୍ୱୟଂକ୍ରିୟ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଏହି ଅବସରରେ ଶ୍ରୀ ଗଡ଼କରୀ ସଡ଼କ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ତଥା ସୁଗମ ଯାତ୍ରାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସହଯୋଗ ଓ ଦୃଢ଼ ସହଭାଗିତା ମାଧ୍ୟମରେ ସ୍ଥାୟିତ୍ୱକୁ ପ୍ରୋତ୍ସାହନ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିଭିନ୍ନ ଦେଶର ଆର୍ଥିକ ରଣନୀତିରେ ଏହା କେନ୍ଦ୍ରବିନ୍ଦୁ ପାଲଟିଛି। ନୂଆଦିଲ୍ଲୀରେ ବ୍ରିକ୍ସ ବ୍ୟବସାୟ ସମ୍ମିଳନୀକୁ ଆଜି ସମ୍ବୋଧନ କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି, ବିଶ୍ୱ ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ଏବେ ବ୍ୟାପକ ପରିବର୍ତ୍ତନ ଘଟୁଥିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରୁଛି। ଏଥିରେ ଯୋଗଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ନିଯୁକ୍ତି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆର୍ଥିକ ସହଯୋଗ ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସମନ୍ୱିତ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ 80 ଲକ୍ଷ ଲୋକଙ୍କୁ ହ୍ୟୁମାନ୍ ପାପିଲୋମା ଭାଇରସ୍ HPV ଟିକା ପ୍ରଦାନ କରି ଭାରତ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ HPV ସଂକ୍ରମଣ ରୋକିବା ଏବଂ ତତ୍ଜନିତ କର୍କଟ ରୋଗକୁ ପ୍ରତିହତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, କନ୍ୟା ସନ୍ତାନ କ୍ଷେତ୍ରରେ କର୍କଟ ରୋଗ ନିରାକରଣ ପାଇଁ ଏହି ଟିକାକରଣ ଫଳପ୍ରଦ ହେବ। ଚୀନ୍ର ମୋକିଠାରେ କନିଷ୍ଠ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଭାରତ ଓ ମାଲେସିଆ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 2:15ରେ ଏହି ମ୍ୟାଚ୍ ଖେଳାଯିବ। ପୁଲ୍ ଏ ଗ୍ରୁପ୍ର ଶେଷ ମ୍ୟାଚ୍ରେ 5 ଥରର ଚମ୍ପିୟନ୍ ଭାରତ ଚୀନ୍କୁ 15-0 ପରାସ୍ତ କରିଛି। କ୍ୟାପ୍ଟେନ୍ ଅନମୋଲ ଇକାଙ୍କ 6 ଗୋଲ୍ ବଳରେ ଭାରତ ଏହି ମ୍ୟାଚ୍ରେ ବିଜୟୀ ହୋଇଛି। ଭାରତ 10 ପଏଣ୍ଟ ହାସଲ କରି

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ରାଜ୍ୟରେ ନିବେଶ ପାଇଁ ଶିଳ୍ପପତିଙ୍କୁ କଲେ ଆମନ୍ତ୍ରଣ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଭୁବନେଶ୍ୱରଠାରେ ହେବ ପ୍ରଶିକ୍ଷଣ ଶିବିର। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଲାଗିହେଲା ସପ୍ତପୁରୀ ଭୋଗ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଓଡ଼ିଶାରେ ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଦୁବାଇରେ ନିବେଶକ, ଶିଳ୍ପପତି ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ସହ ମୁଖ୍ୟମନ୍ତ୍ରୀ ମୋହନଚଣ ମାଝୀଙ୍କର ଆଲୋଚନା ଜାରି ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତର ତୃତୀୟ ଦିନରେ ଆଜି ଦୁବାଇରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କରି ରାଜ୍ୟରେ ନିବେଶ ସୁଯୋଗ ଓ ଶିଳ୍ପ ସମ୍ଭାବନା ଉପରେ ବୈଠକ କରିଛନ୍ତି। ଓଡ଼ିଶା ନିବେଶକ ସମ୍ମିଳନୀରେ ରାଜ୍ୟର ଶିଳ୍ପ ପରିବେଶ, ନିବେଶ ସୁଯୋଗ ଓ ବିଭିନ୍ନ କ୍ଷେତ୍ରର ସମ୍ଭାବନା ପ୍ରଦର୍ଶିତ ହୋଇଛି। ମୁଖ୍ୟମନ୍ତ୍ରୀ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବା ସହିତ ରାଜ୍ୟର ବିକାଶରେ ସେମାନଙ୍କର ଅବଦାନ ଏବଂ ଓଡ଼ିଶା ସହ ସେମାନଙ୍କର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ୟୁଏଇରୁ ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ସହ ବାଣିଜ୍ୟ, ଶିଳ୍ପ, ରୋଜଗାର ଓ ଭିତ୍ତିଭୂମି ବିକାଶକୁ ନୂତନ ଗତି ଦେବା ସରକାରଙ୍କର ମୂଳ ଲକ୍ଷ୍ୟ। ଏହି ଆଲୋଚନା ଓ ନିବେଶକଙ୍କ ବଢ଼ୁଥିବା ଆଗ୍ରହ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ ହବ୍ ଭାବେ ଗଢ଼ି ତୋଳିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। 2036 ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ 2047 ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣରେ ଓଡ଼ିଶାକୁ ଦେଶର ଏକ ଶକ୍ତିଶାଳୀ ଅର୍ଥନୈତିକ ଓ ଶିଳ୍ପକେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ଏହି ନିବେଶ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

0: ମାନଙ୍କର ସହିତ ଆଜି ଦୁବାଇରେ ବିଭିନ୍ନ ମିଟିଂରେ ଯେଉଁ ନିବେଶକମାନେ ଦୁବାଇର ଏବଂ ଯେଉଁମାନେ ମଧ୍ୟ ଭାରତୀୟ କମ୍ପାନୀମାନେ ଦୁବାଇରେ ଯେଉଁମାନେ ଏଠି ନିବେଶ କରିକିରି ଏଠି ବ୍ୟବସାୟକୁ ଆଗକୁ ନେଉଛନ୍ତି ସେମାନଙ୍କର ସହିତ ମଧ୍ୟ ଆଲୋଚନା ଜାରି ରହିଛି। ବିଶେଷ କରିକି ଯେଉଁ ନିବେଶକମାନେ କିଭଳି ଭାବରେ ଆମ ଓଡ଼ିଶାରେ ଥିବା ସମ୍ପଦ ଭିତ୍ତିଭୂମି ଯାହାକି ବ୍ୟବସାୟ ପାଇଁ ଏବଂ ଓଡ଼ିଶା ପାଇଁ ବେଶ ଅନୁକୂଳ ପରିବେଶ ତିଆରି ହେଇପାରିବ ସେ ସବୁ ବିଷୟରେ ରୋଡ ଶୋ ମାଧ୍ୟମରେ ଆଲୋଚନା ଜାରି ରହିଛି। ମୁଁ ଭାବୁଛି ନିଶ୍ଚିତ ଭାବରେ ଦୁବାଇରୁ ନିବେଶ ଆମ ଓଡ଼ିଶାରେ ସଫଳତାର ସହିତ ପ୍ରବେଶ କରିବ।
1: ମୁଖ୍ୟମନ୍ତ୍ରୀ ଦୁବାଇର ଜେବେଲ ଅଲିସ୍ଥିତ ଏମିରେଟ୍ସ ଗ୍ଲୋବାଲ ଆଲୁମିନିୟମର ଉତ୍ପାଦନ କାରଖାନା ପରିଦର୍ଶନ କରି ଅତ୍ୟାଧୁନିକ ଆଲୁମିନିୟମ ଉତ୍ପାଦନ ପ୍ରଯୁକ୍ତି ଏବଂ ବିଶ୍ୱସ୍ତରୀୟ ଶିଳ୍ପ ପ୍ରଚଳନ ସମ୍ପର୍କରେ ଅବଗତ ହୋଇଛନ୍ତି। ଏହି ଅବସରରେ ଶ୍ରୀ ମାଝି ନାଲ୍କୋ ଇଜିଏ ଟେକ୍ନୋଲୋଜି ଲାଇସେନ୍ସ ଭାଗିଦାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଆଲୁମିନିୟମ ଶିଳ୍ପର ଆଧୁନିକୀକରଣ, ଉତ୍ପାଦନ କ୍ଷମତା ବୃଦ୍ଧି, କମ୍ ଅଙ୍ଗାରକାମ୍ଳ ନିର୍ଗମନ ସହ ଉତ୍ପାଦନ ଉତ୍କୃଷ୍ଟ ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତିକୁ ସହାୟତା କରିବ। ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଦୁବାଇଠାରେ ଏକ ଜିଲ୍ଲା ଏକ ଉତ୍ପାଦ ଗ୍ୟାଲେରୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଛି। ସ୍ଥାନୀୟ କାରିଗରଙ୍କ କଳାକୁ ବିଶ୍ୱ ବଜାରରେ ପହଞ୍ଚାଇ ଲୋକାଲ୍ ଟୁ ଗ୍ଲୋବାଲ୍ ଯାତ୍ରାକୁ ଆହୁରି ସୁଦୃଢ଼ କରିବାରେ ଏହି ଗ୍ୟାଲେରୀ ଏକ ନୂତନ ମଞ୍ଚ ପ୍ରଦାନ କରିବ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ ଲକ୍ଷ୍ୟରେ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ଅଧୀନରେ ଥିବା ତିନୋଟି ବିଧାନସଭା କ୍ଷେତ୍ରରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସର୍ଭେ କାର୍ଯ୍ୟ ଆଜି ଶେଷ ହେଉଛି। ଆସନ୍ତା 23 ତାରିଖରୁ ଭୁବନେଶ୍ୱର ରାଜ୍ୟ ସମ୍ମିଳନୀ କକ୍ଷରେ ମାଷ୍ଟର ଟ୍ରେନରମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ପରେ ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟକୁ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷର ଦ୍ୱିତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ର ଆଜି ବ୍ରହ୍ମପୁର ରେଳଷ୍ଟେସନଠାରୁ ଶୁଭାରମ୍ଭ ହୋଇଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ବ୍ରହ୍ମପୁରରୁ ବାରଣାସୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନ୍ର ଶୁଭାରମ୍ଭ କାର୍ଯ୍ୟରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏ ଯାତ୍ରାରେ 5 ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ର 775 ଜଣ ବରିଷ୍ଠ ନାଗରିକ ସାମିଲ ଅଛନ୍ତି। ସେମାନଙ୍କ ସହ 25 ଜଣ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି। ବୌଦ୍ଧ ଜିଲ୍ଲାର 55 ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ବାରଣାସୀ ଅଯୋଧ୍ୟା ତୀର୍ଥଯାତ୍ରାରେ ବାହାରିଛନ୍ତି। 60-75 ବର୍ଷ ବୟସ ମଧ୍ୟରେ ଥିବା ଏହି ତୀର୍ଥଯାତ୍ରୀମାନେ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଟ୍ରେନ୍ ଯୋଗେ ବ୍ରହ୍ମପୁରରୁ ତୀର୍ଥଯାତ୍ରା ଆରମ୍ଭ କରିବେ। ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ବସ୍ ଯୋଗେ ବରିଷ୍ଠ ନାଗରିକଙ୍କ ବ୍ରହ୍ମପୁର ଯାତ୍ରାର ଶୁଭାରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କୁ ସପ୍ତପୁରୀ ଭୋଗ ଲାଗି ହୋଇଛି। ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସେବାୟତଙ୍କ ଦ୍ୱାରା ଏକ ବଡ଼ ସପ୍ତପୁରୀ ପ୍ରସ୍ତୁତ କରାଯାଇ ଶ୍ରୀଜୀଉମାନଙ୍କୁ ଭୋଗ ଲାଗି ହୋଇଛି। ଏହାକୁ ସପ୍ତପୁରୀ ତାଡ଼ କୁହାଯାଇଥାଏ। ଗତକାଲି ଅଠରନଳାସ୍ଥିତ ମା ଆଲାମଚଣ୍ଡୀଙ୍କ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ତାଡ଼ ବିଜେ ହୋଇଥିଲା। ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ 5 ତାଡ଼ ଶ୍ରୀମନ୍ଦିର ପରିସରରେ ପହଞ୍ଚିବା ପରେ ରୋଷ ବେହରଣଠାରେ ରଖାଯାଇଥିଲା। ଗତକାଲି ସନ୍ଧ୍ୟାଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ମା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇ ଠାକୁରାଣୀଙ୍କୁ ଏହା ଅର୍ପଣ କରିଥିଲେ। ପରେ ସେବକମାନେ ଏକ ଆଜ୍ଞାମାଳ ଆଣି ଶ୍ରୀମନ୍ଦିରକୁ ଆସି ରୋଷଦ୍ୱାର ପାଖରେ ରୋଷ ପାଇକଙ୍କୁ ଏହା ଅର୍ପଣ କରିଥିଲେ। ଆଜି ଅବକାଶ ନୀତି ବଢ଼ିବା ପରେ 3 ବାଡ଼ରେ ବେଶ ହୋଇଥିଲା। ତଢ଼ାଉ 6 ମୂର୍ତ୍ତି ଲାଗି ହେବା ପରେ ଗୋପାଳ ବଲ୍ଲଭ ସମ୍ପନ୍ନ ହୋଇଥିଲା। ଶଙ୍ଖ ଚକ୍ର ହଳ ମୁଷଳ ଦଡ଼କି ପିଠା ଉପରେ ପ୍ରସ୍ତୁତ ହୋଇଥିଲା। ମୋଦିରସ୍ତ ପ୍ରସ୍ତାବ ଲାଗି କରିବା ପରେ ପଣ୍ଡା 16 ଉପଚାରରେ ମଣହି କରିଥିଲେ। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀ ନାରାୟଣ ସାଗର ବିଜେ କରିବେ। ନୟାଗଡ଼ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ନୂତନ ଗୃହ ଲୋକାର୍ପିତ ହୋଇଛି। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ନୂତନ କାର୍ଯ୍ୟାଳୟ ଗୃହକୁ ଉଦ୍ଘାଟନ କରିଛନ୍ତି। ଉତ୍ସବରେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ, ଜିଲ୍ଲା ନିବନ୍ଧକ ପ୍ରମୁଖ ଯୋଗ ଦେଇଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ଭୂପିନ୍ଦର ସିଂ ପୁନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଶିକ୍ଷା ସ୍ୱାସ୍ଥ୍ୟ କୃଷି ଜୀବିକା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତିର ଶ୍ରୀ ପୁନିଆ ଅନୁଧ୍ୟାନ କରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ସରକାରୀ ନୋଡାଲ ହାଇସ୍କୁଲରେ ଓଡ଼ିଆ ଅସ୍ମିତା ଓ ବହିକୁ ସାଥୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ଗବେଷକ ପ୍ରମୁଖ ଯୋଗଦେଇ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ପରମ୍ପରା ଉପରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ହିତାଧିକାରୀଙ୍କୁ ଋଣ ପ୍ରଦାନ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ। ବାଲ୍ୟ ବିବାହ ନିଷେଧ ଆଇନ 2006ର କାର୍ଯ୍ୟକାରିତା ଓ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଶିକ୍ଷଣରେ ଜିଲ୍ଲାର ବିଭିନ୍ନ ବିଭାଗର 240 ଜଣ ଅଧିକାରୀ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରତର ଶକ୍ତି ଭଣ୍ଡାର 2047 ସମ୍ଭାବନା ଓ ଆହ୍ୱାନ ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନେ ବକ୍ତୃତା ପ୍ରଦାନ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ସର୍ବାଧିକ 168 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାରେ ଶିଳ୍ପ ବିକାଶ, ବୈଦେଶିକ ନିବେଶ ଓ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ରାଜ୍ୟରେ ନିବେଶ ପାଇଁ ଶିଳ୍ପପତିଙ୍କୁ କଲେ ଆମନ୍ତ୍ରଣ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଭୁବନେଶ୍ୱରଠାରେ ହେବ ପ୍ରଶିକ୍ଷଣ ଶିବିର। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଲାଗିହେଲା ସପ୍ତପୁରୀ ଭୋଗ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 2:45। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ହିରୋ, ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମନହର। ଆନନ୍ଦ ବକ୍ସିଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ସୌଦାଗର କଥାଚିତ୍ରରୁ କବିତା କୃଷ୍ଣମୂର୍ତ୍ତି ମନହର ଏବଂ ସୁଖବିନ୍ଦରଙ୍କ କଣ୍ଠରେ ଗୀତରଚନା ଆନନ୍ଦ ବକ୍ସି, ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଚଳିତ ମାସ 12 ତାରିଖ ଶନିବାର ଅର୍ଥାତ୍ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ନେହଲତା ନନ୍ଦ ଏବଂ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକ କମ୍ୟୁନିଟି ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ। କାର୍ଯ୍ୟକ୍ରମକୁ ସଂଯୋଜନା କରିବି ପ୍ରଜ୍ଞା ପରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ପଚାରିପାରିବେ। ଟେଲିଫୋନ୍ ନମ୍ବର ହେଉଛି 06712303146 ଏବଂ 06712303149। ଏହି ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଶୁଣୁଛନ୍ତି ଲତା ମଙ୍ଗେସ୍କର ଏବଂ ମନୋହର ଉଦାସଙ୍କ କଣ୍ଠରେ ହିରୋ କଥାଚିତ୍ରରୁ ଗୀତିକାର ଆନନ୍ଦ ବକ୍ସି ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାର।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ସରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। କାର୍ଯ୍ୟକ୍ରମର ଶେଷରେ ନେଇଛୁ କଥାଚିତ୍ର ରାମ ଲଖନ କହିଛନ୍ତି ମନହର ଏବଂ ଅନୁରାଧା ପୋଡ଼ୱାଲ, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: Changes will affect several services across major suburban corridors and long-distance routes. Prime Minister Narendra Modi has recalled Swami Vivekananda's captivating address delivered at the World's Parliament of Religions in Chicago in the US on this day in the year 1893. Sharing Swami Vivekananda's speech in a social media post, Mr. Modi said the address offered a glimpse of India's civilizational ethos. In US Open tennis, defending champion Aryna Sabalenka and second seed Elena Rybakina have set up a women's singles title clash. Second seed Elena Rybakina defeated fourth seeded Coco Gauff in the second semi-final in New York. And with that, we end this news bulletin.
1: समय वर्तमान दिन 3टा बजे 10 मिनिट चलित अधिवेशन को शेष करने पूर्व आसतु जाणिने आज आम केन्द्र तृतीय अधिवेशन प्रचारित होगा कार्यक्रम संपर्कित सूचना अपराह 5टा शुणिपारे प्रायोजित कार्यक्रम उमंग युवाणी रही अपराह 5टा बजे 30 मिनिट्रे शुणिपारे कार्यक्रम संभावना संध्या 6टे रही प्रायोजित कार्यक्रम ଉଦ୍ୟୋଗ ପ୍ରୋତ୍ସାହନ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30 ରହିଛି ଆଦିବାସୀ ଗୀତକ୍ରମରେ କିଷାନ ଗୀତ ପରିବେଷଣ କରିବେ ଶିଳ୍ପୀ ମଧୁସୂଦନ ପିଙ୍କ ଏବଂ ସାଥୀ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିପାରିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଚାଷବାସ ରାତି 7:30 ରାତି 8:00 ରହିଛି ଗୀତ ଗଜଲ ରାତି 8:15 ଶୁଣିପାରିବେ ଆଞ୍ଚଳିକ ଗୀତକ୍ରମରେ ସମ୍ବଲପୁରୀ ଗୀତ ପରିବେଷଣ କରିବେ ଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା ଏବଂ ବିଜୟଲକ୍ଷ୍ମୀ ଦାସ ସ୍ପୋର୍ଟସ୍ କେନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:16 କରେଣ୍ଟ ଅଫେୟାର୍ସ ରାତି 9:30 ଏ ସମସ୍ତ କାର୍ଯ୍ୟକ୍ରମ ରିଲି କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ରାତି 10:00 ଏବଂ ରାତି 10:30 ରହିଛି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିବେ ଡକ୍ଟର ଏମ୍ ବାଲକୃଷ୍ଣନ୍ ଏ ଥିଲା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ ତୃତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଅପରାହ୍ନ 5:00 ସେତେବେଳେ ଯାଇ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀ ପାଟଣା ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, FM ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1370 ଭାଗ।

0: ବସିଲା।
1: ଅଡଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: କଣ ଆପଣ ITI, ପ୍ଲସ୍ ଟୁ, ଡିପ୍ଲୋମା କିମ୍ବା BTECH କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି?
4: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ ଏକ୍ସପୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
3: ବ୍ୟାଚ୍ 10 ସେପ୍ଟେମ୍ବର 26-27।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ସନ୍ଧ୍ୟାର ଏହି ସୁନ୍ଦର ସମୟରେ ଆପଣମାନଙ୍କୁ ମୋର ଅନେକ ଶୁଭେଚ୍ଛା। ପ୍ରିୟ ଯୁବା ବନ୍ଧୁ, ଆପଣ ସମସ୍ତଙ୍କୁ ଆମ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନାରେ ସହୃଦୟ ସ୍ୱାଗତ କରୁଛି। ମୁଁ ଆପଣଙ୍କ ପ୍ରିୟ ଯୁବ ସାଥୀ ଲିପ୍ସା। ଦିନ ସାରାର ବ୍ୟସ୍ତତା ପରେ ଏବେ ଟିକେ ବିରତି। କାହା ହାତରେ ଚା କପ୍, କାହା ହାତରେ ମୋବାଇଲ, କେହି ଅଫିସରୁ ଘରକୁ ଫେରୁଛନ୍ତି, ଆଉ କେହି ହୁଏତ ନିଜ ଘରର ଗୋଟିଏ କୋଣରେ ବସି ପୁଣି ଥରେ ବହି ଖୋଲିଛନ୍ତି। କାରଣ ସ୍ୱପ୍ନଟା ବଡ଼, ଆଉ ସେହି ସ୍ୱପ୍ନ ପାଇଁ ପରିଶ୍ରମଟା ବି କମ୍ ନୁହେଁ। କେହି ସରକାରୀ ଚାକିରି ପାଇଁ ପ୍ରସ୍ତୁତ କରୁଛନ୍ତି, କେହି ପ୍ରାଇଭେଟ୍ ଜବ୍ ପାଇଁ ଇଣ୍ଟରଭ୍ୟୁ ଦେଉଛନ୍ତି, କେହି କମ୍ପିଟିଟିଭ୍ ଏକ୍ଜାମିନେସନର ପ୍ରସ୍ତୁତିରେ ଦିନ ରାତି ଏକ କରୁଛନ୍ତି, ଆଉ କେହି ଭାବୁଛନ୍ତି ପାଠପଢା ସରିଗଲା, ଏବେ ମୋ ପାଇଁ ସଠିକ୍ ସୁଯୋଗଟା କେଉଁଠି। ତେବେ ଆଜିର ଏହି ସନ୍ଧ୍ୟାରେ ମୋର ଗୋଟିଏ କଥା ଆପଣଙ୍କ ପାଇଁ, ଅପେକ୍ଷା କରୁଥିବା ସୁଯୋଗକୁ ଖୋଜନ୍ତୁ, କିନ୍ତୁ ସୁଯୋଗ ନ ମିଳିଲେ ନିଜ ଦକ୍ଷତାରେ ନୂଆ ସୁଯୋଗ ସୃଷ୍ଟି କରନ୍ତୁ। କାରଣ ଜୀବନରେ ସବୁବେଳେ ରାସ୍ତା ସିଧା ହୋଇନଥାଏ, କେବେ ପରୀକ୍ଷାରେ ମାର୍କସ୍ କମ୍ ଆସେ, କେବେ ଇଣ୍ଟରଭ୍ୟୁରେ ସିଲେକ୍ସନ୍ ହୁଏନି, ଆପ୍ଲିକେସନ୍ ପରେ ଆପ୍ଲିକେସନ୍ କରିଲେ ବି ଉତ୍ତର ଆସେନି, ଆଉ ସେତେବେଳେ ମନ କହେ ହୁଏତ ମୋ ପାଇଁ କିଛି ନାହିଁ। ନା ବନ୍ଧୁଗଣ, ଏହି ନାହିଁ ଶବ୍ଦଟିକୁ ଆଜି ସମ୍ଭାବନାରେ ବଦଳାଇବାର ସମୟ। ଗୋଟିଏ ରିଜେକ୍ସନ୍ ଆପଣଙ୍କ ଯୋଗ୍ୟତାର ଶେଷ ନୁହେଁ, ଗୋଟିଏ ବିଫଳତା ଆପଣଙ୍କ ଭବିଷ୍ୟତର ନିଷ୍ପତ୍ତି ନୁହେଁ। ଆଉ ଟିକେ ଅଧିକ ପରିଶ୍ରମ, ଟିକେ ଅଧିକ ଶିଖିବା, ଟିକେ ଅଧିକ ନିଜକୁ ଅପଡେଟ୍ କରିବା, ହୁଏତ ଏତିକି ହିଁ ଦରକାର ଆପଣଙ୍କର ପରବର୍ତ୍ତୀ ସଫଳତା ପାଇଁ। ଏମ୍ପ୍ଲୟମେଣ୍ଟର ଅର୍ଥ କେବଳ ଗୋଟିଏ ଚାକିରି ନୁହେଁ, ଆଜିର ଦୁନିଆରେ ସ୍କିଲ୍ ହେଉଛି ଶକ୍ତି, ନଲେଜ୍ ହେଉଛି ଅସ୍ତ୍ର, ଟେକ୍ନୋଲୋଜି ହେଉଛି ନୂଆ ଦ୍ୱାର, ଆଉ ନିଜ ଉପରେ ବିଶ୍ୱାସ ସବୁଠାରୁ ବଡ଼ ପୁଞ୍ଜି। ତେଣୁ ଆଜି ଆମେ ଆଲୋଚନା କରିବା କେଉଁଠି ନୂଆ ଚାକିରିର ସୁଯୋଗ, କେଉଁ ସ୍କିଲ୍ ଆପଣଙ୍କ କ୍ୟାରିୟରକୁ ଆଉ ମଜବୁତ କରିପାରିବ, କେମିତି ନିଜକୁ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ କରିବେ, କେମିତି ଗୋଟିଏ ସାଧାରଣ ଦକ୍ଷତାକୁ କ୍ୟାରିୟର ରାସ୍ତା କରିପାରିବେ। ହଁ ବନ୍ଧୁଗଣ, ଆପଣମାନେ ସବୁ କରିପାରିବେ, ହୁଏତ ଆଜି ନୁହେଁ, ହୁଏତ ଆସନ୍ତା କାଲି ମଧ୍ୟ ନୁହେଁ, କିନ୍ତୁ ଯେ ପର୍ଯ୍ୟନ୍ତ ଆପଣ ଚେଷ୍ଟା ଛାଡ଼ି ନାହାନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କ କାହାଣୀର ଶେଷ ପୃଷ୍ଠା ଲେଖା ହୋଇନାହିଁ। ତେଣୁ ଏହି ସନ୍ଧ୍ୟାରେ ଆଶାକୁ ସାଥି କରନ୍ତୁ, ସ୍ୱପ୍ନକୁ ଆଖିରେ ରଖନ୍ତୁ, ଆଉ ପରିଶ୍ରମକୁ ନିଜର ଭରସା କରନ୍ତୁ। କାରଣ ଆପଣଙ୍କ ଆଗରେ କେବଳ ଗୋଟିଏ ରାସ୍ତା ନାହିଁ, ଆପଣଙ୍କ ଆଗରେ ଅଛି ଅନେକ ରାସ୍ତା, ଅନେକ ସୁଯୋଗ, ଅନେକ ସମ୍ଭାବନା। ଆଉ ସେହି ସମ୍ଭାବନାକୁ ଚିହ୍ନିବା, ତାକୁ ସୁଯୋଗରେ ବଦଳାଇବା ଏବଂ ସ୍ୱପ୍ନକୁ ସଫଳତାରେ ପରିଣତ କରିବାର ଏହି ଯାତ୍ରାରେ ମୁଁ ଆପଣଙ୍କ ସାଥୀ ହୋଇ ନେଇ ଆସିଛି ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନାକୁ। ତେବେ ଆସନ୍ତୁ ଆଜିର ଏହି ସମ୍ଭାବନାର ସନ୍ଧ୍ୟାକୁ ଆଗକୁ ବଢ଼ାଇବା। ତେବେ ପ୍ରିୟ ବନ୍ଧୁଗଣ, କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟରେ ଆସନ୍ତୁ ଜାଣିବା ବର୍ତ୍ତମାନ ଆବେଦନ ହେଉଥିବା କିଛି ନିଯୁକ୍ତି ଭିତ୍ତିକ ସୂଚନା। ତେବେ ପ୍ରଥମ ନିଯୁକ୍ତି ସୂଚନା ଦ ଷ୍ଟାଫ୍ ସିଲେକ୍ସନ୍ କମିଶନରୁ ଅଛି। ଏଠାରେ 1801 ସବ୍ ଇନ୍ସପେକ୍ଟର ଇନ୍ ଦିଲ୍ଲୀ ପୋଲିସ ଆଣ୍ଡ CAPF ର ପଦବୀ ସବୁ ରହିଛି। ଏହାର ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ସେପ୍ଟେମ୍ବର ମାସ 10 ତାରିଖରୁ ଆରମ୍ଭ ହୋଇଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ସେପ୍ଟେମ୍ବର ମାସ

ତିରିଶି ତାରିଖ ପର୍ଯ୍ୟନ୍ତ ରହିଛି। ଏଠାରେ ଆବେଦନ ଫି 100 ଟଙ୍କା ରହିଛି। ତେବେ ଏଠାରେ ସବ୍ ଇନ୍ସପେକ୍ଟର GD ଇନ୍ CAPF ପାଇଁ ଲେବଲ 6 ଅନୁସାରେ 35,400 ଟଙ୍କାରୁ 1,12,400 ଟଙ୍କା ପର୍ଯ୍ୟନ୍ତ ବେତନ ରହିଛି। ଏହା ସହିତ ସବ୍ ଇନ୍ସପେକ୍ଟର ଏକ୍ଜିକ୍ୟୁଟିଭ ଇନ୍ ଦିଲ୍ଲୀ ପୋଲିସରେ ଲେବଲ 6 ଅନୁସାରେ 35,400 ଟଙ୍କାରୁ 1,12,400 ଟଙ୍କା ପର୍ଯ୍ୟନ୍ତ ବେତନ ରହିଛି ଏବଂ ସବ୍ ଇନ୍ସପେକ୍ଟର ଫାୟାର ଇନ୍ CISFରେ ଲେବଲ 6 ଅନୁସାରେ 35,400 ଟଙ୍କାରୁ 1,12,400 ଟଙ୍କା ବେତନ ରହିଛି। ତେବେ ସବ୍ ଇନ୍ସପେକ୍ଟର ଇନ୍ ଦିଲ୍ଲୀ ପୋଲିସ GD ବା ସବ୍ ଇନ୍ସପେକ୍ଟର GD ଇନ୍ CAPF ପାଇଁ ଶିକ୍ଷାଗତ ଯୋଗ୍ୟତା ଯେକୌଣସି ସ୍ନାତକର ଆବଶ୍ୟକତା ରହିଥିବା ବେଳେ ସବ୍ ଇନ୍ସପେକ୍ଟର ଫାୟାର ଇନ୍ CISFରେ ବ୍ୟାଚଲର ଡିଗ୍ରୀ ଇନ୍ ସାଇନ୍ସ ୱିଥ୍ ଫିଜିକ୍ସ କେମିଷ୍ଟ୍ରି ଆଣ୍ଡ ମ୍ୟାଥମେଟିକ୍ସ ଅଥବା ମେଟ୍ରିକୁଲେସନ ପ୍ଲସ 3 ଇୟର ଡିପ୍ଲୋମା ଇନ୍ ମେକାନିକାଲ ସିଭିଲ ଇଲେକ୍ଟ୍ରିକାଲ ଅଟୋମୋବାଇଲ କେମିକାଲ ମାଇନିଂ ଏରୋନଟିକାଲ ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂ ଅର୍ ଇକ୍ୱିଭାଲେଣ୍ଟର ଆବଶ୍ୟକତା ରହିଛି। ତେବେ ଏଠାରେ ବୟସ ସୀମା 18 ବର୍ଷ ବୟସରୁ 30 ବର୍ଷ ବୟସ ପର୍ଯ୍ୟନ୍ତ ରହିଛି। ଏଠାରେ ମଧ୍ୟ ରହିଥିବା ନିୟମ ଅନୁଯାୟୀ ଏଜ୍ ରିଲାକ୍ସେସନ ଦେଖିବାକୁ ମିଳିବ। ଆପଣ ଏହାକୁ ଆବେଦନ କରିପାରିବେ ଏବଂ ଏହା ବିଷୟରେ ଅଧିକ ଜାଣିପାରିବେ ଏହାର ଅଫିସିଆଲ ୱେବସାଇଟ୍ SSC.gov.in କୁ ଯାଇ। ତେବେ ଦ୍ୱିତୀୟ ନିଯୁକ୍ତି ସୂଚନା ମଧ୍ୟ ଷ୍ଟାଫ୍ ସିଲେକ୍ସନ କମିଶନର ଅଛି। ଏଠାରେ 2,536 LDC, JSA ଓ DEO ର ପଦବୀ ସବୁ ରହିଛି। ଏହାର ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ସେପ୍ଟେମ୍ବର ମାସ 7 ତାରିଖରୁ ଆରମ୍ଭ ହୋଇଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ଅକ୍ଟୋବର ମାସ 7 ତାରିଖ ପର୍ଯ୍ୟନ୍ତ ରହିଛି। ତେବେ ଏହି ସବୁ ପଦବୀ ପାଇଁ 12 ପାସ୍ର ଆବଶ୍ୟକତା ରହିଛି। ଏଠାରେ 18 ବର୍ଷ ବୟସରୁ 27 ବର୍ଷ ବୟସ ପର୍ଯ୍ୟନ୍ତ ବୟସ ସୀମା ରହିଥିବା ବେଳେ ଏଠାରେ ମଧ୍ୟ ରହିଥିବା ନିୟମ ଅନୁଯାୟୀ ଏଜ୍ ରିଲାକ୍ସେସନ ଦେଖିବାକୁ ମିଳିବ। ଏଠାରେ ଲୋୟର ଡିଭିଜନ କ୍ଲର୍କ LDC ଓ ଜୁନିୟର ସେକ୍ରେଟେରିଏଟ ଆସିଷ୍ଟାଣ୍ଟ ବା JSA ବେତନ ଲେବଲ 2 ଅନୁସାରେ 19,900 ଟଙ୍କାରୁ 63,200 ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ବା DEO ପାଇଁ ଲେବଲ 4 ଅନୁସାରେ 25,500 ଟଙ୍କାରୁ 81,100 ଟଙ୍କା ଓ ଲେବଲ 5 ଅନୁସାରେ 29,200 ଟଙ୍କାରୁ 92,300 ଟଙ୍କା ପର୍ଯ୍ୟନ୍ତ ବେତନ ରହିଛି ଏବଂ ଡାଟା ଏଣ୍ଟ୍ରି ଅପରେଟର ଗ୍ରେଡ୍ A ପାଇଁ ଲେବଲ 4 ଅନୁସାରେ 25,500 ଟଙ୍କାରୁ 81,100 ଟଙ୍କା ପର୍ଯ୍ୟନ୍ତ ବେତନ ଦେଖିବାକୁ ମିଳିବ। ଏଠାରେ 100 ଟଙ୍କା ଆବେଦନ ଫି ରହିଛି। ଆପଣ ଏହାର ସମ୍ପୂର୍ଣ୍ଣ ବିଜ୍ଞପ୍ତି ପାଇପାରିବେ ଏବଂ ଏହାକୁ ଆବେଦନ କରିପାରିବେ ଏହାର ଅଫିସିଆଲ ୱେବସାଇଟ୍ SSC.gov.in କୁ ଯାଇ। ତୃତୀୟ ନିଯୁକ୍ତି ସୂଚନା ଦ ରେଲୱେ ରିକ୍ୱାରମେଣ୍ଟ ବୋର୍ଡରୁ ଅଛି। ଏଠାରେ 560 ପାରା ମେଡିକାଲର ପଦବୀ ରହିଛି। ଏହାର ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ସେପ୍ଟେମ୍ବର ମାସ 15 ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ଅକ୍ଟୋବର ମାସ 14 ତାରିଖ ପର୍ଯ୍ୟନ୍ତ ରହିବ। ଏଠାରେ ଲେବଲ 2 ଲେବଲ 7 ପର୍ଯ୍ୟନ୍ତ 7 CPC ଅନୁସାରେ ବେତନ ଦେଖିବାକୁ ମିଳିବ। ଏଠାରେ ବୟସ ସୀମା 18 ବର୍ଷ ବୟସରୁ 40 ବର୍ଷ ବୟସ ପର୍ଯ୍ୟନ୍ତ ରହିଛି। ଏଠାରେ ମଧ୍ୟ ରହିଥିବା ନିୟମ ଅନୁଯାୟୀ ଏଜ୍ ରିଲାକ୍ସେସନ ଦେଖିବାକୁ ମିଳିବ। ଆପଣ ଏହା ବିଷୟରେ ଅଧିକ ଜାଣିପାରିବେ ଏବଂ ଏହାକୁ ଆବେଦନ କରିପାରିବେ ଏହାର ଅଫିସିଆଲ ୱେବସାଇଟ୍ indianrailways.gov.in କୁ ଯାଇ। ତେବେ ଚତୁର୍ଥ ନିଯୁକ୍ତି ସୂଚନା ଇଣ୍ଡିଆନ ପୋଷ୍ଟରୁ ଅଛି। ଏଠାରେ 23,757 ଗ୍ରାମୀଣ ଡାକ ସେବକ ବା GDS ପଦବୀ ସବୁ ରହିଛି। ଏହାର ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ସେପ୍ଟେମ୍ବର ମାସ 2 ତାରିଖରୁ ଆରମ୍ଭ ହୋଇଛି, ଯାହାକୁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ସେପ୍ଟେମ୍ବର ମାସ 21 ତାରିଖ ପର୍ଯ୍ୟନ୍ତ ରହିବ। ଏଠାରେ ବ୍ରାଞ୍ଚ ପୋଷ୍ଟମାଷ୍ଟର ବା BPM ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ବା ABPM ଓ ଡାକ ସେବକର ପଦବୀ ସବୁ ଦେଖିବାକୁ ମିଳିବ। ଏହାକୁ ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ତେବେ ରାଜ୍ୟ ସର୍କେଲ ଅନୁଯାୟୀ ଏହାର ପଦବୀ ସଂଖ୍ୟା ରହିଛି। ଯଦି ଆମେ ଓଡ଼ିଶା ସର୍କେଲ ଦେଖିବା, ଓଡ଼ିଶା ସର୍କେଲରେ ଏହାର 1,353 ପଦବୀ ରହିଛି। ବ୍ରାଞ୍ଚ ପୋଷ୍ଟ ମାଷ୍ଟରର ବେତନ 12,000-39,380 ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଓ ଡାକ ସେବକର 10

ସଙ୍ଗୀତମୟ ବିରତି ପରେ ପୁଣି ଥରେ ସମସ୍ତଙ୍କୁ ସହୃଦୟ ସ୍ୱାଗତ କରୁଛି। ତେବେ ପ୍ରିୟ ବନ୍ଧୁଗଣ, ପ୍ରତିବର୍ଷ ସେପ୍ଟେମ୍ବର ମାସ 11 ତାରିଖରେ ଦିଗ୍ ବିଜୟ ଦିବସ ପାଳନ କରାଯାଏ। ଏହି ଦିନଟି ଭାରତ ଇତିହାସର ଏକ ଗୌରବମୟ ଘଟଣାକୁ ସ୍ମରଣ କରେ। 1893 ମସିହାରେ ଆମେରିକାର ଶିକାଗୋ ସହରରେ ଆୟୋଜିତ ବିଶ୍ୱ ଧର୍ମ ମହାସଭାରେ ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ଭାଷଣ। 1893 ମସିହା ସେପ୍ଟେମ୍ବର ମାସ 11 ତାରିଖ ଶିକାଗୋର ପାର୍ଲିଆମେଣ୍ଟ ଅଫ୍ ଦ ୱାର୍ଲ୍ଡସ୍ ରିଲିଜିଅନ୍ସର ମଞ୍ଚରେ ଜଣେ ଯୁବ ଭାରତୀୟ ସନ୍ନ୍ୟାସୀ ଠିଆ ହେଲେ। ବୟସ ମାତ୍ର 30 ବର୍ଷ। ତାଙ୍କ ନାମ ସ୍ୱାମୀ ବିବେକାନନ୍ଦ। ସେହି ସମୟରେ ପାଶ୍ଚାତ୍ୟ ଦୁନିଆ ପାଇଁ ଭାରତ କେବଳ ଏକ ଦୂର ଦେଶ ନୁହେଁ, ଭାରତୀୟ ଆଧ୍ୟାତ୍ମିକତା ଓ ଦର୍ଶନ ସମ୍ପର୍କରେ ମଧ୍ୟ ଅନେକ ଭୁଲ ଧାରଣା ଥିଲା। କିନ୍ତୁ ସେହି ମଞ୍ଚରେ ବିବେକାନନ୍ଦ ଭାରତର ପ୍ରାଚୀନ ଜ୍ଞାନ, ବେଦାନ୍ତର ଉଦାର ଚିନ୍ତାଧାରା ଏବଂ ସହିଷ୍ଣୁତାର ବାର୍ତ୍ତାକୁ ଦୃଢ଼ତାର ସହ ପ୍ରସ୍ତୁତ କଲେ। ଆଉ ତାଙ୍କ ଭାଷଣର ପ୍ରଥମ ଶବ୍ଦ ହିଁ ଇତିହାସ ସୃଷ୍ଟି କରିଥିଲା, ସିଷ୍ଟର୍ସ ଆଣ୍ଡ ବ୍ରଦର୍ସ ଅଫ୍ ଆମେରିକା। ଏହି ସମ୍ବୋଧନ ପରେ ସଭାରେ ଦୀର୍ଘ ସମୟ ଧରି କରତାଳି ଶୁଣାଯାଇଥିଲା। ତାଙ୍କ ଭାଷଣ ଧର୍ମୀୟ ସହିଷ୍ଣୁତା, ସମସ୍ତ ଧର୍ମ ପ୍ରତି ସମ୍ମାନ, ସାର୍ବଜନୀନ ଭାଇଚାରା ଏବଂ ମାନବୀୟ ଏକତାର ବାର୍ତ୍ତା ଦେଇଥିଲା। ଏଠାରେ ବିଜୟର ଅର୍ଥ କୌଣସି ଯୁଦ୍ଧ ଜିତିବା ନୁହେଁ, ଏହା ଥିଲା ଚିନ୍ତାଧାରାର ବିଜୟ, ଜ୍ଞାନର ବିଜୟ ଏବଂ ଭାରତୀୟ ଆଧ୍ୟାତ୍ମିକତାର ବିଶ୍ୱସ୍ତରୀୟ ପରିଚୟ। ବିବେକାନନ୍ଦ ନିଜ ଭାଷଣରେ ସଂକୀର୍ଣ୍ଣତା, ଧର୍ମାନ୍ଧତା ଓ ଅସହିଷ୍ଣୁତାର ବିରୋଧ କରିଥିଲେ। ତାଙ୍କ ଚିନ୍ତାଧାରାର କେନ୍ଦ୍ର ଥିଲା ମଣିଷ ମଣିଷ ମଧ୍ୟରେ ଭେଦ ନୁହେଁ, ବରଂ ଏକତା, ସମ୍ମାନ ଓ ମାନବିକତା। ଏହି ଐତିହାସିକ ଯାତ୍ରାର ପଛରେ ମଧ୍ୟ ଥିଲା ଏକ ଗଭୀର ଭାରତ ଦର୍ଶନ। 1888 ମସିହାରୁ 1893 ମଧ୍ୟରେ ବିବେକାନନ୍ଦ ଭାରତର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ସାଧାରଣ ଲୋକଙ୍କ ଜୀବନ, ଦାରିଦ୍ର୍ୟ ଓ ସାମାଜିକ ସମସ୍ୟାକୁ ନିକଟରୁ ଦେଖିଥିଲେ। 1892 ମସିହାରେ କନ୍ୟାକୁମାରୀରେ ତାଙ୍କ ଧ୍ୟାନ ଓ ଚିନ୍ତନ ତାଙ୍କ ଜୀବନର ଏକ ବଡ଼ ମୂଳ ଥିଲା। ପରବର୍ତ୍ତୀ ସମୟରେ ତାଙ୍କ ଚିନ୍ତାଧାରାର ମୁଖ୍ୟ କେନ୍ଦ୍ର ହେଲା ଭାରତର ଉନ୍ନତି ପାଇଁ ଲୋକଙ୍କୁ ଶିକ୍ଷିତ, ସଚେତନ ଓ ଆତ୍ମବିଶ୍ୱାସୀ କରିବା। ଏହି ଭାବନା ପରେ ତାଙ୍କ ସାମାଜିକ ସେବା ଆନ୍ଦୋଳନରେ ମଧ୍ୟ ପ୍ରତିଫଳିତ ହୋଇଥିଲା। ଦିଗ୍ ବିଜୟ ଦିବସ କେବଳ ଅତୀତକୁ ମନେ ପକାଇବାର ଦିନ ନୁହେଁ, ଏହା ଆମକୁ ଆଜି ମଧ୍ୟ ପଚାରେ, ଆମ ଭିତରେ କେତେ ଆତ୍ମବିଶ୍ୱାସ ଅଛି, ଆମେ ନିଜ ଦେଶର ଜ୍ଞାନ ଓ ସଂସ୍କୃତିକୁ କେତେ ସମ୍ମାନ କରୁଛୁ, ଆଉ ମତଭେଦ ହେଲେ ମଧ୍ୟ ଆମେ ପରସ୍ପରକୁ ସମ୍ମାନ କରିବା ଶିଖୁଛୁ କି। ବିବେକାନନ୍ଦଙ୍କ ଜୀବନ ଆମକୁ ଶିଖାଏ ନିଜ ଉପରେ ବିଶ୍ୱାସ ରଖନ୍ତୁ, ଜ୍ଞାନକୁ ଶକ୍ତି କରନ୍ତୁ, ମାନବିକତାକୁ ନିଜର ପରିଚୟ କରନ୍ତୁ ଏବଂ ଭୟକୁ ନିଜ ସ୍ୱପ୍ନର ରାସ୍ତାର ବାଧା ହେବାକୁ ଦିଅନ୍ତୁ ନାହିଁ। ତେଣୁ ଦିଗ୍ ବିଜୟ ଦିବସର ସବୁଠାରୁ ବଡ଼ ବିଜୟ ବୋଧ ହୁଏ ଏହା ହିଁ ଯେ ଜଣେ ମଣିଷ ଯେତେବେଳେ ନିଜ ଉପରେ ବିଶ୍ୱାସ କରେ ସେତେବେଳେ ତାଙ୍କ ଚିନ୍ତାଧାରା ସୀମା ଡେଇଁ ସାରା ବିଶ୍ୱକୁ ପ୍ରଭାବିତ କରିପାରେ। ଆଉ ଏହି କାରଣରୁ ସେପ୍ଟେମ୍ବର ମାସ 11 ତାରିଖ ଆମ ପାଇଁ କେବଳ ଗୋଟିଏ ତାରିଖ ନୁହେଁ, ଏହା ହେଉଛି ଭାରତୀୟ ଆତ୍ମବିଶ୍ୱାସ, ଜ୍ଞାନ, ସହିଷ୍ଣୁତା ଓ ବିଶ୍ୱ ଭ୍ରାତୃତ୍ୱର ଏକ ଅମର ସନ୍ଦେଶ। ଏହା ସହ ବନ୍ଧୁଗଣ, ସେପ୍ଟେମ୍ବର ମାସ 11 ତାରିଖରେ ଭାରତୀୟ ଜାତୀୟ ବନ ଶହୀଦ ଦିବସ ବା ନ୍ୟାସନାଲ୍ ଫରେଷ୍ଟ ମାର୍ଟିୟର୍ସ ଡେ ପାଳନ କରାଯାଏ। ଏହି ଦିନଟି ସେହି ବନ ଅଧିକାରୀ, ବନରକ୍ଷୀ ଓ ଅନ୍ୟ ବନ କର୍ମଚାରୀଙ୍କୁ ସମ୍ମାନ ଜଣାଇବାର ଦିନ, ଯେଉଁମାନେ ଜଙ୍ଗଲ, ବନ୍ୟଜନ୍ତୁ ଓ ଆମ ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ସମୟରେ ନିଜ ଜୀବନକୁ ବଳିଦାନ ଦେଇଥାନ୍ତି। ଭାରତ ସରକାରଙ୍କ ପରିବେଶ ଓ ବନ ମନ୍ତ୍ରଣାଳୟ 2013 ମସିହା ସେପ୍ଟେମ୍ବର ମାସ 11 ତାରିଖକୁ ଜାତୀୟ ବନ ଶହୀଦ ଦିବସ ଭାବେ ଘୋଷଣା କରିଥିଲେ। କିନ୍ତୁ ପ୍ରଶ୍ନ ହେଉଛି, ସେପ୍ଟେମ୍ବର ମାସ 11 ତାରିଖଟି ହିଁ କାହିଁକି? ଏହା ପଛରେ ରହିଛି ପ୍ରାୟ 3 ଶତାବ୍ଦୀ ପୁରୁଣା ଏକ ଅଦ୍ଭୁତ ବଳିଦାନର କାହାଣୀ। 1730 ମସିହା ରାଜସ୍ଥାନ ଯୋଧପୁର ନିକଟ ଖେଜରେଲି ଗାଁ, ସେତେବେଳେ ମାରୱାଡ଼ ରାଜ୍ୟର ଶାସକଙ୍କ ଆଦେଶରେ ଖେଜରୀ ଗଛ କାଟିବା ପାଇଁ ଲୋକମାନେ ଗାଁକୁ ଆସିଥିଲେ। ଖେଜରୀ ଗଛ ବିଷ୍ଣୋଇ ସମ୍ପ୍ରଦାୟର ଜୀବନ ଓ ପରିବେଶ ସହ ଗଭୀର ଭାବେ ଜଡ଼ିତ ଥିଲା। ସେତେବେଳେ ଜଣେ ସାହସୀ ମହିଳା ଅମୃତା ଦେବୀ

ବିଷ୍ଣୋଇ ଗଛ କାଟିବାକୁ ବିରୋଧ କରି ଗଛକୁ ଆଲିଙ୍ଗନ କରିଥିଲେ। ତାଙ୍କ ପରେ ତାଙ୍କ ଝିଅମାନେ ଏବଂ ଅନ୍ୟ ବିଷ୍ଣୋଇ ଗ୍ରାମବାସୀମାନେ ମଧ୍ୟ ଗଛକୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିଲେ। ସେହି ଘଟଣାରେ 363 ଜଣ ବିଷ୍ଣୋଇ ସମ୍ପ୍ରଦାୟର ଲୋକ ପ୍ରାଣ ହରାଇଥିଲେ। ତାଙ୍କ ବଳିଦାନ ପ୍ରମାଣ କରିଥିଲା ଯେ ପ୍ରକୃତିର ସୁରକ୍ଷା କେବଳ ଏକ ଦାୟିତ୍ୱ ନୁହେଁ, ଏହା ଜୀବନ ପ୍ରତି ଆମର ଦାୟିତ୍ୱ। ଏହି କାରଣରୁ ସେପ୍ଟେମ୍ବର ମାସ 11 ତାରିଖଟି ଭାରତର ପରିବେଶ ସୁରକ୍ଷା ଇତିହାସରେ ଅତ୍ୟନ୍ତ ସ୍ମରଣୀୟ ଦିନ ହୋଇ ରହିଛି। ଜାତୀୟ ବନ ଶହୀଦ ଦିବସ କେବଳ 1930ର ଖେଜରଲି ବଳିଦାନକୁ ସ୍ମରଣ କରି ନାହିଁ, ଆଜି ମଧ୍ୟ ଦେଶର ବନ ଅଧିକାରୀ ଓ ଫ୍ରଣ୍ଟଲାଇନ୍ ଫରେଷ୍ଟ ଷ୍ଟାଫ୍ ମାନେ ବନାଗ୍ନି, ବନ୍ୟଜନ୍ତୁ ଆକ୍ରମଣ, କାଠ ଚୋରାଚାଲାଣ, ଶିକାରୀ ଓ ବନ୍ୟଜନ୍ତୁ ମଣିଷ ସଂଘର୍ଷ ଭଳି ବିପଦଜନକ ପରିସ୍ଥିତିରେ କାମ କରୁଛନ୍ତି। ଅନେକ ଏହି କର୍ତ୍ତବ୍ୟ ପାଳନ କରିବା ସମୟରେ ଜୀବନ ହରାଉଛନ୍ତି। 2025 ମସିହାରେ ମଧ୍ୟ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦେହରାଦୁନର ଫରେଷ୍ଟ ମେମୋରିଆଲରେ ଜାତୀୟ ବନ ଶହୀଦ ଦିବସ ପାଳନ କରାଯାଇଥିଲା। 2 ମିନିଟ୍ ନିରବତା ପାଳନ ସହିତ ବନ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଜୀବନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଜାତୀୟ ବନ ଶହୀଦ ଦିବସ ଆମକୁ ଗୋଟିଏ ଗଭୀର କଥା ମନେ ପକାଇ ଦିଏ, ଜଙ୍ଗଲ କେବଳ ଗଛର ସମାହାର ନୁହେଁ, ଜଙ୍ଗଲ ହେଉଛି ଆମର ଶ୍ୱାସ, ଆମର ଜଳ, ଆମର ଜୀବ ବିବିଧତା ଏବଂ ଆଗାମୀ ପିଢ଼ିର ଭବିଷ୍ୟତ। ଯେଉଁମାନେ ଏହି ଭବିଷ୍ୟତକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନ ଦେଇଛନ୍ତି ସେମାନଙ୍କ ପ୍ରତି ସତ୍ୟ ଶ୍ରଦ୍ଧାଞ୍ଜଳି କେବଳ ଗୋଟିଏ ଦିନ ମନେ ପକାଇବା ନୁହେଁ, ପ୍ରକୃତିକୁ ସମ୍ମାନ କରିବା, ଗଛକୁ ସୁରକ୍ଷା କରିବା ଏବଂ ପରିବେଶ ପ୍ରତି ନିଜ ଦାୟିତ୍ୱକୁ ବୁଝିବା। ଖେଜରଲିର ସେହି 363 ଜଣଙ୍କ ବଳିଦାନ ଆଜି ମଧ୍ୟ ଆମକୁ କହୁଛି, ପ୍ରକୃତିକୁ ବଞ୍ଚାଇବା ମାନେ ନିଜ ଭବିଷ୍ୟତକୁ ବଞ୍ଚାଇବା, ଏବଂ ସେହି କାରଣରୁ ଜାତୀୟ ବନ ଶହୀଦ ଦିବସ କେବଳ ଶୋକର ଦିନ ନୁହେଁ, ଏହା ସାହସ, ବଳିଦାନ ଓ ପ୍ରକୃତି ପ୍ରତି ଆମର ଦାୟିତ୍ୱର ଏକ ଜୀବନ୍ତ ସନ୍ଦେଶ। ଏହା ସହିତ ବନ୍ଧୁଗଣ, 11 ସେପ୍ଟେମ୍ବର ଭାରତୀୟ ଇତିହାସରେ ଏହି ଦିନଟି ଆଉ ଏକ ମହାନ ଚିନ୍ତକ, ସମାଜ ସଂସ୍କାରକ ଓ ଅହିଂସାର ପ୍ରବକ୍ତା ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମ ଜୟନ୍ତୀ ଭାବେ ସ୍ମରଣୀୟ। 1895 ମସିହାର ଆଜିର ଦିନଟି ମହାରାଷ୍ଟ୍ର ଗାଗୋଡେ ଗାଁରେ ଜନ୍ମ ନେଇଥିଲେ ବିନାୟକ ନରହରି ଭାବେ, ଯିଏ ପରବର୍ତ୍ତୀ ସମୟରେ ସାରା ଦେଶରେ ବିନୋବା ଭାବେ ଏବଂ ସ୍ନେହ ଓ ସମ୍ମାନରେ ଆଚାର୍ଯ୍ୟ ଭାବେ ପରିଚିତ ହେଲେ। ତାଙ୍କ ମାଙ୍କ ଆଧ୍ୟାତ୍ମିକତା ଓ ଅନ୍ୟମାନଙ୍କ ପ୍ରତି ଯତ୍ନବାନ ହେବାର ଶିକ୍ଷା ତାଙ୍କ ଚରିତ୍ର ଗଠନରେ ଗଭୀର ପ୍ରଭାବ ପକାଇଥିଲା। ଛୋଟବେଳୁ ସେ ଭଗବତ ଗୀତା ଓ ଅନ୍ୟ ଆଧ୍ୟାତ୍ମିକ ଗ୍ରନ୍ଥ ପ୍ରତି ଆକୃଷ୍ଟ ଥିଲେ। ବିନୋବା ଭାବେଙ୍କ ଜୀବନରେ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ଅତ୍ୟନ୍ତ ଗଭୀର। ସେ ସାବରମତୀ ଆଶ୍ରମରେ ଗାନ୍ଧିଜୀଙ୍କ ସହ କାମ କରିଥିଲେ ଏବଂ ଖଦି, ଶିକ୍ଷା, ସ୍ୱଚ୍ଛତା ଓ ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟ ଭୂମିକା ନେଇଥିଲେ। 1940 ମସିହାରେ ଗାନ୍ଧିଜୀ ବିନୋବାଙ୍କୁ ବ୍ୟକ୍ତିଗତ ସତ୍ୟାଗ୍ରହର ପ୍ରଥମ ସତ୍ୟାଗ୍ରହୀ ଭାବେ ଚୟନ କରିଥିଲେ। ଏହା ତାଙ୍କ ଅହିଂସା ଓ ସତ୍ୟ ପ୍ରତି ଦୃଢ଼ ପ୍ରତିବଦ୍ଧତାର ଏକ ବଡ଼ ପ୍ରମାଣ। ସ୍ୱାଧୀନତା ପରେ ବିନୋବା ଭାବେଙ୍କ ସବୁଠାରୁ ବଡ଼ ଅବଦାନ ଥିଲା ଭୂଦାନ ଆନ୍ଦୋଳନ। 1951 ମସିହାରେ ସେ ତେଲେଙ୍ଗାନା ଅଞ୍ଚଳରେ ପଦଯାତ୍ରା କରୁଥିବା ସମୟରେ ପୋଚମ୍ପଲ୍ଲୀ ଗାଁରେ ଭୂମିହୀନ ଲୋକମାନଙ୍କ ସମସ୍ୟା ବିଷୟରେ ଜାଣିଥିଲେ। ସେଠାରେ ଜମିଦାର ରାମଚନ୍ଦ୍ର ରେଡ୍ଡି 100 ଏକର ଜମିଦାନ କରିବାକୁ ଆଗେଇ ଆସିଥିଲେ। 1951 ମସିହା ଏପ୍ରିଲ ମାସ 18 ତାରିଖର ଏହି ଘଟଣା ଭୂଦାନ ଆନ୍ଦୋଳନର ଆରମ୍ଭର ମୁଖ୍ୟ ମୁହୂର୍ତ୍ତ ହେଲା। ବିନୋବାଙ୍କ ଧାରଣା ଥିଲା, ଜମି କେବଳ କିଛି ଲୋକଙ୍କ ସମ୍ପତ୍ତି ହୋଇ ରହିବ ନାହିଁ, ଭୂମିହୀନ ଓ ଗରିବ ଲୋକମାନଙ୍କ ଜୀବନରେ ମଧ୍ୟ ଏହାର ଅଧିକାର ଓ ସୁଯୋଗ ରହିବା ଦରକାର। ସେ ଅସ୍ତ୍ର କିମ୍ବା ହିଂସାର ରାସ୍ତା ନେଇନଥିଲେ, ତାଙ୍କ ଅସ୍ତ୍ର ଥିଲା ଅହିଂସା, ନୈତିକତା, ବିଶ୍ୱାସ ଓ ମଣିଷର ହୃଦୟର ପରିବର୍ତ୍ତନ। ଭୂଦାନ ଆନ୍ଦୋଳନକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିନୋବା ଭାବେ ଦୀର୍ଘ ସମୟ ଧରି ଦେଶର ବିଭିନ୍ନ ଅଞ୍ଚଳ ପଦଯାତ୍ରା କରିଥିଲେ। 1951ରୁ ପ୍ରାୟ 13 ବର୍ଷ ଧରି ସେ ପ୍ରାୟ 65,000 କିଲୋମିଟର ପଦଯାତ୍ରା କରିଥିଲେ। ଏହି ଯାତ୍ରାରେ ସେ ଜାତି, ଧର୍ମ, ଭାଷା ଓ ବର୍ଗର ସୀମାକୁ ଅତିକ୍ରମ କରି ଲୋକମାନଙ୍କୁ ଏକତା ଓ ସାମାଜିକ ସମାନତାର ବାର୍ତ୍ତା ଦେଇଥିଲେ। ଭୂଦାନ ପରେ ତାଙ୍କ ଚିନ୍ତାଧାରାରୁ ଗ୍ରାମଦାନ ଆନ୍ଦୋଳନ ଜନ୍ମ ହେଲା। ଏଥିରେ ବ୍ୟକ୍ତିଗତ ଜମିର ମାଲିକାନାକୁ ସ୍ୱେଚ୍ଛାରେ ଗ୍ରାମ ସମୁଦାୟ ପାଇଁ ସମର୍ପଣ କରିବାର ଧାରଣା ଥିଲା। ବିନୋବାଙ୍କ ଅବଦାନ କେବଳ ଭୂଦାନ ଆନ୍ଦୋଳନରେ ସୀମିତ ନଥିଲା, ସେ ଜଣେ ସମାଜ ସଂସ୍କାରକ, ଶିକ୍ଷାବିତ୍, ଲେଖକ, ଚିନ୍ତକ ଓ ଆଧ୍ୟାତ୍ମିକ ନେତା ଭାବେ ନିଜର ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ପ୍ରମୁଖ ରଚନା ମଧ୍ୟରେ ଗୀତାଇ, ଗୀତା ପ୍ରବଚନ, ସ୍ଥିତ ପ୍ରଜ୍ଞ ଦର୍ଶନ, ବିଚାର ପୋଥି ଆଦି ଉଲ୍ଲେଖନୀୟ। 1958 ମସିହାରେ ସେ ରେମନ୍ ମକ୍ସେ ଆୱାର୍ଡ ପାଇଥିଲେ।

ମୃତ୍ୟୁ ପରେ 1983 ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ବିନୋବା ଭାବେଙ୍କ ଜୀବନ ଆମକୁ ଶିଖାଏ, ପରିବର୍ତ୍ତନ ପାଇଁ ସବୁବେଳେ ଶକ୍ତି ପ୍ରୟୋଗର ଆବଶ୍ୟକତା ନାହିଁ। ମଣିଷର ଚିନ୍ତା ବଦଳିଲେ ସମାଜ ବଦଳିପାରେ। ସେ ବିଶ୍ୱାସ କରୁଥିଲେ ଯେ ପ୍ରେମ, ଚିନ୍ତା ଓ ଅହିଂସାର ଶକ୍ତି ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣିପାରେ। ତାଙ୍କ ଭୂଦାନ ଆନ୍ଦୋଳନର ଭୌତିକ ସଫଳତା ନେଇ ଇତିହାସର ବିଭିନ୍ନ ମତ ଥିଲେ ମଧ୍ୟ ଅହିଂସା ମାଧ୍ୟମରେ ସାମାଜିକ ଅସମାନତା ଚ୍ୟାଲେଞ୍ଜ କରିବାର ତାଙ୍କ ପ୍ରୟାସ ଭାରତୀୟ ସମାଜ ଚିନ୍ତାଧାରାରେ ଏକ ଅସାଧାରଣ ଅଧ୍ୟାୟ। 1982 ମସିହା ନଭେମ୍ବର 15 ତାରିଖରେ ପାଭନାରର ଆଶ୍ରମରେ ବିନୋବା ଭାବେଙ୍କ ଜୀବନଯାତ୍ରା ଶେଷ ହୋଇଥିଲା, କିନ୍ତୁ ତାଙ୍କ ଚିନ୍ତାଧାରା ଆଜି ବି ଜୀବନ୍ତ। ତେଣୁ ତାଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ସ୍ମରଣ କରିବାର ଅର୍ଥ କେବଳ ତାଙ୍କ ଜୀବନୀ ପଢିବା ନୁହେଁ, ଅନ୍ୟ ପାଇଁ ଟିକେ ଶାନ୍ତି କରିବା, ଅନ୍ୟ ବିରୋଧରେ ଅହିଂସାର ସ୍ୱର ଉଠାଇବା, ସମାନତାକୁ ସମ୍ମାନ କରିବା ଏବଂ ନିଜ ଜୀବନରେ ମାନବିକତାକୁ ସ୍ଥାନ ଦେବା। କାରଣ ବିନୋବା ଭାବେଙ୍କ ଜୀବନ ଆମକୁ ଗୋଟିଏ ସରଳ କିନ୍ତୁ ଗଭୀର ସତ୍ୟ ଶିଖାଏ, ସମାଜକୁ ବଦଳାଇବାକୁ ହେଲେ ପ୍ରଥମେ ମଣିଷର ହୃଦୟକୁ ବଦଳାଇବାକୁ ପଡ଼େ। ତେବେ ପ୍ରିୟ ବନ୍ଧୁଗଣ, ଆଜି ତ ସମୟ ସରିଯାଇଛି, ହେଲେ ବିଦାୟ ନେବା ପୂର୍ବରୁ ମୋର ସେଇ ଛୋଟ ଅନୁରୋଧଟି ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମଗୁଡ଼ିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁଚିନ୍ତିତ ମତାମତ ଆମ ପାଖକୁ ନିଶ୍ଚିତ ଭାବରେ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଜୀବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍ 7660001। ଆପଣ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଆମ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଆମ ପାଖକୁ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ପୁଣି ଭେଟ ହେବା ଆଉ ଏକ ସୁନେଲି ସନ୍ଧ୍ୟାରେ ଆଉ ଏକ ମନୋରମ କାର୍ଯ୍ୟକ୍ରମ ସହିତ। ଆପଣଙ୍କ ଚିଠି ଅପେକ୍ଷାରେ ରହିଲି, ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

0: ଆକାଶବାଣୀ କଟକ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟୋଗ

9 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଟିକିଏ ଶେଷ ହେଲା।

ଏଥିରୁ ଆସନ୍ତୁ ଜାଣିନେବା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ କିଷାନ ଗୀତ, ପରିବେଷଣ କରିଛନ୍ତି ମଧୁସୂଦନ ପିଙ୍ଗ ଓ ସାଥୀ। ରାତି 7:25 ଜିଲ୍ଲା ହଲଚଲ କ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚାଷବାସ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲ, କଣ୍ଠଶିଳ୍ପୀମାନେ ହେଲେ ରାହୁଲ ସାଧୁ, ତହ୍ଲା ଅଞ୍ଜୁମ, କବିତା ସେଠ, କନିଷ୍କ ସେଠ ଏବଂ ଆୟୁଷ୍ମାନ ଖୁରାନା। ରାତି 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀମାନେ ହେଲେ ରାଜେନ୍ଦ୍ର କୁମାର ବେହେରା ଏବଂ ବିଜୟଲକ୍ଷ୍ମୀ ଦାସ। ସ୍ପୋର୍ଟସ୍ ସ୍କାନ୍ ରାତି 8:30, ସ୍ପଟଲାଇଟ୍ 9:16, କରେଣ୍ଟ ଆଫେୟାର୍ସ ରାତି 9:30। କାର୍ଯ୍ୟକ୍ରମ ଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ, ଶିଳ୍ପୀ ହେଲେ ଡକ୍ଟର ଏମ୍ ବାରମୂଲର କ୍ରିଷ୍ଣା, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଖମ୍ବୋଜି। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଏଥିରୁ ଆସନ୍ତୁ ଜାଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସକାଳ 6:10 ପ୍ରଚାର କରିବୁ କାର୍ଯ୍ୟକ୍ରମ ବନ୍ଦନା, 6:30 କାର୍ଯ୍ୟକ୍ରମ ଚେତନା ଚିନ୍ତନ, 6:35 ଶୁଣିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, 7:25 ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା, ଚାଷର କଥା ରହିଛି 7:40, 7:45 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ, 8:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ଡିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ସଙ୍ଗୀତ ଲହରୀ 8:35, 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ହିନ୍ଦୀ କଥାଚିତ୍ର ଗୀତ 9:30 କେତୋଟି ଓଡ଼ିଆ କଥାଚିତ୍ର ଗୀତ, ପୂର୍ବାହ୍ନ 10:00 ଆକାଶବାଣୀ କଟକ କେନ୍ଦ୍ରରୁ ସିଧା ପ୍ରସାରଣରେ ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ, ବିଷୟବସ୍ତୁ ରହିଛି ସାମଗ୍ରିକ ପୋଷଣ ଆମର ଦାୟିତ୍ୱ, ବିଶେଷଜ୍ଞମାନେ ହେଲେ ପ୍ରଫେସର ସ୍ନେହଲତା ନନ୍ଦ ଏବଂ ଡକ୍ଟର ମହୁଆ ବିଶ୍ୱାସ। ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ପାଲା, ସୁଗମ ସଙ୍ଗୀତ 12:30, 1:10 ଚାଷର କଥା, ଶକ୍ତି ରୂପା 1:20, 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ କିଷାନ ଗୀତ, ପରିବେଷଣ କଲେ ମଧୁସୂଦନ ପିଙ୍ଗ ଓ ସାଥୀ, ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ନିବେଶକଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ, ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, ରାଜସ୍ୱ ପରିଷଦଙ୍କ ଭିତ୍ତିଭୂମି ସୁଦୃଢ଼ୀକରଣ ଓ ମାମଲାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ରାଜସ୍ୱ ମନ୍ତ୍ରୀ, ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇର ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆମନ୍ତ୍ରଣ କରିଛନ୍ତି। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ପ୍ରାୟ 400 ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସମ୍ମିଳନୀରେ ଏଲ୍ଏନ୍ଜି ଷ୍ଟୋରେଜ୍, ସବୁଜ ଶକ୍ତି, କୃତ୍ରିମ ବୁଦ୍ଧିମତା, ଡାଟା

0: ସେଣ୍ଟର ବିରଳ ମୂର୍ତ୍ତିକା ଜାହାଜ ମରାମତି ସାର ଓ ରସାୟନ ଏବଂ ଗୃହ ନିର୍ମାଣ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଥିଲା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ସରକାରଙ୍କ ତ୍ୱରିତ ନିଶ୍ଚିତତା ଓ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ
1: ୟୁଏଇ ଗସ୍ତ ବିଶ୍ୱରେ ଓଡ଼ିଶା ନିବେଶ ମାନଚିତ୍ରକୁ ଆହୁରି ସୁଦୃଢ଼ କରିବ ୟୁଏଇର କ୍ୟାବିନେଟ୍ ମିନିଷ୍ଟର ଇକୋନୋମିକ ଟୁରିଜିମ ମିନିଷ୍ଟରଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିଲା ଯାହା ମାଧ୍ୟମରେ ରିସାଇକ୍ଲିଂ ୟୁନିଟ୍ ପାଇଁ ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ତାଙ୍କୁ ମଧ୍ୟ ସେ ମିଟିଂରେ ମଧ୍ୟ ଚର୍ଚ୍ଚା ଆଲୋଚନା ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ମଧ୍ୟ 13 ପ୍ରକଳ୍ପ ପାଇଁ 8,417 କୋଟି ଟଙ୍କାର ଇନ୍ଭେଷ୍ଟମେଣ୍ଟ ପାଇଁ IIFMO ଆସିଛି ଯାହାଦ୍ୱାରା 14,300 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ
0: ଦୁବାଇ ରୋଡ୍ ଶୋରେ ଓଡ଼ିଶା ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ପୁଞ୍ଜି ପ୍ରଯୁକ୍ତି ଶିଳ୍ପ ଓ ନିଯୁକ୍ତି ସୃଷ୍ଟି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ଭୁବନେଶ୍ୱରଠାରେ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ବିକାଶ ଯୋଜନାର ସମ୍ପର୍କିତ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିଛନ୍ତି ସବୁଜ ଓ ନବୀକରଣୀୟ ଶକ୍ତିର ବିକାଶ ସହ କ୍ଷୁଦ୍ର ଜଳବିଦ୍ୟୁତ୍ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ଆଣିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି
2: କେନ୍ଦ୍ର ସରକାରଙ୍କ ଯୋଉ ଭିଜନ ଅଛି ଟୁ ଜେନେରେଟ୍ ମୋର୍ ଆଣ୍ଡ ମୋର୍ ପାୱାର ତାକୁ ନେଇକରି ସ୍ମଲ୍ ହାଇଡ୍ରୋ ପାୱାର ପ୍ରୋଜେକ୍ଟ କରିବା ପାଇଁ ରାଜ୍ୟ ସରକାର ଆଜି ପ୍ରଥମ ମିଟିଂ କରିଛି ଫ୍ଲୋଟିଂ ସୋଲାର ରେଙ୍ଗାଲି ରିଜର୍ଭୟର ଉପରେ 2 ଆପଣଙ୍କ ପାୱାର ଚ୍ୟାନେଲ୍ସରେ ବି ଫ୍ଲୋଟିଂ ସୋଲାର ପ୍ରୋଜେକ୍ଟ ଗ୍ରୀନ୍ ଏନର୍ଜି ପ୍ରୋଜେକ୍ଟ କରିବା ପାଇଁ ଲେଟର୍ରେ ଆଜି ଏକ୍ସଚେଞ୍ଜ ହୋଇଛି ଆଗାମୀ ଦିନରେ ଗ୍ରୀନ୍ ଏନର୍ଜିକୁ ହାର୍ନେସ୍ କରିକରି ଲୋକଙ୍କୁ ପହଞ୍ଚାଇବା ପାଇଁ ଯେଉଁଟା ହେଲି
0: ରାଜ୍ୟରେ ପୁଲିସ୍ ସେବା ବ୍ୟବସ୍ଥାକୁ ଅଧିକ ସରଳ ଦ୍ରୁତ ସ୍ୱଚ୍ଛ ନାଗରିକ କୈନ୍ଦ୍ରିକ ଓ ତ୍ୱରିତ ସେବା ଯୋଗାଇଦେବା ଲକ୍ଷ୍ୟରେ ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ORTPSA ଅଧୀନରେ 14 ପୁଲିସ୍ ନାଗରିକ ସେବାକୁ ଆମ ସାଥୀ ହ୍ୱାଟ୍ସଆପ୍ ବଟ୍ରେ ସାମିଲ କରାଯାଇଛି ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବାକୁ ସହଜରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ସେଡ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ପକ୍ଷରୁ ଆବଶ୍ୟକ ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ରହି ଆବଶ୍ୟକ ପୁଲିସ୍ ସେବା ପାଇଁ ଆବେଦନ କରିପାରିବେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ SSCRB ନିର୍ଦ୍ଦେଶକ ଅବିନାଶ କୁମାର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଓ ପୁଲିସ୍ କମିଶନର ଡକ୍ଟର ଏସ୍ ଦେବଦତ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଇତିହାସର ନବନିଯୁକ୍ତ ସ୍ନାତକୋତ୍ତର ଶିକ୍ଷକମାନଙ୍କ ପାଇଁ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଯାଇଛି ଗତ 7 ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ 120 ଜଣ ପିଜିଟି ଶିକ୍ଷକ ଅଂଶଗ୍ରହଣ କରିଥିଲେ ତାଲିମ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷାନୀତି 2020 ଆଇସିଟି ଓଡ଼ିଆ ଶିକ୍ଷା ନିୟମ ସାମ୍ସ ଏବଂ ଶିକ୍ଷାଜ୍ୟୋତି ପୋର୍ଟାଲ ପୋସ୍ ଆଇନ ଛାତ୍ରବୃତ୍ତି ପ୍ରଶାସନିକ ଦାୟିତ୍ୱ ପରୀକ୍ଷା ଏବଂ ମୂଲ୍ୟାୟନ ଯୋଜନା ଆଦି ସମ୍ପର୍କରେ ତାଲିମ ଦିଆଯାଇଥିଲା ପରବର୍ତ୍ତୀ ତାଲିମ କାର୍ଯ୍ୟକ୍ରମ ଆସନ୍ତା 21-25 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ ସୁଗମ ସୁସଂଗଠିତ ଓ ନାଗରିକମୁଖୀ କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଆଜି ରାଜସ୍ୱ ପର୍ଷଦ ଓଡ଼ିଶାର ନୂତନ ୱେବ୍ସାଇଟ୍ ଓ ତ୍ରୈମାସିକ ପତ୍ରିକାକୁ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ରାଜସ୍ୱ ପ୍ରଶାସନିକ ପ୍ରଯୁକ୍ତି ସୂଚନା ଓ ନ୍ୟାୟିକ ଜ୍ଞାନକୁ ଅଧିକ ବ୍ୟାପକ ଭାବେ ଉପଲବ୍ଧ କରାଇବାରେ ଏହା ସହାୟକ ହେବ ଆଗାମୀ ଦିନରେ ରାଜସ୍ୱ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ତଥା ଜମିଜମା ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ରାଜସ୍ୱ ପର୍ଷଦଙ୍କ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ୀକରଣ ଓ ପର୍ଯ୍ୟାପ୍ତ ମାନବ ସମ୍ଭଳ ବ୍ୟବସ୍ଥା ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଥିଲେ ନୂତନ ପ୍ରକାଶିତ ପତ୍ରିକାକୁ ଅଧ୍ୟୟନ କରି ରାଜସ୍ୱ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ଏହି ପତ୍ରିକାରେ ରାଜସ୍ୱ ଆଇନ ଜମିଜମା ବିବାଦ ରେକର୍ଡ ସଂଶୋଧନ ଜମିର କିସମ ପଟ୍ଟା ଦଖଲ ମ୍ୟୁଟେସନ ଲିଜ୍ ସରକାରୀ ଜମି ଏବଂ ଅନ୍ୟାନ୍ୟ ଜଟିଳ ରାଜସ୍ୱ ପ୍ରସଙ୍ଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ଥାନ ପାଇବ ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଲୁଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଅଧ୍ୟକ୍ଷତା କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ମଣ୍ଡଳୀ ଉନ୍ନୟନ ଯୋଜନା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ଏବଂ ଆଦର୍ଶ ଗ୍ରାମ କାର୍ଯ୍ୟକ୍ରମର ଅଗ୍ରଗତି

0: ନିଷ୍ପତ୍ତି ନେଇ ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନରସିଂହ ମାଡ଼କାମୀ ଅଧ୍ୟକ୍ଷତା କରି ବିଭିନ୍ନ ଯୋଜନାର ସାମ୍ପ୍ରତିକ ସ୍ଥିତି, କାର୍ଯ୍ୟକାରିତା ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଦ୍ୟୁତ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା ନେଇ ଜିଲ୍ଲା ବିଦ୍ୟୁତ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା, ଉପଭୋକ୍ତାଙ୍କ ସମସ୍ୟା, ବିଦ୍ୟୁତ୍ ଭିଭିଭୂମିର ଉନ୍ନତି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜାତୀୟ ରାଜପଥ ସୁରକ୍ଷା କାର୍ଯ୍ୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରି ସଡ଼କ ଦୁର୍ଘଟଣାର ବିଭିନ୍ନ କାରଣ ଏବଂ ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଯାଜପୁର ଜିଲ୍ଲାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ସିଆର୍ସିସିମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ସମୀକ୍ଷା ସହ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ଜିଲ୍ଲାର ସମସ୍ତ 152 କ୍ଲଷ୍ଟରରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଉପରେ ଆଲୋଚନା କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସପ୍ତପୁରୀ ଭୋଗ ଲାଗି ହୋଇଛି। ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସେବାୟତଙ୍କ ଦ୍ୱାରା ଏକ ବଡ଼ ସପ୍ତପୁରୀ ପ୍ରସ୍ତୁତ କରାଯାଇ ଶ୍ରୀଜୀଉମାନଙ୍କୁ ଭୋଗ ଲାଗି ହୋଇଛି। ଏହାକୁ ସପ୍ତପୁରୀ ତାଡ଼ କୁହାଯାଇଥାଏ। ଆଜି ଅବକାଶ ନୀତି ବଢ଼ିବା ପରେ 3 ତାଡ଼ରେ ବେଶ ହୋଇଥିଲା। ତଡ଼ାଉ 6 ମୂର୍ତ୍ତି ଲାଗି ହେବା ପରେ ଗୋପାଳବଲ୍ଲଭ ସମ୍ପନ୍ନ ହୋଇଥିଲା। ଶଙ୍ଖ, ଚକ୍ର, ହଳ, ମୁଷଳ, ଦଡ଼କି ପିଠା ଉପରେ ପ୍ରସ୍ତୁତ ହୋଇଥିଲା। ମୋଦିରସ୍ତ ପ୍ରସ୍ତାବ ଲାଗି କରିବା ପରେ ପଣ୍ଡା 16 ଉପଚାରରେ ମୋହଣି କରିଥିଲେ। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀ ନାରାୟଣ ସାଗର ବିଜେ କରିଛନ୍ତି। ସନ୍ଧ୍ୟା ଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ଅନୁଷ୍ଠିତ ହେବ। ସେହିପରି ଆସନ୍ତାକାଲି ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ଦେବନୀତି ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ନିଜର ସପ୍ତପିତୃକାଙ୍କୁ ସ୍କରଣ କରିଛନ୍ତି। ପାରମ୍ପରିକ ନୀତି ଅନୁସାରେ ମନ୍ଦିରରେ 7 ପ୍ରକାର ବ୍ୟଞ୍ଜନରେ ପ୍ରସ୍ତୁତ ସପ୍ତପୁରୀ ଭୋଗ ମହାପ୍ରଭୁ ଏବଂ ସପ୍ତପିତୃକାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ। ନୟାଗଡ଼ସ୍ଥିତ କଣ୍ଟିଲ ଶ୍ରୀ ନୀଳମାଧବଜୀଙ୍କ ମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ଦେବନୀତି ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ପୁରପଲ୍ଲୀରେ ପାରମ୍ପରିକ ପର୍ବ ପୁରା ଉଆଁଶ ଏବଂ ଲଙ୍କାପୋଡ଼ି ଉତ୍ସବ ପାଳିତ ହୋଇଯାଇଛି। ସପ୍ତପୁରୀ ଅମାବାସ୍ୟା ଅବସରରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ ଏହି ପର୍ବ ପାଳନ କରାଯାଇଥାଏ। ସୁବର୍ଣ୍ଣପୁର ଜିଲ୍ଲାରେ ସପ୍ତପୁରୀ ଅମାବାସ୍ୟା ଅବସରରେ ଲୋକପର୍ବ ଲଙ୍କାପୋଡ଼ି ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ବିରଳ କଳାକୃତି ଟେରାକୋଟାରେ ପ୍ରସ୍ତୁତ ହନୁମାନ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରି ଶିଶୁମାନେ ସହରର ବିଭିନ୍ନ ସ୍ଥାନରେ ଖେଳିବାର ପରମ୍ପରା ରହିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ନିବେଶକଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ। ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ
2: ଆଜିର ପ୍ରସଙ୍ଗ ଦିଗ୍ବିଜୟ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। 1893 ସେପ୍ଟେମ୍ବର 11 ତାରିଖରେ ଚିକାଗୋଠାରେ ବିଶ୍ୱଧର୍ମ ସମ୍ମିଳନୀକୁ ସ୍ୱାମୀ ବିବେକାନନ୍ଦ ସମ୍ବୋଧନ କରିଥିଲେ। ଆଜି ଏହାର 133 ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଏହି ଐତିହାସିକ ଦିବସକୁ ସ୍ମରଣ କରି ପ୍ରତିବର୍ଷ ଆଜିର ଦିବସକୁ ଦିଗ୍ବିଜୟ ଦିବସ ଭାବେ ପାଳନ କରାଯାଉଛି। ସଦ୍ଭାବ ଏବଂ ସାର୍ବଭୌମତ୍ୱକୁ ଏହି ସମ୍ଭାଷଣ ଗୁରୁତ୍ୱ ପ୍ରଦାନ କରିଥିଲା। ଭାରତର ଇତିହାସରେ ଏହା ସବୁଠୁ ପ୍ରସିଦ୍ଧ ଏବଂ ପ୍ରେରଣାଦାୟକ ମୁହୂର୍ତ୍ତ ରହିଥିଲା। ବିଶ୍ୱସ୍ତରରେ ସ୍ୱାମୀଜୀ ଭାରତୀୟ ସଂସ୍କୃତି ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଚିକାଗୋ ସଭାରେ ସ୍ୱାମୀ ବିବେକାନନ୍ଦ ପାଶ୍ଚାତ୍ୟ ଦେଶଗୁଡ଼ିକୁ ହିନ୍ଦୁ ଧର୍ମ ସହିତ ପରିଚିତ କରାଇଥିଲେ। ଧାର୍ମିକ ସହନଶୀଳତା ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବେଦାନ୍ତ ଓ ଯୋଗର ଦର୍ଶନକୁ ବିଶ୍ୱସ୍ତରରେ ବ୍ୟାପକ କରିବା, ଭାରତର ଜାତୀୟ ଚେତନା ଉପରେ ଆଲୋକପାତ କରିବା ତଥା ସମାଜ

ବା ଓ ଆଧ୍ୟାତ୍ମିକ କାର୍ଯ୍ୟ ଏପରି ବିଭିନ୍ନ ପ୍ରସଙ୍ଗ ଉପରେ ସେ ନିଜର ମତ ଉପସ୍ଥାପନ କରିଥିଲେ। ତାଙ୍କ ସମ୍ବୋଧନରେ ସେ ଆମେରିକାର ଭଉଣୀ ଓ ଭାଇମାନେ ଉଚ୍ଚାରଣ କରିବା ଏକ ବିଶେଷ ମୁହୂର୍ତ୍ତ ରହିଥିଲା। ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଏକତା ବଜାୟ ରଖିବା ହିନ୍ଦୁ ଧର୍ମର ମୂଳ ଆଧାର ବୋଲି ତାଙ୍କର ଏହି ସମ୍ଭାଷଣ ପ୍ରତିପାଦନ କରିଥିଲା। ପାଶ୍ଚାତ୍ୟ ଦୁନିଆରେ ବେଦ, ଉପନିଷଦ ଏବଂ ଯୋଗ ପରି ହିନ୍ଦୁ ଦର୍ଶନ ଓ ଅଭ୍ୟାସକୁ ଲୋକପ୍ରିୟ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜାତୀୟତାବାଦ ଏବଂ ସାମାଜିକ ସଂସ୍କାର ସହିତ ସ୍ୱାମୀ ବିବେକାନନ୍ଦ ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ବିଚାରକୁ ଏକୀକୃତ କରିପାରିଥିଲେ। ବେଦାନ୍ତର ଏକ ଆଧୁନିକ ଏବଂ ସାର୍ବଜନୀନ ବ୍ୟାଖ୍ୟା ପ୍ରଦାନ କରିଥିଲେ, ଯାହାକି ପ୍ରତ୍ୟେକ ଆତ୍ମାର ଦିବ୍ୟ ପ୍ରକୃତି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲା। ସ୍ୱାମୀଜୀଙ୍କ ଶିକ୍ଷା ଏବଂ ଆଦର୍ଶ ଯୁବବର୍ଗଙ୍କ ସହିତ ପ୍ରତିଧ୍ୱନିତ ହୋଇଥାଏ। ସେଥିପାଇଁ ତାଙ୍କର ଜନ୍ମଦିନ January 12 ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ନିଜ ଅଭିଭାଷଣରେ ସେ କହିଥିଲେ, ଆମେରିକାର ଭଉଣୀ ଓ ଭାଇମାନେ ଯେଉଁ ଉଷ୍ମତା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସ୍ୱାଗତ କରିଛନ୍ତି, ତାହା ହୃଦୟକୁ ଆନନ୍ଦରେ ଭରିଦେଇଛି। ଭାରତର ସମସ୍ତ ବର୍ଗ ଏବଂ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ହିନ୍ଦୁ ଧର୍ମର ସଦସ୍ୟ ହୋଇଥିବାରୁ ଗର୍ବ ଅନୁଭବ କରୁଛି, ଯାହା ବିଶ୍ୱକୁ ସହିଷ୍ଣୁତା ଏବଂ ସାର୍ବଜନୀନ ସ୍ୱୀକୃତି ଶିକ୍ଷା ପ୍ରଦାନ କରିଛି। ହିନ୍ଦୁ ଧର୍ମ କେବଳ ସାର୍ବଜନୀନ ସହନଶୀଳତାରେ ବିଶ୍ୱାସ କରେ ନାହିଁ, ବରଂ ସମସ୍ତ ଧର୍ମକୁ ସତ୍ୟ ବୋଲି ଗ୍ରହଣ କରିଥାଏ। ମୁଁ ଏଭଳି ଏକ ରାଷ୍ଟ୍ରର ସଦସ୍ୟ ହୋଇଥିବାରୁ ଗର୍ବିତ, ଯାହାକି ପୃଥିବୀର ସମସ୍ତ ଧର୍ମ ଏବଂ ସମସ୍ତ ରାଷ୍ଟ୍ରର ନିର୍ଯାତିତ ଓ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି। ସେ କହିଥିଲେ, ଧାର୍ମିକ ଏକତାର ସାଧାରଣ ପୃଷ୍ଠଭୂମି ବିଷୟରେ ବହୁତ କିଛି ଉପସ୍ଥାପନ କରାଯାଇଛି। ଉଦାହରଣ ସ୍ୱରୂପ ସେ କହିଥିଲେ, ବୀଜକୁ ମାଟିରେ ପୋତାଯାଏ ଏବଂ ମାଟି, ବାୟୁ, ଜଳ ତାର ଚାରିପାଖରେ ରହିଥାଏ। ବୀଜ, ମାଟି, ବାୟୁ କିମ୍ବା ଜଳ କାହାର ନ ହୋଇ ଏକ ଉଦ୍ଭିଦରେ ପରିଣତ ହୁଏ। ନିଜସ୍ୱ ବୁଦ୍ଧିର ନିୟମ ଅନୁସାରେ ଏହା ବିକଶିତ ହୁଏ ଏବଂ ପାରିପାର୍ଶ୍ୱିକ ପରିବେଶରୁ ଗ୍ରହଣ କରୁଥିବା ବାୟୁ, ଜଳ, ମାଟି ଆଦି ଦ୍ୱାରା ବୃଦ୍ଧି ପାଇଥାଏ। ଧର୍ମ ମଧ୍ୟ ସେହିଭଳି ଏକ ପରିସ୍ଥିତି। ପ୍ରତ୍ୟେକ ନିଜ ଧର୍ମକୁ ସମ୍ମାନ ଜଣାଇବା ସହ ଅନ୍ୟର ପରିସ୍ଥିତିକୁ ସମ୍ମାନ ଦେବାକୁ ପଡ଼ିବ। ନିଜର ବ୍ୟକ୍ତିତ୍ୱକୁ ରକ୍ଷା କରିବା ସହ ନିଜସ୍ୱ ବୃଦ୍ଧିର ନିୟମ ଅନୁସାରେ ଆଗକୁ ବଢ଼ିବାକୁ ପଡ଼ିବ। ଯୁଦ୍ଧ ନୁହେଁ ସହାୟତା, ବିନାଶ ନୁହେଁ ଆତ୍ମଗ୍ରହଣ ଏବଂ ମତଭେଦ ନୁହେଁ ସଦ୍ଭାବ ଓ ଶାନ୍ତି ଧର୍ମର ପ୍ରତୀକ ହୋଇଥାଏ। ଏସବୁକୁ ଆପଣାଇ ପାରିଲେ ହିଁ ମାନବ ସମାଜ ଉଦ୍ବୁଦ୍ଧ ହୋଇପାରିବ। ସ୍ୱାମୀ ବିବେକାନନ୍ଦ ଦେଶର ଯୁବଶକ୍ତିକୁ ଆହ୍ୱାନ ଦେବା ପାଇଁ କହୁଥିଲେ, ଦେଶ ତଥା ସମାଜର ଉନ୍ନତି ଏବଂ ପ୍ରଗତି ପାଇଁ ସ୍ୱାର୍ଥ ତ୍ୟାଗ କରି ଆଗେଇ ଆସିବା ଉଚିତ। ନିଜର ସୁଖ ସୁବିଧା ନୁହେଁ, ବରଂ ଦେଶର ସାମଗ୍ରିକ ବିକାଶରେ ସହଭାଗୀ ହେବାର ଆବଶ୍ୟକତା ରହିଛି। ଉତ୍ତମ ବିଶ୍ୱ ଗଠନରେ ଯୁବବର୍ଗଙ୍କ ଆନ୍ତରିକତାର ଆବଶ୍ୟକତା ରହିଛି। ସ୍ୱାମୀ ବିବେକାନନ୍ଦଙ୍କ ମତରେ ପ୍ରତ୍ୟେକ ମଣିଷଙ୍କ ଭିତରେ ସବୁ ପ୍ରକାର ଗୁଣ ଭରି ରହିଛି, ତାକୁ ତର୍ଜମା କରି ଆଗକୁ ଆଗେଇବାକୁ ପଡ଼ିବ। ପ୍ରତ୍ୟେକ ନିଜ କ୍ଷେତ୍ରରେ ଥାଇ ସମାଜ ପ୍ରତି ଦାୟିତ୍ୱ ସମ୍ପାଦନ କରିବା ଉଚିତ। ସ୍ୱାମୀଜୀ ଯୁବଶକ୍ତିଙ୍କୁ ଆହ୍ୱାନ ଦେଇ 5 ମନ୍ତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି। ସେଗୁଡ଼ିକ ହେଲା ଆତ୍ମବିଶ୍ୱାସ, ଆତ୍ମତ୍ୟାଗ, ଆତ୍ମସଂଯମ, ଆତ୍ମନିର୍ଭରତା ଓ ଆତ୍ମଜ୍ଞାନ। ଏଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେଲେ ହିଁ ଯୁବବର୍ଗ ଉନ୍ନତି କରିବା ସହିତ ଦେଶ ଓ ବିଶ୍ୱର ମଧ୍ୟ ବିକାଶ ହୋଇପାରିବ।

ଆଜିର ପ୍ରସଙ୍ଗରେ ଶୁଣିଲେ ବିଷୟ ଦିଗ୍ବିଜୟ ଦିବସ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶାର ଶିଳ୍ପର ବିକାଶ ଲାଗି ୟୁଏଇର ନିବେଶକମାନଙ୍କୁ ସହଭାଗୀ ହେବାର୍କେ ନିୟୁତା ଦେଲେ ମୁଖ୍ୟମନ୍ତ୍ରୀ। ନିର୍ଭୁଲ ଭୋଟର ତାଲିକା ତିଆରି ଲାଗି ସାରା ରାଜ୍ୟ ଆଇବା ମାସନୁ ମୂଲ ହେବା ସର୍ଭେ। ସାରା ରାଜ୍ୟ ଆଇବା କାଲି ହେବା ତିନି ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉର୍ ବଙ୍ଗୋପସାଗରନ ହେଇଥିବାର ଲଘୁଚାପର ପ୍ରଭାବତି ଭିନ୍ ଭିନ୍ ଜାଗାନ ହେଇପାରେ ଚଡ଼କ ମାରିକି ଜବର ବର୍ଷା। ଏଥର ପୂରା ଖବର। ଓଡ଼ିଶାର ଶିଳ୍ପ ବିକାଶର ଆଇବା କ୍ଷେପେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇର ନିବେଶକମାନଙ୍କୁ ସହଭାଗୀ ହେବାର୍ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିୟୁତା ଦେଇଛନ୍। ଦୁବାଇନ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀତି ପାଖାପାଖି 400 ବ୍ୟବସାୟୀ ନିବେଶକ ଆଉ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧିମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏ ଅବସରରେ ରାଜ୍ୟର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଆଉ ନିବେଶ ଅନୁକୂଳ ପରିବେଶକେ ନିବେଶକମାନଙ୍କ ସାମ୍ନାନ ଉପସ୍ଥାପନ କରିଥିଲେ। ସମ୍ମିଳନୀଟି ଏଲ୍ଏନ୍ଜି ଷ୍ଟୋରେଜ, ସବୁଜ ଶକ୍ତି, କୃତ୍ରିମ ବୁଦ୍ଧିମତା, ଡାଟା ସେଣ୍ଟର, ବିରଳ ମୃତ୍ତିକା, ଜାହାଜ ମରାମତି, ସାର ଆଉ ରସାୟନ ଆଉ ଗୃହ ନିର୍ମାଣ ବାଗିର କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଛି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ସରକାରଙ୍କ ତୁର୍ତ୍ତି ନିଶ୍ଚିତତା ଆଉ କାର୍ଯ୍ୟାନ୍ୱୟନ ବାବଦେ କହିଥିଲେ,
1: ବିଶ୍ୱରେ ଓଡ଼ିଶା ନିବେଶ ମାନଚିତ୍ରକୁ ଆହୁରି ସୁଦୃଢ଼ କରିବ। ଆଇବିପିଜି ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ ସହିତ ମିଟିଂ ହୋଇଥିଲା। ବ୍ରୁଜ ଲିଡିଂ କେମିକାଲ କମ୍ପ୍ଲେକ୍ସର ଏକ ବଡ଼ ଲିଡିଂ କମ୍ପାନୀ ତାଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିଲା ଏବଂ ଅନ୍ୟାନ୍ୟ ଇନଭେଷ୍ଟର ମାନଙ୍କ ସହିତ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ୱାନ୍ ଟୁ ୱାନ୍ ମଧ୍ୟ ଆଲୋଚନା କରିଥିଲେ। ୟୁଏଇର କ୍ୟାବିନେଟ୍ ମିନିଷ୍ଟର, ଇକୋନୋମିକ ଟୁରିଜିମ ମିନିଷ୍ଟରଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମାଧ୍ୟମରେ ଓଡ଼ିଶା ୟୁଏଇ ମଧ୍ୟରେ ଏକ ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଏ ଆଲୋଚନା ଫଳପ୍ରଦ ହୋଇଛି। 13 ପ୍ରକଳ୍ପ ପାଇଁ 8,417 କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ପାଇଁ ଆଇଏଏଫ୍ ଏମ୍ଓ ଆସିଛି, ଯାହାଦ୍ୱାରା 14,300 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ।
0: ଦୁବାଇ ରୋଡ୍ ଶୋନ ଓଡ଼ିଶା ୟୁଏଇ ଆର୍ଥିକ ସମ୍ପର୍କକେ ଆହୁରି ବରକସ କରିବାର ସହିତ ରାଜ୍ୟ ପୁଞ୍ଜି, ପ୍ରଯୁକ୍ତି ଶିଳ୍ପ ଆଉ ନିଯୁକ୍ତି ତିଆରି ଲାଗି ନୂଆ ସୁଯୋଗ ମିଳିଛି। ରାଜ୍ୟ ଆଇବା ପଞ୍ଚାୟତ ଆଉ ପୌର ନିର୍ବାଚନକେ ସ୍ୱଚ୍ଛ, ନିର୍ଭୁଲ ଆଉ ବ୍ୟବସ୍ଥିତ କରିବାର ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫୁ ଭୋଟର ତାଲିକାଥି ଥିବାର ଭୁଲ୍କେ ସୁଧାରବାର ଲାଗି ଖାସ୍ ପାଇଲଟ ସର୍ଭେ ଅଭିଯାନ ମୁଲେଇଛି। ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ଅଧୀନ ଥିବା ତିନିଟା ବିଧାନସଭା କ୍ଷେତ୍ରନ ଗଲା ଗୁରୁବାରଠାନୁ ମୁଲେଇଥିବାର ସର୍ଭେ କାମ ଆଜି ଶେଷ ହୋଇଛି। ଆଇବା 23 ଭୁବନେଶ୍ୱର ରାଜ୍ୟ ସମ୍ମିଳନୀ କକ୍ଷନ ମାଷ୍ଟର ଟ୍ରେନରମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ହେବା। ତା ଋତୁରୁ ଅକ୍ଟୋବର ମାସର 26 ନଭେମ୍ବର 7 ତକ ସାରା ରାଜ୍ୟ ଇ ସର୍ଭେ କାମ କରାଯିବା। ସର୍ଭେ କାମଥି ନିୟୋଜିତ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ସଠିକ୍ ତଥ୍ୟ ଦେଇକରି ପୁରା ସହଯୋଗ କରବାର୍କେ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ତରଫୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫୁ 2026-27 ଆର୍ଥିକ ବର୍ଷର 2 ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ର ଆଜି ବ୍ରହ୍ମପୁର ରେଳ ଷ୍ଟେସନ୍ରୁ ଶୁଭାରମ୍ଭ ହୋଇଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନତି ବ୍ରହ୍ମପୁରନୁ ବାରାଣାସୀ ଓ ଅଯୋଧ୍ୟାକେ ଯାତ୍ରା କରୁଥିବା ଏହି ଟ୍ରେନ୍ର ଶୁଭାରମ୍ଭ କାର୍ଯ୍ୟକ୍ରମଟି ମତ୍ସ୍ୟ ଆଉ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ସେନର ଲୋକପ୍ରତିନିଧି ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯାତ୍ରାତେ 5 ଜିଲ୍ଲା ବୌଦ୍ଧ, ଗଞ୍ଜାମ, ଗଜପତି, କନ୍ଧମାଳ ଆଉ ନୟାଗଡ଼ର 775 ଜନ ବରିଷ୍ଠ ନାଗରିକ ସାମିଲ ଅଛନ୍। ସେମାନଙ୍କ ସହିତ 25 ଜନ ଅଧିକାରୀ ଭିଲ ଯାତ୍ରା କରିଛନ୍। ବୌଦ୍ଧ ଜିଲ୍ଲାର 55 ଜନ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନତି ବାରାଣାସୀ ଓ ଅଯୋଧ୍ୟା ତୀର୍ଥଯାତ୍ରାଟି ବାହାରିଛନ୍। 60-75 ବର୍ଷର ବୟସ ଭିତରେ ଥିବାର ଇ ତୀର୍ଥଯାତ୍ରୀମାନେ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗଥି ଟ୍ରେନ୍ଟି ବ୍ରହ୍ମପୁରନୁ ତୀର୍ଥଯାତ୍ରା ମୂଲ କରିଛନ୍। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରନ ଆୟୋଜିତ କାର୍ଯ୍ୟକ୍ରମଟି କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ବରିଷ୍ଠ ନାଗରିକମାନଙ୍କର ବ୍ରହ୍ମପୁର ଯାତ୍ରାର ଶୁଭାରମ୍ଭ କରିଛନ୍। ପୁଲିସ ତରଫୁ ଦିଆଯାଉଥିବାର ଭିନ୍ ଭିନ୍ ଜରୁରୀ ସେବା ପାଇବାର ଲାଗି ଏତକର ପୁଲିସ ଥାନାକେ ସମ୍ପୃକ୍ତ କାର୍ଯ୍ୟାଳୟକେ ଯିବାର ଦରକାର ନାଇଁ ପଡ଼େ। ପୁଲିସ ସେବା ବ୍ୟବସ୍ଥାକେ ଅତକା ସରଳ, ଜଲ୍ଦି, ସ୍ୱଚ୍ଛ, ନାଗରିକ କୈନ୍ଦ୍ରିକ ଆଉ ତୁର୍ତ୍ତି ସେବା ଯୋଗାଇ ଦେବାର୍କେ ଓଡ଼ିଶା ପୁଲିସ ତରଫୁ ପଦକ୍ଷେପ ନିଆଯାଇଛି। ଏତକର ଘରେ ବସିକରି ଆମ ସାଥୀ ହ୍ୱାଟ୍ସଆପ୍ ବଟ୍ ଜରିଏ ସାଧାରଣ ଲୋକେ 14 ପୁଲିସ ନାଗରିକ ସେବା ପାଇପାରିବେ। ପୁଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ଆଜି ଭୁବନେଶ୍ୱର ଡିଜିପି କ୍ୟାମ୍ପ ଅଫିସର ଇ ସେବାର

ଆରୋପ କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲା ଡିସେମ୍ବର 25 ତାରିଖ ସୁଶାସନ ଦିବସ ଅବସରରେ ଆମ ସାଥୀ ହ୍ୱାଟ୍ସଆପ୍ର ଶୁଭାରମ୍ଭ କରିଥିଲେ। ଇତାର ଜରିଆ ଭିନ୍ ଭିନ୍ ସରକାରୀ ସେବା ଲୋକମାନଙ୍କ ନିକେ ପହଞ୍ଚାବା ଲକ୍ଷ୍ୟ ରଖାଯାଇଛି। ଜ୍ଞାନୋଦୟ କେଜିନୁ ପିଜି ନିଃଶୁଳ୍କ ଯୋଜନା ଅଧୀନତେ ରାଜ୍ୟ ସରକାର ପଦକ୍ଷେପ ଭୁଲ କରିଛନ୍। 2026-27 ଶିକ୍ଷା ବର୍ଷର ପହିଲା ଖେପ ୟୁଜି ନାଁ ଲେଖାଉଥିରୁ ଯୋଗ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ପହିଲା କିସ୍ତି ଦେବାର ମୁଲେଇଛି। ପହିଲା କିସ୍ତିର 10% ବାବଦ 9,56,00,000 ଟଙ୍କା ସିଧାସଳଖ ଦିଆଯାଇଛି। ଖୁବ୍ ଜଲ୍ଦି 2 କିସ୍ତି ଦିଆଯିବା ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାମାଜିକ ଗଣମାଧ୍ୟମ ଜରିଆ ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଇବାକାଲ ସାରା ରାଜ୍ୟ 2026 3 ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ଜାତୀୟ ଆଇନସେବା ପ୍ରାଧିକରଣର ନିର୍ଦ୍ଦେଶ ଦେଇ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଆଉ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସବୁ ନ୍ୟାୟିକ ଆଉ ରାଜସ୍ୱ ଅଦାଲତନ ଏଇଟା ହେବା। ସକାଳର 10 ମୁଲେଇକରି ସଞ୍ଜର 5 ତକ ଚାଲବା। ଅଦାଲତଥି ଦେୱାନୀ ମାମଲା, ରାଜସ୍ୱ ମାମଲା, ଆପୋଷ ଯୋଗ୍ୟ ଫୌଜଦାରୀ ମାମଲା, ବ୍ୟାଙ୍କ ଋଣ, ଚେକ୍ ବାଉନ୍ସ, ପାରିବାରିକ ବିବାଦ ସହିତ ବିଦ୍ୟୁତ୍, ପାଣି ବିଲ୍ ବାବଦ ମାମଲାମାନଙ୍କର ଶୁଣାଣି କରାଯିବା। ପୁରୀ ଶ୍ରୀମନ୍ଦିର ଆଜି ବୁଧ ମାସର ଉଆଁ ସ୍ଥିତି ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କୁ ସପ୍ତପୁରୀ ଭୋଗ ଲଗାଯାଇଛି। ଏଥିଲାଗି ଆଜି ଶ୍ରୀମନ୍ଦିର ଶ୍ରୀଜୀଉମାନଙ୍କର ଖାସ୍ ନୀତିକାନ୍ତି କରାଯାଇଛି। ସେବାୟତମାନେ ତିଆରି କରିଥିବା ଗୋଟିଏ ବଡ଼ ସପ୍ତପୁରୀ ମହାପୁରୁମାନଙ୍କୁ ଭୋଗ ଲଗାଯାଇଛି। ଇତାକେ ସପ୍ତପୁରୀ ତାଡ଼ କୁହାଯାଇଛି। ଗଲାକାଲି 18 ମା ଆଲମଚଣ୍ଡିକର ମନ୍ଦିରରୁ ଶ୍ରୀମନ୍ଦିରକେ ସପ୍ତପୁରୀ ତାଡ଼ ବିଜୟୀ ହୋଇଥିଲା। ଆଜି ଅବକାଶ ନୀତି ବଢ଼ବା ଋତୁରୁ 3 ବେଶ ହୋଇଥିଲା। ଆଜି ମା ଦକ୍ଷିଣକାଳୀ ମହାପ୍ରଭୁଙ୍କ ଲାଗି 7 ପୁର ଦିଆ ପିଠା ତିଆରି କରିଛନ୍। ଇ ପିଠା ଖାସ୍ କରି ମାଟିର ତାଡ଼ଥି ସକାଳ ଧୂପ ନୀତି ଉତ୍ରୁ ଲାଗି କରାଯିବାର ବିଧି ରହିଛି। ସୁବର୍ଣ୍ଣପୁର ଜିଲ୍ଲାନ ଆଜି ଲଙ୍କା ପୋଡ଼ା ଲୋକପର୍ବ ପାଲିତ ହେଉଛି। ପାଖାପାଖି 7-8 ଶତାବ୍ଦୀନ ଜିଲ୍ଲାନ ବୁଧ ମାସର ପୁରା ଉଆଁ ସ୍ଥିତିନ ପାଲିତ ହେଉଥିବାର ଇ ତିହାରଥି ସକାଳ ବେଳା ଗାଁ ଗହଳିର ଟୁକେଲ ଛୁଆମାନେ କୁଢ଼ି କାଚି ଖେଲବାର ପରମ୍ପରା ରହିଆସିଛି। ଛୁଆମାନେ ଗଲିକନ୍ଦି ମାନକେ, ବେଲବୁଡ଼ାକେ, ଟେରାକୋଟାର ଖେଲନା, ହନୁମାନର ଲେଞ୍ଜେ ଜୁଏ ଲଗେଇକରି ଘିଛିକରି ଖେଲବାର ପରମ୍ପରା ରହିଛି। ବୌଦ୍ଧ ଜିଲ୍ଲାନ ଭିଲ୍ ଆଜି ପାରମ୍ପରିକ ତିହାର ପୁରା ଉଆଁସ ଆର୍ ଲଙ୍କା ପୋଡ଼ି ପାଲିତ ହୋଇଯାଇଛି। ଗାଁର ଅଧିଷ୍ଠାତ୍ରୀ ଦେବାଦେବୀଙ୍କର ପୀଠନ ଖାସ୍ ପୂଜା କରାଯିବା ଋତୁରୁ ଛୋଟ ଛୋଟ ଛୁଆମାନେ କାଠ ଆର୍ ମାଇଟ୍ଥି ତିଆରି ହାତୀ, ଘୋଡ଼ା, ମାକଡ଼ ଷଣ୍ଢକେ ଫୁଲ ଆର୍ ସିନ୍ଦୁରଥି ସଜେଇକରି ଗାଁ ଖୋଲି ଖେଲିଛନ୍। ବୌଦ୍ଧର ଇଷ୍ଟଦେବୀ ମା ଭୈରବୀଙ୍କର ପୀଠନ ଏହି ଅବସରରେ ପାରମ୍ପରିକ ରୀତିନୀତି ସହିତ ଖାସ୍ ପୂଜା କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ବିଧାନସଭା ମଣ୍ଡଳୀର ଉନ୍ନୟନ କମିଟି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଆଉ ଲୁଇସିଙ୍ଗା ବିଧାୟକ ଡକ୍ଟର ମୁକେଶ ମହାଲିଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ଲୁଇସିଙ୍ଗାର ଭିନ୍ ଭିନ୍ ପ୍ରକଳ୍ପ ଆଉ ବିକାଶ କାମର ସମୀକ୍ଷା କରାଯାଇଛି। ଇକୋ ଟୁରିଜମ୍, ପାନୀୟ ଜଳ ପ୍ରକଳ୍ପ, କେନାଲ କାମର ଭିଲ୍ ମନ୍ତ୍ରୀ ସମୀକ୍ଷା କରିଛନ୍। ବୈଠକଟି ସବୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗ ଆଉ କ୍ରୀଡ଼ା ଆଉ ଯୁବସେବା ବିଭାଗର କମିଶନର ଭୂପିନ୍ଦର ସିଂ ପୁନିଆ ବୌଦ୍ଧ ଜିଲ୍ଲା ଆସିକରି ଭିନ୍ ଭିନ୍ ବିକାଶମୂଳକ ଯୋଜନାର ସମୀକ୍ଷା କରିଛନ୍। ଜିଲ୍ଲାନ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜୀବିକା ଆଉ ମହିଳା ସଶକ୍ତିକରଣ କ୍ଷେତ୍ରଟି ଚାଲିଥିବାର ଭିନ୍ ଭିନ୍ କାର୍ଯ୍ୟକ୍ରମର ସ୍ଥିତି ବାବଦେ ଭିଲ୍ ଶ୍ରୀ ପୁନିଆ ଅନୁଧ୍ୟାନ କରିଛନ୍। ନୂଆପଡ଼ା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ହୋଇଯାଇଛି। ଭାରତର ଶକ୍ତି ଭଣ୍ଡାର 2047 ସମ୍ଭାବନା ଆଉ ଆହ୍ୱାନ ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନେ ବକ୍ତୃତା ଦେଇଥିଲେ। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାର ପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ହୋଇଛି। ଇତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆଜି ଧୁକାଗଡ଼ି ବିଜୁଳି ମାରିକରି ଅତି ଜବର ବର୍ଷା ହେବା ବୋଲି ମାଲକାନଗିରି, ନବରଙ୍ଗପୁର ଆଉ କୋରାପୁଟ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଚଡ଼କ ମାରିକରି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଗଲା 24 ଭିତରେ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡାନ ସବୁନୁ ଜହ 159 ବର୍ଷା ରେକର୍ଡ କରାଯାଇଛି। ପରିବେଶ ସୁରକ୍ଷା ଆଉ କଠିନ ବର୍ଜ୍ୟ ପରିଚାଳନାକେ ବରକସ କରିବା ଲାଗି କେନ୍ଦ୍ର ସରକାର କଠିନ ବର୍ଜ୍ୟ ପରିଚାଳନା ନିୟମ 2026 ଲାଗୁ କରିଛନ୍। ନୂଆ ନିୟମ ଅନୁସାରେ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଆଉ ଅଲଗା ଜାଗାମାନଙ୍କେ ବର୍ଜ୍ୟ ପରିଚାଳନାକେ 4 ବର୍ଗ ଉଦା, ସୁଖା, ସାନିଟାରୀ ଆଉ ସ୍ୱତନ୍ତ୍ର ଯତ୍ନ ବର୍ଗଥି ଅଲଗା କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ବର୍ଜ୍ୟର ଫେର ବ୍ୟବହାର, ପୁନଃଚକ୍ରଣ ଆଉ ପ୍ରକ୍ରିୟାକରଣକେ ଜୋର ଦେଇକରି ସର୍କୁଲାର ଇକୋନୋମି ଆଉ ପଲ୍ୟୁଟର ପେଜ୍ ପ୍ରିନ୍ସିପୁଲ୍କେ ଭିଲ୍ ସାମିଲ କରାଯାଇଛି। ନୂଆ ନିୟମଥି ବର୍ଜ୍ୟ ପରିଚାଳନା ପ୍ରକ୍ରିୟାର ଅନ୍ଲାଇନ୍ ଟ୍ରାକିଂ ଆର୍ ନିରୀକ୍ଷଣ ଆଉ ନିୟମ ଉଲ୍ଲଙ୍ଘନ କ୍ଷେତ୍ରଟି କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ. ବିଶ୍ୱ ନବସୃଜନ ଏବଂ ସମାଧାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର, କହିଲେ ପ୍ରଧାନମନ୍ତ୍ରୀ. ବିଶ୍ୱର ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ତୁଳନାରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଆର୍ଥିକ କ୍ଷମତା ଦୁଇଗୁଣ ବୃଦ୍ଧି ନେଇ ଦେଲେ ସୂଚନା. ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍. ଏବଂ ମାଲେସିଆକୁ ହରାଇ ଭାରତୀୟ ପୁରୁଷ ଦଳ ଜୁନିୟର ଏସୀୟ କପ୍ ହକି ଫାଇନାଲକୁ ଉନ୍ନୀତ. ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବ. ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି 11 ପ୍ରମୁଖ ବିକାଶଶୀଳ ଅର୍ଥନୀତି ଯୁକ୍ତ ରାଷ୍ଟ୍ରଗୁଡ଼ିକ ଯୋଗଦେବେ. ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍, ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ୍ ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋ, ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେକ୍ସିଆନ୍, ଆବୁଧାବିର କ୍ରାଉନ୍ ପ୍ରିନ୍ସ

0: ଆଲୋଚନା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ନୂଆଦିଲ୍ଲୀଠାରେ ମଧ୍ୟ ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଜନସାଧାରଣଙ୍କୁ ପରିବେଶ ଅନୁକୂଳ ମାଟିରେ ତିଆରି ଗଣେଶ ମୂର୍ତ୍ତି ପୂଜା କରି ଗଣେଶ ଚତୁର୍ଥୀ ପାଳନ କରିବା ଲାଗି ନିବେଦନ କରିଛନ୍ତି। ଶ୍ରୀକାକୁଲମ୍ଠାରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀମାନଙ୍କୁ ମାଟିରେ ତିଆରି ଗଣେଶ ମୂର୍ତ୍ତି ବଣ୍ଟନ କରିଥିଲେ। ସେ କହିଛନ୍ତି ମାଟି ମୂର୍ତ୍ତି ବ୍ୟବହାର ଦ୍ୱାରା ଏହା ପରିବେଶକୁ ସୁରକ୍ଷିତ ରଖିବା ସହ ପ୍ରକୃତ ଧାର୍ମିକ ମନୋଭାବ ସହ ପାଳନ ଅନୁଭବ ହୋଇଥାଏ। ଗଣେଶ ଚତୁର୍ଥୀ ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀ ମୁଖ୍ୟ କାର୍ଯ୍ୟାଳୟରେ ଗଣେଶ ମୂର୍ତ୍ତି ବଣ୍ଟନ କରିବା ଲାଗି ସେ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ କୁମ୍ଭାର ବର୍ଗର ଲୋକମାନେ ଉପକୃତ ହୋଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏବଂ ସ୍ଥାନୀୟ କାରିଗରମାନଙ୍କୁ ଆର୍ଥିକ ସହାୟତା ଏବଂ ଜୀବିକା ଉପାର୍ଜନର ସୁଯୋଗ ଦେବା ଲାଗି ଏହା ଏକ ଉଚିତ ପଦକ୍ଷେପ ହୋଇପାରିବ ବୋଲି ସେ କହିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଭାରତର ଶକ୍ତି ସୁରକ୍ଷା ଶିଳ୍ପଭିତ୍ତିକ ପ୍ରତିଯୋଗିତା ଏବଂ ଜାତୀୟ ସୁରକ୍ଷା ଦିଗରେ ଖଣିଜ ପଦାର୍ଥଗୁଡ଼ିକର ଗୁରୁତ୍ୱ ରହିଛି। ନୂଆଦିଲ୍ଲୀଠାରେ ଉନ୍ନତ ପଦାର୍ଥ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଧାତୁ ପର୍ଯ୍ୟବେସିତ ତୃତୀୟ ବିଶ୍ୱ ସମ୍ମିଳନୀରେ ଯୋଗଦେଇ ଡକ୍ଟର ସିଂ କହିଛନ୍ତି ପ୍ରଯୁକ୍ତିବିଦ୍ୟା ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଧାତୁ ଏବଂ ଖଣିଜ ପଦାର୍ଥଗୁଡ଼ିକର ପ୍ରମୁଖ ଭୂମିକା ରହିବ। ଶକ୍ତି ସୁରକ୍ଷା ଶିଳ୍ପ ପ୍ରତିଯୋଗିତା ଏବଂ ଜାତୀୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏଗୁଡ଼ିକର ଚାହିଦା ରହିବ। ଜୁନିୟର ଏସୀୟ କପ୍ ହକି ଫାଇନାଲକୁ ଭାରତୀୟ ପୁରୁଷ ଦଳ ଉନ୍ନୀତ ହୋଇଛି। ଚୀନ୍ର ମୋକିଠାରେ ଚାଲିଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତ ମାଲେସିଆକୁ 3-1 ଗୋଲ୍ରେ ପରାସ୍ତ କରିଛି। ଭାରତର ଅଧିନାୟକ ଅନମୋଲ ଏକ୍କା 2 ଗୋଲ୍ ଦେଇଥିବାବେଳେ ସୁଖବିନ୍ଦର ଗୋଟିଏ ଗୋଲ୍ ଦେଇଛନ୍ତି। ପାଞ୍ଚଥର ବିଜେତା ଭାରତୀୟ ଦଳ ପୁଲ୍ ଏ ଗ୍ରୁପ୍ର ଶେଷ ମ୍ୟାଚ୍ରେ ଚୀନ୍କୁ 15 ଗୋଲ୍ରେ ପରାସ୍ତ କରିଥିଲା। ଆସନ୍ତା ରବିବାର ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ଭେଟିବ। ଦକ୍ଷିଣ କୋରିଆ ପାକିସ୍ତାନକୁ 4-1 ଗୋଲ୍ରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆସନ୍ତାକାଲି ଭାରତୀୟ ଜୁନିୟର ମହିଳା ଦଳ ସେମିଫାଇନାଲ୍ରେ ଦକ୍ଷିଣ କୋରିଆକୁ ଭେଟିବ। ମହିଳା ଏସୀୟ କପ୍ ଟି20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଦୁବାଇଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8 ଆରମ୍ଭ ହେବ। ମ୍ୟାଚ୍ର ବିଜେତା ଆସନ୍ତା ରବିବାର ଦିନ ଫାଇନାଲ୍ରେ ଭାରତକୁ ଭେଟିବ। ଅନ୍ୟପକ୍ଷରେ ଭାରତ ପ୍ରଥମ ସେମିଫାଇନାଲ୍ରେ ବାଂଲାଦେଶକୁ 40 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ। ବିଶ୍ୱ ନବସୃଜନ ଏବଂ ସମାଧାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର, କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ତୁଳନାରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଆର୍ଥିକ କ୍ଷମତା 2 ବୃଦ୍ଧି ନେଇ ଦେଲେ ସୂଚନା। ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ମାଲେସିଆକୁ ହରାଇ ଭାରତୀୟ ପୁରୁଷ ଦଳ ଜୁନିୟର ଏସୀୟ କପ୍ ହକି ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ପଶ୍ଚିମ ଓଡ଼ିଶା କୃଷିଭିତ୍ତିକ ଗଣପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଯାଇଛି। ଆସନ୍ତା 15 ସକାଳ ଭାଦ୍ରବ ମାସ ପଞ୍ଚମୀ ତିଥିରେ 9:05 ସକାଳ 10 ମଧ୍ୟରେ ଅମୃତ ବେଳା ରହିଛି। ସେହି ସମୟରେ ମିଳିତ ରୂପେ ଏକତ୍ର ପରିବାର ନବାନ୍ନ ଭକ୍ଷଣ କରିବା ସମୟ ଧାର୍ଯ୍ୟ ହୋଇଛି। ସେହିପରି ତାର ପୂର୍ବ ଦିନ ଗଡ଼ରକ୍ଷକ ଦେବୀ ମା ରକ୍ତାମ୍ବରୀ ଏବଂ ଗଡ଼ଜାତ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପାଖରେ ନୂଆ ଶସ୍ୟ ଚୂଡ଼ା ଅର୍ପଣ ହେବା ପାଇଁ ଲଗାଣ ଧାର୍ଯ୍ୟ ହୋଇଛି। ଜିଲ୍ଲାର ପୁରପଲ୍ଲୀରେ ହର୍ଷ ଓ ଉଲ୍ଲାସ ସହ ପାଳିତ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ନୂଆଖାଇ ପର୍ବ ପାଳନ ନେଇ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକମାନେ ଜଙ୍ଗଲରୁ କୁରେ ପତ୍ର ସଂଗ୍ରହ କରିବାଠାରୁ ବିଲରୁ ଧାନ ସଂଗ୍ରହ କରି ନୂତନ ଶସ୍ୟରୁ ଚୂଡ଼ା ପ୍ରସ୍ତୁତ ପରେ ଇଷ୍ଟଦେବ ଜଗନ୍ନାଥଙ୍କୁ ଅର୍ପଣ କରି ନୂଆ ଖାଇଥାନ୍ତି। ଏହି ପ୍ରସ୍ତୁତି ନେଇ ବୋଡେନ୍ ବ୍ଲକ ନିପଟ ମଫସଲ ଗ୍ରାମ

0: ନାଗପଡ଼ା ବୋଲାଧା ଗ୍ରାମର ବୟସ୍କ ନାଗରିକ ଦଶରୁ ନିଆଲ କହିଛନ୍ତି,
1: ଧାନ ଚାଷ କରି ଆଣିକରି ଆମେ ସବୁ ଭଦ୍ରବ ମାସେ ଆମେ ଗୋଟେ ନୂଆ ଖେସୁ, କୁରେ ପତର ସଂଗ୍ରହ କରସୁ, ତାପରେ ଧାନ ଯେତେବେଳେ ହେସି ଧାନ କେ କାଟି ଆନସୁ, ଗୁରସ ରୋକି କରି ଝାକର ଆସିକରି ଘର ଘର ଆମର ବେଲ ଦେସନ, ବେଲ ଦେଇକରି ଆମେ ତା ଇଷ୍ଟ ଦେବୀ ଦେବତା କେ ଆମେ ଭଗବାନ ଜଗନ୍ନାଥ କେ ଆମେ ପୂଜାପାଠ କରିକରି ସେଠାନୁ ସମସ୍ତେ ହରିବୋଲ ଡାକ ଦେଇକରି ନୂଆ ଖେସୁ।
0: ନୂଆପଡ଼ା ନ୍ୟାସନାଲ କଲେଜ ସ୍ଥିତ ସମ୍ମିଳନୀ କକ୍ଷ ପରିସର ମଧ୍ୟରେ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବଶକ୍ତିଙ୍କ ସହ ବାର୍ତ୍ତାଳାପ କରିଥିଲେ। ଖେଳ ବଜେଟ୍ରେ 270% ବୃଦ୍ଧି ହୋଇଥିବା ବେଳେ ମେଜର ଧ୍ୟାନଚାନ୍ଦଙ୍କୁ ମନେ ପକାଇବା ସହ ଯୁବାଶକ୍ତି ସଶକ୍ତ ଏବଂ ନିଶାମୁକ୍ତ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରୀ ଜାନକୀ ଦଣ୍ଡସେନା କହିଥିଲେ,
2: ମାଇ ଭାରତ ତରଫରୁ ନ୍ୟାସନାଲ ସ୍ପୋର୍ଟସ ଡେରେ ଖେଲୋ ଇଣ୍ଡିଆ ପ୍ରୋଗ୍ରାମ ପାଇଁ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ସେ ଭର୍ଚୁଆଲି ଆମ ସହିତ ଜଡିତ ହେବେ। ଖେଲୋ ଇଣ୍ଡିଆର ଯାହା ବି ପ୍ରୋଗ୍ରାମ ଗୁଡିକ ରହିଛି ସେ ବିଷୟରେ ଆମ ଯୁବାମାନଙ୍କୁ ଅବଗତ କରାଇବେ ଏବଂ ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ବ୍ଲେସିଂସ ଦେବେ। ଖେଲୋ ଭାରତ କଣ କରୁଛି, ତାର ଇନିସିଏଟିଭ କଣ ରହିଛି, ସେ ବିଷୟରେ ଆମକୁ ସୂଚନା ପ୍ରଦାନ କରିବେ।
0: ଜିଲ୍ଲାରେ ପାରମ୍ପରିକ କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଭୁକ୍ତ କରି ଆର୍ଥିକ ସହାୟତା ପ୍ରଦାନ ସାଙ୍ଗକୁ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳତା ହେବା ପାଇଁ ଆହ୍ୱାନ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ପିଏମ୍ ବିଶ୍ୱକର୍ମା ଯୋଜନାରେ 1100 ପାରମ୍ପରିକ ବୃତ୍ତିଧାରୀମାନେ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଲିଙ୍କ ଦ୍ୱାରା ଆର୍ଥିକ ପ୍ରୋତ୍ସାହନ ପାଇ ନିଜ ବ୍ୟବସାୟକୁ ସୁଦୃଢ଼ କରିଛନ୍ତି। ସେହିପରି ପ୍ରଥମ ଆର୍ଥିକ ସହାୟତା ରାଶି ପରିଶୋଧ ପରେ ସରକାର ସୁଧ ବହନ କରି ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନିର୍ଦ୍ଦେଶକ ଏସ୍କେ ସାହୁ ପ୍ରକାଶ କରିଛନ୍ତି। ବିଶ୍ୱକର୍ମା ଯୋଜନାରେ ଉତ୍ପାଦିତ ଦ୍ରବ୍ୟର ବ୍ରାଣ୍ଡ ଏବଂ ବଜାର ବ୍ୟବସ୍ଥା ନେଇ ତାଲିମ ପ୍ରଦାନ କରାଯାଇଥିବା ବେଳେ କିପରି ସେମାନଙ୍କ ଦ୍ରବ୍ୟ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ମାନ୍ୟତା ପାଇବା ସହ ଅନଲାଇନ୍ରେ ବଜାର ସୁବିଧା ହେବ ଏହା ଉପରେ ଗୁରୁତ୍ୱ ଦିଆଯାଇଛି।
3: ନୂଆପଡ଼ା ଜିଲ୍ଲାରେ କେତେ ଜଣ ଆପଣଙ୍କର ହିତାଧିକାରୀ ପିଏମ୍ ବିଶ୍ୱକର୍ମାରେ ଅଛନ୍ତି? ପାଖାପାଖି 1100 ଖଣ୍ଡେ ରେଜିଷ୍ଟ୍ରେସନ ହେଇଛନ୍ତି ଏବଂ ଯେଉଁମାନେ ରେଜିଷ୍ଟ୍ରେସନ ହେଇନାହାନ୍ତି ତାଠାରୁ ଅଧିକା ଲୋକ ଅଛନ୍ତି ଏବଂ ଯେଉଁମାନେ ରେଜିଷ୍ଟ୍ରେସନ ହେଇଛନ୍ତି ପାଖାପାଖି ଯେଉଁମାନେ ଲୋନ୍ ଆପ୍ଲାଏ କରିଛନ୍ତି ସେମାନେ ଲକ୍ଷେ ଟଙ୍କା ନେଇ ପର୍ଯ୍ୟନ୍ତ ନେଇକରି ସେମାନେ ଅଲରେଡି ସ୍ୱାବଲମ୍ବୀ ହେଇଛନ୍ତି, ବିଭିନ୍ନ ପ୍ରକାର ଟ୍ରେଡ୍ ଫେୟାର ପାର୍ଟିସିପେଟ କରୁଛନ୍ତି। ସେମାନେ ଅପେକ୍ଷାକୃତ ତାଙ୍କର ଯାହା ଆଗରୁ ଥିଲା 2023 ପୂର୍ବରୁ ସେମାନେ ନିଶ୍ଚିନ୍ତ ଭାବରେ ତାଙ୍କର ଅର୍ଥନୈତିକ ଏବଂ ସାମାଜିକ ସ୍ତରରେ ତାଙ୍କର ଉନ୍ନତି ହେବ ଏବଂ ବିଭିନ୍ନ ପ୍ଲାଟଫର୍ମ ଏବଂ ଭାରତ ସରକାର ରାଜ୍ୟ ସରକାରଙ୍କ ସ୍ତରରେ ହାତ ବଢ଼େଇକି ଆଗକୁ ବଢ଼ିବେ, ସେମାନଙ୍କର ନିଶ୍ଚିନ୍ତ ଭାବରେ ଉତ୍ତରୋତ୍ତର ଉନ୍ନତି ହେବ।
0: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ନୂଆପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦକୁ ଶ୍ରେଷ୍ଠ ଟିକସ ଆଦାୟ ପରିଷଦ ରୂପେ 2 କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଏନ୍ଏସ୍ସିକୁ ଶ୍ରେଷ୍ଠ ଏନ୍ଏସ୍ସି ଭାବରେ ପୁରସ୍କୃତ କରିଛନ୍ତି। ନୂଆପଡ଼ା ଏନ୍ଏସ୍ସି ନିଜସ୍ୱ ଉଦ୍ୟମରେ ରାଜସ୍ୱ ଆଦାୟ ସଂଗ୍ରହରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ପୁରୀ ଜିଲ୍ଲା ସମ୍ପର୍କରେ।
4: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ।

0: ଚୈତୁ, ଏ ଚୈତୁ ଭେ, ଆ ବୈଠକ ବାଟେ ଆ, ସମିଆ ହେଇଗଲା ନା?
1: ହଁ ଗୁଲାପି ନାନି, ଜୁହାର ଜୁହାର।
0: ହଁ ରେ ଭେ, କେନ୍ ନେ ଥିଲୁ ଏତକି ବେ?
1: ଇଏ ବା କେନ୍ ନେ ଥିଲୁ ବୋଲସୁ ନାନି, କାଁ କରବୁ ହେଦେ ବୈଠକ ଏବି ବୟଲା ବେଲେ। ଇ ଯେନ୍ତା ପ୍ରକାର ବର୍ଷା ଗୁଟେ ଦରଲି ଦେଲା ଯେ ହେଦେ ଦେଖୁଛୁ ଝିପିର ଝିପିର ଉଦା ହେଇକି ନା ଇଚେ ମୁଇଁ।
0: ହୋଏ ରେ ଭେ, ମୁଇଁ ହେଟା ତ ମେଘ ଉଠାଲା କେ ବୋଲତୁ ନେଇ ଭିଜେ ନା ବେଲି ଆରୁ ଇଟା ଧରତ ଧରତ ବୈଠକ ବାଟେ ପଲେଇ ଆସିଲି।
1: ତୁଇ ନାନି, ଇ ବୈଠକ କେ ତ ଭାଗି ଆଇଲୁ, ଯାହା ବି ହଉ ବୋଲନୁ, ବର୍ଷା ହଉ କି ଯାହାଟା ବି ହଉ, ବୈଠକ ଆଇଲେ ଟିକେ ବନେ ଲାଗ୍ସି, ଆର୍ ତୋର ସଙ୍ଗେ ଟିକେ କଥାବାର୍ତ୍ତା ହେଲେ ବନେ ଲାଗ୍ସି ନାନି।

0: ହେ ମୁଇଁ ବି ତୋର୍ ସାଙ୍ଗେ କଥାବାର୍ତ୍ତା ହେଲେ ମନ୍ ଖଣେ ସର୍ଦା ଲାଗ୍ସି, କେତେ ନୂଆ କଥା ଜାନି ହେସି।
1: ହୋଇ ହୋଇ ହୋଇ ଦେଖ ନାନୀ, ଏବେ ତୋ ଦେଖି ବର୍ଷା ଟିକେ ଟିକେ ଛାଡ଼ି ହେଲା ନା, ମାସ
0: ଓହୋଇ
1: ହେଲା
0: ରେ
1: ନା।
0: ଭେ, ଧୀରେ ଧୀରେ ବର୍ଷା କମ୍ବା, ବର୍ଷା ଋତୁ ଛାଡ଼ବା। ମାତର୍କ ନିକେ ଇ ବର୍ଷା ଯେନ୍ ଛାଡ଼ି ଆସ୍ଲା ବେଲ୍କେ, ଆମେ ଯେନ୍ ଚାଷ୍ ଜମିନେ ଚାଷ୍ କରିଥିସୁଁ ଆମର୍ ଫସଲ୍ ମନ୍କେ, ଇ ସମିଆନେ ଖୋବ୍ ରୋଗ୍ ପୋକ୍ ମାନେ ଲାଗିଥିସନ୍ ରେ ଭେ।
1: ହଏ ହଏ ହଏ, ଇଟା ତୁ ଦେଖ ସେ ତାଙ୍କର ଲାଗି ଇଟା ଠିକ୍ ସମୟ ବୋଲନୁ।
0: ହଏ
1: ହାଁ, ତୁ ପନିପରିବା କର କି ଧାନ କର କି କପା କର, ସବୁନେ ଭିନ୍ ଭିନ୍ ପ୍ରକାରର ରୋଗ ପୋକ ମାନେ ଲାଗୁଛନ୍।
0: ହୋଏ ରେ ଭାଇ, ଏଇଟା ସେମାନଙ୍କେ ଠିକ୍ ପରିବେଶ ମିଲ୍ସି ନା, ବର୍ଷା ଛାଡ଼ବା, ଖରା ଖଣେ ଖଣେ ହେଲା ବେଲେ ସେ ରୋଗ ପୋକ ମାନେ ବନେ କରି ବଢ଼ିଥିସନ୍, ପରିବେଶ ଠିକ୍ ମିଲିଥିସି ବୋଲ। ତ ମାତର୍କ ଆମର୍ ଚାଷୀ ଭାଇ ଭଏନ୍ ମାନ୍କେ ଇ ସମିଆନେ ଟିକେ ସତର୍କ ହେବାକେ ପଡ଼୍ବା। ଟିକେ ଆମର୍ ଚାଷ୍ ଜମିକେ ଯାଇକରି ସବୁବାଟେ ଟିକେ ଟିକେ ଅନୁମାନ କରୁଥିମୁ, କେନେ ରୋଗ ଲାଗ୍ଲା ଭେଲ୍, କେନେ ପୋକ ଲାଗ୍ଲା ଭେଲ୍, ଯଦି ଆମେ ଦେଖିମୁ ବେଲେ ଆମେ ଜାନିପାର୍ମୁ।
1: ହଏ ଦେଖ ନାନୀ, ଇ ସମିଆନେ ଟିକେ ଟିକେ ନିଜେ ନିଜେ ନିରୀକ୍ଷଣ କରବାର କଥା।
0: ହଏ
1: ଆରୁ ଯେନେ ରୋଗ ପୋକ ଲାଗିଥିବା ବୋଲୁ ସେନେ ଇ କୀଟ

0: ଆସିଛି ବୋଲ ତୁ ମାତରକୁ ଆମର ଚାଷୀ ଭାଇ ଭଉଣୀ ମାନକେ ଏଇ ସମୟରେ ଟିକେ ସତର୍କ ହେବାକେ ପଡ଼ବା। ଟିକେ ଆମର ଚାଷ ଜମିକେ ଯାଇକରି ସବୁବାଟେ ଟିକେ ଟିକେ ଅନୁମାନ କରୁଥିମୁ, କେନେ ରୋଗ ଲାଗ୍ଲା ଭେଲ, କେନେ ପୋକ ଲାଗ୍ଲା ଭେଲ, ଯଦି ଆମେ ଦେଖିମୁ ବେଲେ ଆମେ ଜାଣିପାରମୁ।
1: ହଏ ଦେଖ ନାନୀ, ଏ ସମୟାନେ ଟିକେ ଟିକେ ନିଜେ ନିଜେ ନିରୀକ୍ଷଣ କରବାର କଥା।
0: ହଏ
1: ଆରୁ ଯେନ ରୋଗ ପୋକ ଲାଗିଥିବା ବୋଲୁଁ ସେନେ ଇ କୀଟନାଶକ ସାର ମାନେ ଟିକେ ଟିକେ ଝିଟବାର କଥା।
0: ଶୁନୁ ଗୋଟେ କଥା ମୁଇଁ ତୋକେ କହିଦଉଛେ, ମନ ଇଚ୍ଛା କରବାଟା ନେଇ ସେରେ ଭେ, ଆମର ତ ବିଶେଷଜ୍ଞ ଆଜ୍ଞା ମାନେ ଅଛନ୍, ସେମାନକେ ପଚାରିଲେ ଯେତେବେଳେ ଆମର ମନେନେ ଯାହା ପ୍ରଶ୍ନ ଆସୁଛେ ପଚାରିଲେ ଉତ୍ତର ବି ଦଉଛନ୍। ତ ଆମେ ଅନୁମାନ କରୁଥିମୁ ଆମର ଚାଷ ଜମିନେ କେନ୍ତା ପ୍ରକାରର ରୋଗ କେନ୍ତା ପ୍ରକାରର ପୋକ ଲାଗିଛେ, ଆମେ ସେ ବିଷୟରେ ବିଶେଷଜ୍ଞ ଆଜ୍ଞା ମାନଙ୍କର ସାଙ୍ଗେ ଯଦି କଥାବାର୍ତ୍ତା ହେମୁ ଆର୍ ଠିକ୍ ଓଷ କଷା ଝିଟମୁ ବେଲେ ଆମର ଫସଲର ରୋଗ ଦମନ ହିଁ ପାରବା।
1: ହଏ ହଏ ନାନୀ, ଇଟା ତ ତୁଇ ମନେ କଥା ଗୁଟେ କହିଲୁ। ଆର ଜାଣିଛୁ କି ନାଇଁ, ମୁଇଁ ହେ ମଝିରେ ଆମର ଦିଦି ଗୁଟେ ସଙ୍ଗେ ଭେଟିଥିଲି ବୋଲନୁ, ବିଶେଷଜ୍ଞ ଦିଦି ଗୁଟେ, ହେ ଦିଦି ଫୁନି କହୁଥିଲି ଆଜକାଲ ତ ଦେଖ ସବକର ହାତେ ଗୁଟେ ଗୁଟେ ମୋବାଇଲ ହେଲା, ସେ ମୋବାଇଲ ମାଧ୍ୟମରେ ବୋଲନୁ ଯଦି ଆମେ ହେ ଫଟୋ ଉଠେଇ କରି ଦେଖମା, ସେ ତାଙ୍କର ପୋର୍ଟାଲ ଅଛେ, ସେ ଆପ୍ଲିକେସନ ଅଛେ, ହେନେ ଦେଖିଲେ ସେନେ ସବୁ କାଏଁ ରୋଗ ହେଇଛେ, କାଏଁ ବେମାର ହେଇଛେ, କାଏଁ ସାର ଦେବ, ସବୁ ଜିନିଷ ସେନେ ବତେଇ ଦଉଛେ।
0: ହଏ ରେ ଭେ, ଦେଖ ମୁଇଁ ସିନା ଗୋଟେ ବୈଶିଆ ଚାଷୀ ବୋଲିକରି ମୋର ପାଖେ ଫୋନ୍ ନେଇଏ, ମାତର ଆମର ଘରେ ତ ଅଛେ ଫୋନ୍, ମୋ ନାତି କେଡ଼ା ତ ଦିନରେ ଧରିଛେ ଗୋଟେ ଫୋନ୍, ଆମର ବାବୁ ବି ଧରିଛେ ଗୋଟେ ଫୋନ୍। ଆମେ ଆଜକାଲ ଫୋନ୍ ମାଧ୍ୟମରେ ବି ଭିନ୍ନ ଭିନ୍ନ ନୂଆ କଥା ଜାଣିପାରୁଛୁ, ବିଶେଷଜ୍ଞ ଆଜ୍ଞା ମାନଙ୍କର ସାଙ୍ଗେ ଯୋଗାଯୋଗ କରି କରି ବୁଝି ପାରୁଛୁ। ଆମେ ସେମାନଙ୍କେ ଫଟୋ ପଠାଲେ କେଁ ଅସୁବିଧା ହେଇଛେ କେଁଟା ସେମାନେ ଦେଖିକରି ବି ବତଉଛନ୍।
1: ହଏ ହଏ ହଏ ନାନୀ, ଦେଖ ଧୀରେ ଧୀରେ ତ ଆମର ଯୁଗ ଫୁନି ବଦଲିଲା ନା, ଯୁଗ ଆମର ଆଧୁନିକ ହେଲା। ଆମର ଯେନ୍ ଚାଷର ପଦ୍ଧତି ମାନେ ଅଛେ ହେଟା ମାନେ ଫୁନି ବଦଲିଲା ନା, ତାର କେନ୍ତା କରି ଆମେ ତାର ପ୍ରତିକାର କର୍ମୁ, ହେ ସବୁ ଜିନିଷ ମାନେ ଫୁନି ବଦଲିଲା ନା।
0: ହୁଏ ରେ ଭେ, ଗୋଟେ କଥା କହିଦଉଛେ, ଯେନ୍ ଯୁଗେନେ ଯେନ୍ତା ନେଇ ହେବୁ ବେଲେ ତୁ ପଛେ ପଡ଼ିଯିମୁ ନା, ଆମେ ଯୁଗ ସଙ୍ଗେ ତାଲ ମିଲେଇ କରି ଚଲବାକେ ପଡ଼ବା। ଯେନ୍ତା ନୂଆ ନୂଆ ପ୍ରଣାଳୀ ନୂଆ ନୂଆ ପଦ୍ଧତି ନେ ଆମର ଚାଷ କରବାଟା ମାନେ ବାହାରୁଛେ, ହେ ହିସାବରେ ଯଦି ଆମେ ଚାଷବାସ କଲୁ ବେଲେ ଆମର ଫସଲ ବି ଅଧିକା ହେବା ଆର ଆମେ ଠିକ୍ କରି ଚଲି ପାରମୁ।
1: ହୋଏ ହୋଏ ହୋଏ ନାନୀ, ତୁଇ ତ ଖୁବ ସାରା ଜିନିଷ କହିଦେଲୁ ବୋଲନୁ।
0: ଯେ ଶୁନ, ଆର ଗୋଟେ କଥା ବି କହେସି ତା, ଆମର ଚାଷୀ ଭାଇ ଭଉଣୀ ମାନକେ ଅନୁରୋଧ, ଯେନ୍ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ସେମାନେ ନେଇକେ ଭେ ଇ ସମୟରେ ଯଦି ରୋଗ ପୋକ ଲାଗୁଛେ ତାଙ୍କର ଚାଷ ଜମିନେ ବେଲେ ହେଲାନି କରି କରି ସାଙ୍ଗେ ସାଙ୍ଗ ତାର ପ୍ରତିକାର କରବାର ବ୍ୟବସ୍ଥା କରନ୍, ଆର ବିଶେଷଜ୍ଞ ଆଜ୍ଞା ମାନଙ୍କର ସାଙ୍ଗେ ଯୋଗାଯୋଗ କରି କରି କଥାବାର୍ତ୍ତା ହେଇକରି ଠିକ୍ ଓଷ କଷା ତାଙ୍କର ଚାଷ ଜମିନେ ଝିଟନ୍।
1: ହଏ ଯାହା ବି କରବେ ପରାମର୍ଶ ନେଇ କରି କରବାର କଥା।
0: ହଁ
1: ଜେନାନି, ଇଟା ତ କହିଦେଲୁ, ମାତର ହେଦେ କାମର ଶିଳ୍ପୀ ଦଦା ମାନେ ଖେଟଲେ ନା।
0: ହୋଏ ଶିଳ୍ପୀ ଦଦା ତାଙ୍କର ଦଲ ବଲ କେ ଧରି କରି ଆଇଛନ୍ ଯେ ଏଚ କେ ଗାନା ଶୁନମୁ।
1: ହଁ ଇଟା ଆମର କଳାହାଣ୍ଡିଆ ଘୁମରା ବଜା ଗୀତ,
0: ହଁ
1: ବଉଲ ରେ ବଉଲ,
0: ହଁ
1: ନାନି ଇଟା ଆମର ମହାବୀର ସାଂସ୍କୃତିକ ଅନୁଷ୍ଠାନ ଶିଳ୍ପୀ ଦଦା ମାନେ ଆଇଛନ୍, ଆମେ ଚାଲ ଟିକେ ବସି କରି ଶୁନୁ।
0: ହଁ

0: ଆସିବା ଆଉ ଆମର ପୋକ ସମସ୍ୟାଟା ପରେ କମିଯିବା। ତାପରେ ଆମେ ଯଦି ଆମେ ସେଇଟା ବିହନଟା ବିଶୋଧନ କରି ନେଇ ପାରିଲା ବି ଆମର ଯେନ୍ ତଳି ଘରା କିମ୍ବା ତଳିକେ ବିଶୋଧନ କରିକିରି ଆମେ ଜଗବାର ଦରକାର। ଆମର ଯେନ୍ ତଳି ବିଶୋଧନ କର୍ମା ମାନେ ଆମର ତଳି ଘରାରେ 1000-1200 ଗ୍ରାମ ଯଦି କାର୍ବୋଫେରାନ୍ ଦାନାଦାର ଯଦି ପକେଇଦେମା 5-7 ଦିନ ଆଗରୁ ଆମର ତଳି ଜଗାବାର, ତାହେଲେ ସେ 20 ଗୁଡ଼ା ସବୁ ଗଛ ନେଇଯାଇଥିବା ଆଉ ସେଇଟା 30-45 ଦିନ ଯାଏ ଆଉ ସେଥିରେ ରୋଗ ପୋକ ଆମର ନିଲାଗ। ତାପରେ ଆମେ ଯଦି ସେଟା ନି କରି ଆମେ ତଳି ଉପାଡ଼ି ସାରିଲା ପରେ ବି ବିଶୋଧନ କରିପାର୍ମା, ଆମ କ୍ଲୋରୋପାଇରିଫସ୍ ଯେନ୍ ଔଷଧଟା ଅଛେ 1 ଲିଟର 2 ml ଲେଖା କ୍ଲୋରୋପାଇରିଫସ୍ ନେଇଯିମା ଆଉ ସେଥିରେ ତଳିକେ ଆମର ତାର ଚେର୍କେ ରାତି ସାରା ଭିଜେଇକିରି ତାକେ ଆର ଦିନ ଯଦି ଜଗାମା ବୋଲେ ଆମର ଗଛକେ ଆଉ 30-45 ଦିନ ଯାଏ ପୋକ ଲାଗିନି ପାରନ୍। ତାପରେ ଠିକ୍ ସମୟରେ ଆମେ ସବୁବେଳେ ଚାଷରେ ମନେ ରଖୁ, ଖାଲି ଧାନ ବୋଲି ନିନ ଯେନ୍ ବି ଚାଷ କରୁଛନ୍, ଆମେ ଯଦି ଠିକ୍ ସମୟରେ ଟିକେ ଜଲ୍ଦି କରି ଲଗେଇଦେମା ତାହେଲେ ନିଶ୍ଚୟ ଭାବରେ ଆମର ରୋଗ ବି ପୋକ ବି କମ୍ ହେବେ। ତାପରେ ପରେ ଆମର ଧାଡ଼ିରେ ସବୁବେଳେ ଚେଷ୍ଟା କର୍ମା ଆମେ ଧାଡ଼ିରେ ଧାନ ଜଗାମା କିମ୍ବା କୌଣସି ବି ଫସଲ ହଉ କିମ୍ବା ବୁଣମା, ତାହେଲେ ନିଶ୍ଚୟ ଭାବରେ ଆମର ଅଧିକ ଅମଳ ପାଇମା। ସେଥିରେ କ'ଣ ହେବା, ଆମର ସୂର୍ଯ୍ୟକିରଣ ଠିକ୍ ଭାବରେ ଯିବା ଆସିବା କରବା, ତାପରେ ଆମର ଜଳୀୟ ଅଂଶ ଆମର ଫସଲ ଭିତରେ ନି ରହେ, ତେଣୁ ରୋଗ ପୋକ କମ୍ ଲାଗିବେ। ଆବଶ୍ୟକ ଯେତିକି ଗଛ ରହିବାର କଥା ଗୋଟେ କ୍ଷେତରେ ସେତିକି ହିଁ ଗଛ ରଖୁନ୍, ଯେନ୍ତାକି ଆମର ମାଟିଆ ଗୁଣ୍ଡି ପୋକ BPH ବୋଲି ସାଧାରଣତଃ ଚାଷୀମାନେ ଜାଣୁଛନ୍, ଗୋଟେ ବର୍ଗ ମିଟରରେ ଯଦି ଆମେ 50 ବୁଦା ରଖମା ତାହେଲେ ଆମର ବେଶିକିରି ସେ BPH ନି ଲାଗନ୍। ତାପରେ ଆମର ଜମିରୁ ବିଭିନ୍ନ ପ୍ରକାର ଅନାବନା ଘାସ ବାହାରସି, ସେଥିରେ ଆମର ଏଇ ପୋକମାନେ ଅଣ୍ଡା ଦେଇଦେବେ କିମ୍ବା ସେନେ ରହିବେ, ଯେତେବେଳେ ଧାନ ଆସିଯିବା ସେମାନେ ସବୁ ସେନ୍କେ ଆସିବେ। ତ ସେଥିଲାଗି ଆମେ ତାର ଚାରିଆଡ଼େ ହିଡ଼କେ ଆମେ ଯେତେ ସଫା ରଖିପାର୍ମା ସେତେ ଆମର ରୋଗ ପୋକ କମ୍ ଲାଗ୍ବେ। ତାପରେ ଆମର ସାର ଯେନ୍ ଦଉଛୁଁ ଆମେ ମାଟି ପରୀକ୍ଷା କର୍ମା, ତାପରେ ଯେନ୍ ସାର ଯେତିକି ପରିମାଣର ଦରକାର ସେତିକିରୁ ଆମେ ଅଧିକା ନେଇ ଦେଉ, ସେଇଟା ନେଲେ ନଷ୍ଟ ହେବା। ୟୁରିଆ ସାର ଆମେ ଯଦି ବେଶୀ ଦେଇଦେମା ତାହେଲେ ସେ ଆଉ ରୋଗ ପୋକକେ ବଢ଼ାବା, ୟୁରିଆ ସାରକେ ଆମେ 3 ଥର କରିଦେମା ତାହେଲେ ଆମର ରୋଗ ପୋକ କମ୍ ଲାଗିବେ। କାରଣ ସବୁବେଳେ ଚାଷୀ ଭାଇମାନେ ମାଟି ପରୀକ୍ଷା କରୁନ୍, ତାପରେ ହିଁ ଯେନ୍ ଯେନ୍ ସାର ଦରକାର ଯେତିକି ପରିମାଣରେ ଦରକାର ସେତିକି ଦଉନ୍। ତାର ସାଙ୍ଗେ ସାଙ୍ଗେ ଆଜିକାଲି ସିଲିକନ୍ ଜିଙ୍କ ଏସବୁ ଅନୁସାର ଆସିଲାନ, ସେଇଟା ଯଦି ପକାଇଲେ ବି ଆମର ରୋଗ ପୋକ କମ୍ ହେସି। ତାପରେ ଜଳ ପରିଚାଳନା, ବେଶୀ ଆମେ ଜମିରେ ଯଦି ଜଳ ରଖମା ତାହେଲେ ନିଶ୍ଚୟ ଭାବରେ ଆଉ ଟିକେ ରୋଗ ପୋକ ଲାଗସନ୍, ଯେନ୍ଟାକି ଆମର BPH ମାଟିଆ ଗୁଣି ପୋକ କହୁଛୁଁ, କିମ୍ବା ଆମର ସବୁଜ ପତ୍ର ଡିଆଁ ପୋକ ମଗା, ଯଦି ଆମେ ପାଣି ବେଶୀ ରଖମା ବେଲେ ସେମାନେ ବଢ଼ବେ, ତ ଆମେ ସେଥିଲାଗି ପାଣି କାଟିକି ଲାଗବା। ତାପରେ ଆମର କିନ୍ତୁ ଗୋଟେ ବଙ୍କି ପୋକ ଲାଗସନ୍, ବଙ୍କି ତ ନେଇ ବଙ୍ଗି, ବଙ୍ଗି ଫୁଟିଗଲା ଯେନ୍ ଚାଷୀମାନେ କହିସନ୍, ସେଇ ଯଦି ପୋକ ଲାଗୁଛନ୍ ବୋଲେ ଆମେ ଯଦି ପାଣି କାଟିଦେମା ବୋଲେ ସେମାନେ ଆଉ ଟିକେ ବେଶୀ ଲାଗ୍ବେ।
1: ଆଚ୍ଛା,
0: ତ ସେଇ ପୋକ ଲାଗିକି ଆମେ ଜମିରେ ପାଣି ଭର୍ତ୍ତି କରି ଲାଗ୍ବା, ତ ସେଥିଲାଗି ପୋକ ଦେଖିକିରି ଫସଲ ଦେଖିକିରି ଆମକେ ଜଳର ପରିଚାଳନା ବି କରବାର ନିହାତି ଦରକାର। ତାପରେ ଜମିର କିସମ ଅନୁସାରେ ଆମେ ମିଶ୍ରିତ ଫସଲ ଚାଷ କର୍ମା, କିମ୍ବା ଆମର ଜନ୍ତା ଫସଲ ଚାଷ କର୍ମା, କିମ୍ବା ସୀମା ଫସଲ ଚାଷ କର୍ମା, ତାହେଲେ ଆମର ପୋକମାନଙ୍କେ ବି ନିୟନ୍ତ୍ରଣ କରିପାର୍ମା। ତାପରେ ଗୋଟିଏ ଜମିରେ ବାରମ୍ବାର ଆମେ ଧାନ ଚାଷ ନି କରୁ, ଧାନ ପରେ ମୁଗ ବିରି କର୍ମା କିମ୍ବା ପନିପରିବା କର୍ମା, ମାଟିର କିସମ ଦେଖିକିରି ମାଟିର କେନ୍ ଜାଗାରେ କେନ୍ଟା ହେବା ଦେଖିକିରି, କିନ୍ତୁ ଫସଲ ପରିବର୍ତ୍ତନ କରିବାଟା ନିହାତି ଦରକାର। ବାରମ୍ବାର ଗୋଟିଏ ଜମିରେ ଯଦି ଆମେ ଖାଲି ଧାନ ଚାଷ କର୍ମା ତାହେଲେ ନିଶ୍ଚୟ ଭାବରେ ଆମର ପୋକ ସମସ୍ୟା ବଢ଼ି ବଢ଼ି ଚାଲ୍ବା।
1: ତ ଆଜ୍ଞା, ଏଇଟା ତ ଆପଣ ନାନାଦି ଉପାୟ କହିଲେ କେନ୍ତା କରି ପାରମ୍ପରିକ ଚାଷ ପଦ୍ଧତି ନେ କେନ୍ତା କରି ଆମେ ନିୟନ୍ତ୍ରଣ କରିପାର୍ମା।
0: ଆଜ୍ଞା,
1: ଆପଣ ଯେନ୍ ଆମକେ ଜୈବିକ ପରିଚାଳନା ବିଷୟ ଥିବି ତ ଆପଣ କହୁଥିଲେ, ତ ଜୈବିକ ହିସାବରେ ଆମେ କେନ୍ତା କରି ଯେନ୍ ପୋକର ପରିଚାଳନା କର୍ମା ସେ ବିଷୟଟି ଟିକେ କହିତେ ବେଲେ ବଢ଼ିଆ ହେତା।
0: ଆମର ଏଇ ଫସଲ ନେ ଯେନ୍ ଅନିଷ୍ଟ କରୁଛନ୍ତି ପୋକ ମାନେ, ସେମାନଙ୍କେ ନିୟନ୍ତ୍ରଣ କରବାର ଲାଗି ଆମର ଶିକାରୀ ପୋକ, ପରଜୀବୀ ପୋକ ଆଉ ଆମର ରୋଗ ସୃଷ୍ଟି ଅଣୁଜୀବ ସବୁ ବ୍ୟବହାର କରିକି କେନ୍ତା ଆମେ ପୋକକେ ନିୟନ୍ତ୍ରଣ କରିପାର୍ମା ସେଇଟାକେ ଆମର ଜୈବିକ ପରିଚାଳନା କୁହାଯାଇସି। ଆମର ପରଭୋଜୀ ପୋକ ଭିତରେ ଆମର ଯେନ୍ ବୁଢ଼ିଆଣୀ ମେକ୍ରା, ଇନ୍ଦ୍ରଗୋପୀ ଭୁଙ୍ଗ ଯେନ୍ଟା ଆମେ କହୁଛୁ, କାନ୍ଦୁଲ ଫାଲିଆ ପୋକ, କାରାବିଡ ଭୁଙ୍ଗ, କିମ୍ବା ଆମର ମିରିଡ଼ ବଗ, ପାଣିଚରା ପୋକ, ଶିକାରୀ ଝିଣ୍ଟିକା ସବୁ ଅଛନ୍, କଙ୍କି ପୋକ ମାନେ ଅଛନ୍, ସେମାନେ ପରଭୋଜୀ ଆଁ, ସେମାନେ ଆମର କ୍ଷତିକାରକ ପୋକ ମାନେ ଖାଇବେ, ଆମର କ୍ଷତିକାରକ ପୋକ ମାନର ସଂଖ୍ୟା କମାବେ। ଆଉ ପରାଶରୀ କୀଟ ହେଲା ଆମର ଗୋଟେ ଟ୍ରାଇକୋଗ୍ରାମା, ବ୍ରାକନ, ଟେଲିନୋମିସ୍, ଏମିତି ବିଭିନ୍ନ ପ୍ରକାର ଛୋଟ ଛୋଟ ପୋକ ମାନେ ପରାଶରୀ କୀଟ ଅଛନ୍, ଯେନ୍ଟାକି ସେମାନେ ଆମର କ୍ଷତିକାରକ ପୋକର ଅଣ୍ଡାରେ, ଶୁକରେ କିମ୍ବା କୋଷାରେ ସେମାନେ ଅଣ୍ଡା ଦେଇଦେବେ, ଆଉ ତାଙ୍କର ଅଣ୍ଡାଟା ଯେତେବେଳେ ଫାଟବା ଆମର କ୍ଷତିକାରକ ପୋକ ମାନଙ୍କର ତାକେ ଅଣ୍ଡା ହଉ କି କୋଷା ହଉ କି ତାର ଶୁକ ହଉ ତାକେ ନଷ୍ଟ କରିଦେବେ। ତ ଆମର ସେଇ ଭିତରେ ସବୁଠୁ ବଢ଼ିଆ କାମ ଦଉଛେ ଆମର ଟ୍ରାଇକୋଗ୍ରାମା, ଯେନ୍ଟାକି ଆମର ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟରେ ମିଳୁଛେ, ସେଟାନୁ ଆମେ ଆଣିକିରି ତାକେ ଜମିରେ ଯଦି ଛାଡ଼ମା ଗୋଟେ

0: ଏକର ନେ 20,000 ଲେଖା, ତାହେଲେ ଆମର ଯେନ୍ ଧାନର କାଣ୍ଡବିନ୍ଧା ପୋକ ଲାଗୁଛେ, ପତ୍ରମୋଡ଼ା ପୋକ ଲାଗୁଛେ, କିମ୍ବା ଆମର ଯେନ୍ ବଙ୍ଗି ପୋକ ଲାଗୁଛେ, ସେମାନେ ନିୟନ୍ତ୍ରଣ ହେଇଯାଇପାରବା।
1: ଆଚ୍ଛା,
0: ଆଉ ରୋଗ ସୃଷ୍ଟିକାରୀ ଅଣୁଜୀବ ସବୁ ଅଛେ, ଯେନ୍ଟାକି ବ୍ୟୁଭେରିଆ ବେସିଆନା, ବେସିଲସ୍ ଥୁରିଞ୍ଜେନେନ୍ସିସ୍, ଇଗ୍ରାକେ ବି ଆମେ ବଜାରରେ ମିଳୁଛେ, ଦୁକାନରୁ ଆମେ ଘିନି ଆନମା, ତାକେ ବ୍ୟବହାର କର୍ମା। ଯେନ୍ତା ଆମେ ରାସାୟନିକ ଔଷଧ ସ୍ପ୍ରେ କରୁଛୁ, ସେନ୍ତା ଯଦି ସ୍ପ୍ରେ କର୍ମା, ଯେନ୍ଟାକି ବ୍ୟୁଭେରିଆ ବେସିଆନାଟା ଆମର 500 ml ଗୋଟେ ଏକରରେ ଦେମା, ଆଉ ଯଦି ବେସିଲସ୍ ଥୁରିଞ୍ଜେନେନ୍ସିସ୍ ବ୍ୟବହାର କରୁଛୁ, ଗୋଟେ କିଲୋ ଗୋଟେ ହେକ୍ଟରରେ ଆମେ ଯଦି ପାଣିରେ ଗୋଲେଇକରି ସ୍ପ୍ରେ କର୍ମା, ତାହେଲେ ଆମର ଏ ଧାନର କାଣ୍ଡବିନ୍ଧା ପୋକ, ତାପରେ ପତ୍ରମୋଡ଼ା ପୋକ, ପତ୍ର ଡିଆଁ ପୋକ ଅଛନ୍, ତାପରେ ଆମର BPH ଅଛେ, ଏଗୁଡ଼ାକୁ ଆମେ ନିୟନ୍ତ୍ରଣ କରିବି ପାର୍ମା।
1: ଆଚ୍ଛା, ତ ଆଜ୍ଞା ଆପଣ ତ ବତାଲେ ଏଇଟା ରାସାୟନିକ କାଁ କାଣା ଔଷଧ ପତ୍ର ଅଛେ, ଆର୍ ସେନେ କେନ୍ତା କୀଟନାଶକ ହେଇପାର୍ବା ବୋଲିକରି, ଆମର ଯେନ୍ ଉଦ୍ଭିଦଜାତ କୀଟନାଶକ କେନ୍ତା କରି ଚାଷୀମାନେ ବ୍ୟବହାର କରିପାରିବେ ସେ ବିଷୟ ଠିକ
0: ଅଛି? ଆମର ଉଦ୍ଭିଦଜାତ ଯେନ୍ କୀଟନାଶକ ଗୁଡ଼ା ଅଛେ, ଆମର ଗୋଟେ ନିମ୍ ଅଛେ, କରଞ୍ଜ ତେଲ ଅଛେ, ଇଗୁଡ଼ାକେ ଆମେ ବ୍ୟବହାର କରିକିରି ଆମେ କେନ୍ତା ଧାନର ପୋକ ନିୟନ୍ତ୍ରଣ କରିପାର୍ମା। ତ ଆମର ସବୁରୁ ବଢ଼ିଆ କାମ ଦଉଛେ ବୋଲେ ନିମ୍, ନିମ୍ର ଆମେ ତାର ତେଲ ବ୍ୟବହାର କରିପାର୍ମା, ତାର ପତ୍ର ବ୍ୟବହାର କରିପାର୍ମା, ତାର ଯେନ୍ ମଞ୍ଜିଟା ଛେଚିକିରି ଆମେ ବ୍ୟବହାର କରିପାର୍ମା, ନିମ୍ର ପିଡ଼ିଆକେ ବ୍ୟବହାର କରିପାର୍ମା। ଆଉ ଆମର ଏଇଟା ଯେ ଖାଲି ପୋକ କେ ମାରୁଛେ ସେମିତି
1: ନୁହେଁ,
0: ଏଇଟା ପୋକ ମାରବା, ରୋଗ ମାରବା, ତାପରେ ଯେନ୍ ଆମର ମାଟି ଭିତରେ ସୂତ୍ରକୃମି ଗୁଡ଼ା ଅଛନ୍, ତାକୁ ବି ମାରିପାରବା। ତ ମୁଁ ଖାଲି ଚାଷୀମାନଙ୍କେ କହିଦେଉଛେ ଆମର ଯେ NSK ଟା କେମିତି ଆମେ ତିଆରି କରିପାର୍ମା, ଆମେ ଘରେ ବି ଆଉ ତାକେ ବ୍ୟବହାର କରିପାର୍ମା। ତ ଆମର 50 gram ଆମର ଯେନ୍ ନିମ୍ ମିଳୁଛେ ବର୍ଷା ଦିନେ, ଯେନ୍ ନିମ୍ ମିଲ୍ସି ସେତାକେ ସଂଗ୍ରହ କରିବେ, ଆଉ ତାକେ ଭଲ ଭାବରେ ଶୁଖାଇ ଦେବେ, ତାପରେ ତାକେ ଗୁଣା କରିଦେବେ, ସିଲ୍ରେ କି ହେମଦସ୍ତାରେ ହେଉ ତାକେ ଗୁଣା କରିଦେବେ, ତାପରେ ରାତି ସାରା ତାକେ ଗୋଟେ ଲିଟର ପାଣିରେ 50 gram ଭିଜେଇକିରି ରଖିଦେବେ, ଆର ଦିନ ସକାଳୁ ତାକେ ଛାନି ଦେବେ ଗୋଟେ ପତଳା କପଡ଼ାରେ, ଆଉ ତାକେ ଯେନ୍ କିଛିଟା ପରିମାଣରେ ପାଣିଟା କମିଯାଇଥିବା,
1: ଆଚ୍ଛା,
0: ତାକେ ଫେରେ ପାଣି ମିଶାଇକିରି ଲିଟରେ କରିଦେବେ, ତା ସେଥିରେ ଗୋଟେ ଗ୍ରାମ ସର୍ଫ କିମ୍ବା ଟିପଲ ମିଶାଇଦେବେ, ତାପରେ ତାକେ ଆମେ ଯଦି ଜମିରେ ସିଞ୍ଚନ କର୍ମା, ତାହେଲେ ଆମର ଏ ରୋଗ ପୋକ ସମସ୍ୟା ଆମେ ଦୂର କରିପାର୍ମା।
1: ଆଜ୍ଞା, ଆମେ ବ୍ୟବହାରିକ ଦୃଷ୍ଟିକୋଣରୁ ଯଦି ଦେଖ୍ମା ବୋଇଲେ ଆଜ୍ଞା, ଆମର ଚାଷୀ ଦାଦା ମା ଭାଇମାନେ ବିଶେଷ କରି ରାସାୟନିକ କୀଟନାଶକ ବ୍ୟବହାର କରବାକେ ସେମାନେ ଆଗ୍ରହ ପ୍ରକାଶ କରସନ୍, କାଁ ଯେ ବୋଲେ ସହଜନେ ମିଲିଫୁନି ଯାଇସି ଆର୍ ବ୍ୟବହାର ବି କରିଦେସନ୍। ଯଦି ଆମର ଚାଷୀ ଦାଦା ମା ଭାଇମାନେ ଯେତ୍କି ଧାନ ଚାଷ କରୁଛନ୍, ସେମାନେ ଯଦି ଏଇ ଯେନ୍ ପୋକକେ ପରିଚାଳନା କରବା ଲାଗି ଖାଲି ରାସାୟନିକ ସାର ଏକା ବ୍ୟବହାର କରିବାକେ ଚାହିଁବେ ବୋଲେ ତାର କୁ ପରିମାଣ କାଣା କାଣା ଅଛେ, ଆରୁ ବିଶେଷ କରି କାଣା ତାଙ୍କର କ୍ଷତି ହେସି ବି, ସେ ବିଷୟଟି ଦ୍ୱିପଦ କହିତେ ବୋଲେ ବଢ଼ିଆ ହେବ।
0: ତ ଆମର ବିଭିନ୍ନ ପ୍ରକାର ରାସାୟନିକ ଔଷଧ ଯେନ୍ଟା ପୋକମରା ମିଳୁଛେ, ତାକେ ବଜାରରେ ଆମେ ଦୋକାନୀ ପାଖରୁ ଆଣିପାର୍ମା, କିନ୍ତୁ ଆମେ ତାକେ ପକାବାର ଆଗରୁ ଆମେ ସବୁବେଳେ ଚିନ୍ତା କରବାର କଥା ଯେ ଆମର ଜମିରେ ଗୋଟେ ଯେନ୍ଟା ମୁଇଁ ପହିଲେ କହିଲି ସମନ୍ୱିତ ପୋକ ପରିଚାଳନା ମାନେ କାଣା, ଗୋଟେ ସୀମା ପ୍ରତି ଫସଲର ଗୋଟେ ସୀମା ଥିସି, ସେଇ ସୀମାରୁ ଯେତେବେଳେ ପୋକ ସଂଖ୍ୟା ବଢ଼ିଯିବା ତାପରେ ଯାଇ ଆମେ ରାସାୟନିକ ଔଷଧ ପକାବାର କଥା। ତା ଆଗରୁ ଯଦି ସେଇ ସୀମା ତଳେ ଅଛନ୍ତି ପୋକ ମାନେ, ତାହେଲେ ଆମେ କୌଣସି ରାସାୟନିକ ଔଷଧ ପକାଇବା ଦରକାର ନିନ, ସେଇ ଜାଗାରେ ଆମେ ଜୈବିକ ଜାତ ଔଷଧ ପକାଇ ପାର୍ମା, କିମ୍ବା ଆମର ଯେନ୍ ଉଦ୍ଭିଦଜାତ ଔଷଧ ଅଛେ ନିମ୍ କି କରଞ୍ଜ ଏଇସବୁ ଆମେ ବ୍ୟବହାର କର୍ମା, ଯାହାଫଳରେ କି ଆମର ଖର୍ଚ୍ଚା କମ୍ବା, ପରିବେଶ ପ୍ରଦୂଷଣ ନିହେ କମିଯିବା, ଆମର ଦେହ ଭଲ ରହିବା। ତ ଆମର ବିଭିନ୍ନ ପ୍ରକାର ରାସାୟନିକ ଔଷଧ ମିଳୁଛେ, ଆମର ଯେନ୍ତାକି କାଣ୍ଡବିନ୍ଧା ପୋକ ଲାଗି ଆମେ ଫିପ୍ରୋନିଲ୍ ବ୍ୟବହାର କରିପାର୍ମା, କାଟାଫାଇଟୋକ୍ଲୋରାଇଡ୍ ବ୍ୟବହାର କରିପାର୍ମା, ପତ୍ରଖିଆ ପୋକ ଲାଗି ଆମେ ଟ୍ରାଇଜୋଫସ୍, ପ୍ରୋଫେନ୍ଫସ୍ ଏଗୁଡ଼ା ବ୍ୟବହାର କରିପାର୍ମା, ଶୋଷକ ପୋକ ଲାଗି ଆମେ ବୁପ୍ରୋଫେଜିନ୍, ତାପରେ ଆମର ଫ୍ରୋନିକାମାଇଡ୍, ପାଇମେଟ୍ରୋଜିନ୍ ଏଗୁଡ଼ା ବ୍ୟବହାର କରିପାର୍ମା। ତ କିନ୍ତୁ ଏଗୁଡ଼ା ବ୍ୟବହାର କରବାର ଯୋଗୁଁ ଆମର ବହୁତ କ୍ଷତି ହେଉଛେ, ଯଦି ଠିକ୍ ଭାବରେ ଆମେ ଠିକ୍ ପରିମାଣର ପାଣିରେ ନି ମିଶାମା, ଠିକ୍ ଜାଗାରେ ଔଷଧଟା ନି ପକାମା, ଠିକ୍ ପୋକ ଲାଗି ଠିକ୍ ଔଷଧକେ ନି ପକାମା, ତାହେଲେ କାଣା ହେଉଛେ ଆମର ଏଇ ପରିବେଶ ପ୍ରଦୂଷଣ ହେଉଛେ, ସେକେଣ୍ଡ ହେଲା ଆମେ ବିଷ ଖାଉଛୁ, ବିଭିନ୍ନ ପ୍ରକାର ରୋଗ ସମସ୍ୟା ସୃଷ୍ଟି ହେଉଛି, ତାପରେ ପୋକ ଦେହରେ ଗୋଟେ ସହନଶୀଳତା ଶକ୍ତି ବୃଦ୍ଧି, ରେଜିଷ୍ଟାନ୍ସ ପାୱାର ବଢ଼ିଯାଉଛେ, ତାପରେ ବାରମ୍ବାର ସେଇ ଔଷଧକେ ପକାବାର ଯୋଗୁଁ ଆଉଟକେ ରେଜିଷ୍ଟାନ୍ସ ପାୱାର ବଢ଼ିଯାଉଛେ, ତ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେଉଛନ୍। ତାପରେ କେତେ ପ୍ରକାର ଔଷଧ ଅଛେ ଯେନ୍ଟା ଔଷଧ ପକାବା ଯୋଗୁଁ ଆମର ଉପକାରୀ ପୋକମାନେ ମରିଯାଉଛନ୍, ଆଉ କ୍ଷତିକାରକ ପୋକମାନଙ୍କର ସଂଖ୍ୟା ବଢ଼ିଯାଉଛେ, ଯେନ୍ଟାକି ଆମେ କହୁଛୁ ରିସର୍ଜେନ୍ସ। ଚାଷୀ ସାଧାରଣତଃ ଭାବିଛି ଆମେ ପୋକମରା ଔଷଧ ପକାଇଦେଲା ମାନେ ପୋକ ମରିଯିବା, ନାଇଁ, କେତେଟା ଔଷଧ ଅଛେ ପୋକ ସଂଖ୍ୟାକେ ବଢ଼ାଇ ଦେସି, ଯେନ୍ତାକି ଆମର ମାଟିଆ ଗୁଣ୍ଡି ପୋକନେ ଯଦି ଆମେ ସିନ୍ଥେଟିକ୍ ପାରିଥ୍ରଏଡ଼୍ ଗ୍ରୁପ୍ର ଯଦି ଔଷଧ ପକାଇଦେମା, ଡେଲ୍ଟାମେଥ୍ରିନ୍, ସାଇପରମେଥ୍ରିନ୍, ତାହେଲେ କାଣା କରବା ସେ ଆଉ ଟିକେ ପୋକ ସଂଖ୍ୟାକେ ବଢ଼ାଇଦେବା। ତ ସେଥିଲାଗି ଆପଣମାନେ ଠିକ୍ ଔଷଧକେ ପକାବାର ନିହାତି ଦରକାର। ତାପରେ ସମୟ ସମୟରେ କେତେଟା ଯେନ୍ଟା ଛୁଟିଆ ପୋକ ଯେନ୍ କମ୍ ନଷ୍ଟ କରସନ୍, ଇ ଔଷଧ ପକାବା ଯୋଗୁଁ ସେମାନେ ମୁଖ୍ୟ ପୋକରେ ପରିଣତ ହେଇଯାଇଛନ୍। ତ ଏଇସବୁ ଆମର ବିଭିନ୍ନ ସମସ୍ୟାଗୁଡ଼ା ଆମର ରାସାୟନିକ ଔଷଧ ପକାବା ଯୋଗୁଁ ହେଉଛେ। ତ ସେଥିଲାଗି

0: ଚାଷୀ ଭାଇମାନଙ୍କୁ ଅନୁରୋଧ କରିବି ଆମର ଯେନ୍ ପାରମ୍ପରିକ ଚାଷ ଅଛେ ସେତାକେ ବେଶିକରି ଧ୍ୟାନ ଦିଅନ୍ତୁ। ଆଉ ଗୋଟେ କଥା କହିବି ଏହି ସମୟରେ ଆମର ଯେନ୍ ଉପକାରୀ ପୋକମାନଙ୍କୁ ବଞ୍ଚାବାର ଲାଗି ହେଲେ ଆମର ଯେନ୍ ପ୍ରକାର ବି ଚାଷ କରୁଛୁଁ କିଆରୀର ଚାରିଆଡ଼େ ଆପଣ ବିଭିନ୍ନ ପ୍ରକାର ଫୁଲଗଛ ଲଗାଉ, ସେହି ଫୁଲଗଛ ଯଦି ଲଗାଇବେ ବିଭିନ୍ନ ରଙ୍ଗର ତାହେଲେ କ'ଣ ହେବା, ସେ ଉପକାରୀ ପୋକମାନେ ଆସିବେ, ତାପରେ ଆମର ମହୁମାଛିମାନେ ଆସିକରି ସେନେ ରହିବେ, ଆଉ ଉପକାରୀ ପୋକମାନେ ଆମର ଯେନ୍ କ୍ଷତିକାର ପୋକମାନଙ୍କ ଜମିରେ ଥିବା ସେମାନଙ୍କେ ଖାଇବେ, ଆଉ ଯେନ୍ ମହୁମାଛି ପୋଲିନେଟର ଯେନ୍ଟା ଆମେ କହୁଛୁ ସେମାନେ କ'ଣ କରିବେ, ଆମ ପରାଗ ସଙ୍ଗମରେ ସାହାଯ୍ୟ କରିବେ ଆଉ ଆମର ଅମଳ ବଢ଼ାବା ଲାଗି ସାହାଯ୍ୟ କରିବେ।
1: ଯାହା ହଉ ନାଇକ ଆଜ୍ଞା, ଆଜି ଆପଣ ଆମର ବୈଠକକେ ଆସିଲେ, ଆରୁ ଧାନ ଫସଲରେ କେନ୍ତା କରି ସମନ୍ୱିତ ପୋକ ପରିଚାଳନା କରାଯିବା ସେ ବିଷୟଟି ଆପଣ ଆମର ସଙ୍ଗେ ଆଲୋଚନା କଲେ, ତ ସେଥିଲାଗି ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଆର୍ ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର।
2: ଶୁଣିଲୁ କେ ନାନି?
3: ଓଏ ରେ ଭେ, ଶୁଣିଲି, ତୁଇ ବି ଶୁଣୁଥିଲୁ ମନ ତନ୍ଦି କରି, ମୁଇଁ ଦେଖୁଥିଲି ଯେ ତୋକେ ଖୁବ କଥା ବୁଝି ପାରିଥିବୁ। ଆମେ ଛନେ କାଗନ ଯେନ୍ କଥାବାର୍ତ୍ତା ହଉଥିଲୁ ରୋଗ ପୋକ ଦମନ ବିଷୟ ନେ, ବିଶେଷଜ୍ଞ ଆଜ୍ଞା କେନ୍ତା ଗୋଟେ ଗୋଟେ କର ସବୁ ବୁଝେଇ ଦେଲେ।
2: ହଏ ପରେ ଦେଖ, ଇଟା ତୁ ମୁଖିଆ ଜିନିଷ ଆମର ବୈଠକ ର, କେତେ କେତେ କଥା ଜାନି ହେସି, ବିଶେଷଜ୍ଞ ଆଜ୍ଞା ବିଶେଷଜ୍ଞ ଦିଦି ଏମାନେ କେତେ ନି କେତେ କଥା କହିସନ, ଖାଲି ଆମେ ଶୁନି କରି ମାନି କରି ଚଲବାର କଥା,
3: ହଏ ଆର କାମେ ନେ ବି ଲଗାବାର କଥା।
2: ହଏ ହଏ ହଏ,
3: ମାତର ଆର ଗୋଟେ କଥା ଅଛେ ରେ ଭେ,
2: ହଏ
3: ଚାଷୀ ଭାଇ ଭଏନ ମାନଙ୍କର ସାଙ୍ଗେ କଥା ହେବାଟା।
2: ତ ନାନି, ମୁଇଁ ହେନ୍ତା ଚାଷୀ ଦଦାର ସାଙ୍ଗେ କଥାବାର୍ତ୍ତା ହେଇଛେଁ, ଟିକେ ଚାଲ ଆମେ ଶୁନମା।
4: ହେନ୍ତା ତ ଆମେ ଭିନ୍ ଭିନ୍ ସମୟନେ ଭିନ୍ ଭିନ୍ ଚାଷୀ ଦଦା ମାନଙ୍କର ସାଙ୍ଗେ ଭେଟୁଥିସୁଁ, ଆରୁ ଚାଷର ହାଲଚାଲ ବିଷୟରେ ଜାଣୁଥିସୁଁ, ତାଙ୍କର ବାବଦନେ ଜାଣୁଥିସୁଁ। ଆଜ ପୁନି ହେନ୍ତା ଆମର ସଙ୍ଗେ ଗୋଟେ ଚାଷୀ ଦଦା ଅଛନ୍, ତାଙ୍କର ନୁ ଜାନମା ତାଙ୍କର ହାଲଚାଲ। ଦଦା ଜୁହାର।
5: ନମସ୍କାର।
4: ତ ଦଦା, ପହଲା ଆମକେ ଆପଣଙ୍କର ପରିଚୟ ଟିକେ ଦେଇଦେବେ।
5: ମୋର ଗାଁ ହେଲା କର୍ଲାଗୁଡ଼ା, ପଞ୍ଚାୟତ ବି କର୍ଲାଗୁଡ଼ା, କପା ପତର କରୁଛୁ ଆର କାଣା କର୍ମା।
4: ତ ଦଦା, ଆମକେ ଟିକେ ଆପଣଙ୍କର ନାଁ ଟିକେ କହିଦେବେ।
5: ମୋର ନାଁ ହେଲା ବିଦ୍ୟା ନାଇ।
4: ତୋ ଦାଦା, ଆପଣ ତ ଇଠାନେ ଚାଷ କରୁଛନ୍, ଆମେ ଦେଖି ପାରୁଛୁ। ତ ଦାଦା, ଆପଣ ଇଠାନେ କେତେ ବରଷ ହେଲା ନା ଚାଷ କାମ କରୁଛନ୍?
5: ଆମର ଚାଷ ବାସ ବୋଲେ 30-35 ବର୍ଷ ଏନ୍ତା ହେଲା ଆରୁ।
4: ତ ଆପଣ ତ ଇଠାନେ 30 ବରଷ ଉପରେ ହେଲା ନା ଇଠାନେ ଚାଷ କରୁଛନ୍, ତ ଆପଣଙ୍କର ଅଭିଜ୍ଞତା ଫୁନି ଅନେକ ଥିବା। ତ ଦାଦା, ଆପଣ ଇଠାନେ ଯେନ୍ତା କହୁଛନ୍ କପା କରୁଛନ୍ ବୋଲି କରି, ତ ଆର କାଁ କାଁ ଚାଷ କରସନ୍? କପା ସଙ୍ଗେ
5: କପା କରସୁଁ, କାନ୍ଦୁଲ କରସୁଁ, ସେନା ମକା ଗୁଟେ ଗୁଟେ ବି ଯୋଗେଇସୁଁ।
4: ତ ଦାଦା, ଆପଣ ତ କପା କାନ୍ଦୁଲ ମକା ଏସବୁ ଜିନିଷ କରୁଛନ୍, ତ ଦାଦା ଆମେ ଜାଣିଛୁଁ ଯେ ଯେନ୍ସି ବି ଚାଷ କରବାର ଲାଗି ହେଲେ ତାର ଲାଗି ମାଇଟ୍ ଗୋଟେ ବିଶେଷ ଭୂମିକା ନେସି, ତ ଆପଣଙ୍କର ଇଠାନେ କେନ୍ତା ପ୍ରକାରର ମାଇଟ୍ ଅଛେ, ଆର୍ ସେଟା ଆମର ଚାଷ ଲାଗି ସେଟା ସୁବିଧା ହଉଛେ କି ନାଇଁ?
5: ଚାଷ ଲାଗି ସୁବିଧା ହଉଛେ, ଆମର କଲା ମାଟି, କଲା ମାଟିରେ ଚାଷ ହଉଛେ।
4: ତ ଦାଦା, ଆପଣଙ୍କର ଇଠାନେ ଯେନ୍ କହିଲେ କଲା ମାଟି ଅଛେ, ତ ମାଟିର ଉର୍ବରତା ବଢ଼ାବାର ଲାଗି, ମାଇଟ୍ କେ କଡ଼ାକୁଶା କରବାର ଲାଗି ଆପଣ ଆର କାଁ କାଁଟା କରୁଛନ୍?
5: କଡ଼ାକୁଶା ବୋଲେ ସେ ମାଇଟ୍ ନେ ତ ଚାଲୁଛେ।
4: କିଛି ଆପଣ ସାର ବିହନ କିଛି ଦେସନ୍?
5: ନାଇଁ ନାଇଁ, ସାର ବିହନ ବୋଲେ ତ କପାନେ ଜାଣା ଲାଗୁଛେ, ସେଟା ଦିଆଯାଉଛେ।
4: ଆର ଦାଦା, ଆମେ ଜାଣିଛୁଁ ଯେ ଚାଷ କରବାର ଲାଗି ପାନ ତ ନିହାତି ଦରକାର, ପାନ ନେ ହେଲେ ତ ଚାଷ କାମ ନେଇ ହେଇପାରେ, ତ ଆପଣଙ୍କର ଇଠାନେ କେନ୍ତା କିନା ଆପଣ ପାନ ଯୋଗଉଛନ୍?
5: ପାନ ବୋଇଲେ ସରକାର ଆଶ୍ରାର ଲୋକ, ଆରୁ ଆମର ତ କେନାଲ ନାଇଁ, ଫେନାଲ ନାଇଁ, କିଛି ନାଇଁ, ଆରୁ ଉପର ପାଣି ସୁରକ୍ଷା।
4: ତ ଇଥର ତ ଆମେ ଦେଖିଛୁ ଯେ ଆମର ଅଞ୍ଚଳ ନେ ବନେ ବର୍ଷା ହେଇଛେ, ବନେ ପାନ ହେଇଛେ, ଆପଣଙ୍କର ଚାଷ ଲାଗି ସେଟା ଠିକ ହେଇଛେ କି ନାଇଁ?
5: ଚାଷ ଟିକେ ସେତେ ସକ୍ସେସ ନାଇଁ ନା, ଉପର ବର୍ଷା ହେଲେ କାଁ ହେଲା, ପାନ ନାଇଁ ରହିବାର ନା।
4: ତ ଦାଦା, ଆମେ ତ ଜାଣିଛୁ ଯେ ଏବେ ଯେନ୍ତା ଆମର ବର୍ଷା ଟିକେ ଛାଡ଼ି ହେଲା ନା, ଏବର ସମିଆ ହଉଛେ ଆମର ରୋଗ ପୋକ ମାନଙ୍କର ଜିନିଷ, ତ ଆପଣଙ୍କର ଫସଲ ନେ ଫୁନି ରୋଗ ପୋକ ଧରୁଥିବା, ତ ଏ ରୋଗ ପୋକ ଲାଗି ଆପଣ କାଁ କରୁଛନ୍?
5: ରୋଗ ପୋକ ଲାଗି ତ ଏବେ ମେଡିସିନ ପତ୍ର କରି ଦେଖୁଛୁ, ହେଇ ନେଇ ପାରୁଛି।
4: ନିହାତି ଭାବରେ ଆମର ଆର ଟିକେ ଯଦି ସହାୟତା ହେତା ବୋଇଲେ ନିହାତି ଭାବରେ ଆମେ ଚାଷର ଯେନ୍ ରୋଗ ପୋକ ଅଛେ ତାର ନିୟନ୍ତ୍ରଣ କରିପାରତୁ। ଆପଣ ତ ଆମକେ ସବୁ ଜିନିଷ କହିଦେଲେ ଆପଣଙ୍କର ଚାଷ ବାବଦ ନେ, ତ ଆପଣ ଆମକେ ଏତିକି ସମୟ ଦେଲେ, ଆମର ସଙ୍ଗେ କଥା ହେଲେ। ଆମର ଆକାଶବାଣୀ ଭବାନୀପାଟନା ତରଫରୁ ଆପଣଙ୍କୁ ଢେର ସାରା ଧନ୍ୟବାଦ, ଆରୁ ଜୁହାର ଦଦା।
5: ନମସ୍କାର।
3: ଶୁଣିଲି ରେ ଭେ, ଯେନ୍ତା ଗୋଟେ ଗୋଟେ କରି ଚାଷୀ ଦଦାକେ ପଚାରାଲୁ, ଚାଷୀ ଦଦା କେନ୍ତା କରି ଚାଷବାସ କରୁଛନ୍, କେନ୍ତା ସୁନ୍ଦର କରି ତାଙ୍କର ପରିବାରକେ ଚଲଉଛନ୍, ସବୁ ଗୋଟେ ଗୋଟେ କରି କହିଲେ, ତେ ନୂଆ କଥା ଜାଣି ହେଲା। ମୋର ତରଫ ନୁନ୍ ବି ଧନ୍ୟବାଦ ଗୋଟେ ଦେଶି ହୋ।
2: ହଏ ହଏ ହଏ, ତୁ ଦଦା ତ ତାଙ୍କର ସବୁ କଥା କହିଲେ, ଆମକେ ଫୁନି ହେନ୍ତା ଅଣ୍ଟା ଭିଡ଼ବାର କଥା।
3: ହଏ ମାତର ଆମେ ଗୋଟେ କଥା ପାସରୁଛୁ, ତୁ ୟାର ମୁଇଁ ସମୟ ବାଟେ ନେଇ ଦେଖବାର ନା।
2: ହଏ ପରେ ନାନି, ତୋର ସଙ୍ଗେ ଗପଲେ ତ ସମିଆର ବାଟେ ଆର ଧ୍ୟାନ ନି ଯାଏ ନା, ବୋଲନୁ
3: ଜି ବିଲ ହେଲନା ରେ ଭେ, ବିଲ ହେଲେ ବୈଠକ ଛାଡ଼ବାକେ ପଡ଼ବା। ତ ଯିବା ଆଗନୁ ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦଦା ମା ଭଏନ ମାନେ ସବକେ ଗୁଲାପି ନାନି,
2: ଆର ଚୈତୁ ଦଦା
3: ଜୁହାର।

ଆକାଶବାଣୀ ଭବାନୀ ପାଟଣ ଗୀତ ଗଜଲ କ୍ରମରେ ପ୍ରଚାର କରୁଛୁ କେତୋଟି ଗୀତ। ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରାହୁଲ ସାଥୁ ଏବଂ ତଲ୍ହା ଅଞ୍ଜୁମ।

ଏଥର କଣ୍ଠଦାନ କରିଛନ୍ତି କବିତା ସେଟ୍ ଏବଂ କନିଷ୍କ ସେଟ୍, ଗୀତ ରଚନା ସୈଦ୍ ଜିଆ ଆଲ୍ଭି।

ଗୀତ ଗଜଲ କ୍ରମରେ ଶୁଣୁଥିଲେ କେଦୁଳି ଗୀତ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବିଶେଷ ସୂଚନା। ଆସନ୍ତାକାଲି 12 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଖାଦ୍ୟ ଓ ପୁଷ୍ଟିବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ନେହଲତା ନନ୍ଦ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ କଟକର କମ୍ୟୁନିଟି ମେଡ଼ିସିନ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମହୁଆ ବିଶ୍ୱାସ। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ବର 06712303146 ଏବଂ 06712303149 ଜରିଆରେ ଷ୍ଟୁଡ଼ିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଦିଗରେ ଶେଷ ହେଲା।

ଆକାଶବାଣୀ ଭବାନୀ ବାରୁଣା ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରାଜେନ୍ଦ୍ର କୁମାର ବେହେରା। ଗୀତ ରଚନା ଭବାନୀ ଶଙ୍କର ମହାଲିଙ୍ଗ।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ରାଜେନ୍ଦ୍ର କୁମାର ବେହେରା ଏବଂ ବିଜୟଲକ୍ଷ୍ମୀ ଦାସ। ଗୀତ ରଚନା ଭବାନୀ ଶଙ୍କର ମହାଲିଙ୍ଗ।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆରତୀ କଥାଚିତ୍ରରୁ ପ୍ରଥମ କେତୋଟି କଣ୍ଠଦାନ କରିଛନ୍ତି ତାନସେନ ସିଂ ଏବଂ ଅନୁରାଧା ପୌଡ଼ୱାଲ। ଗୀତ ରଚନା ଶିବବ୍ରତ ଦାସ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ। ଗୀତଟି ପାଇଁ ସାନ୍ ଡୁଙ୍ଗରିଗୁଡ଼ା କର୍ଲାମୁଣ୍ଡା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ନାଗୁ ପାତ୍ର ଏବଂ ମଞ୍ଜୁଲତା ପାତ୍ର।

ପଶ୍ଚିମ ସିଂଭୂମ ଚାଇବସା ଝାଡ଼ଖଣ୍ଡରୁ ଆପଣ ହେଲେ ଶିବା ଗୋପ, ପ୍ରେମ ଗୋପ, କପିଲ ଗୋପ, ଶିବାଂଶ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ ଏବଂ ଦୀପାଲି ଗୋପ। ଆପଣ ଶୁଣିବା ପାଇଁ ଚାହାନ୍ତି ଦୁଇଟି ହୃଦୟ ଆଲବମ୍ରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ନିବେଦିତା ଓ ଅଭିଜିତ। ଗୀତ ରଚନା ପଞ୍ଚାନନ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

ମେଦିନୀପୁର ଭବାନୀପାଟଣା କଳାହାଣ୍ଡିରୁ ଆପଣ ହେଲେ ହୀରାଲାଲ ପଟ୍ଟନାୟକ। ଆପଣ ଶୁଣିବା ପାଇଁ ଚାହାନ୍ତି ମମତା ମାଗେ ମୂଲ କଥାଚିତ୍ରରୁ। ଅକ୍ଷୟ ମହାନ୍ତିଙ୍କ ଗୀତ ଏବଂ ସଙ୍ଗୀତ ପାଇଁ କଣ୍ଠଶିଳ୍ପୀ ହେଲେ ମହମ୍ମଦ ଅଜିଜ।

ଜାଇ ଫୁଲ କଥା ଚିତ୍ରରୁ ପରବର୍ତ୍ତୀ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ହେମନ୍ତୀ ଶୁକ୍ଲା। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନନଗୋ। ସ୍ୱର ସଂଯୋଜନା ଅକ୍ଷୟ ମହାନ୍ତି। ଗୀତଟି ପାଇଁ ଧର୍ମଗଡ଼ କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ପ୍ରଦୀପ୍ତ କୁମାର ପଣ୍ଡା।

ଚୁଡ଼ି ହାରିପଡ଼ା ଭବାନୀପାଟଣା କଳାହାଣ୍ଡିରୁ ଆପଣ ହେଲେ ସୋମେଶ୍ୱର ମହାପାତ୍ର। ଆପଣ ଶୁଣିବା ପାଇଁ ଚାହାନ୍ତି ମୋ ଭାଇ ଜଗା କଥାଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ସୁବାସ ଓ ଅନିତା। ଗୀତ ରଚନା ରଜନୀ ଏବଂ ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ନାରାୟଣ ରଥ।

ଶୁଣୁଥିଲେ ଅନୁରୋଧରେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ କର୍ଣ୍ଣାଟକୀ ଶୈଳୀରେ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଡକ୍ଟର ଏମ୍ ବାଲମୁରଲି କ୍ରିଷ୍ଣା। ଶିଳ୍ପୀ ପରିବେଷଣ କରିଛନ୍ତି ଆଦିତାଲରେ ରାଗ କମ୍ଭୋଜି। ଶିଳ୍ପୀଙ୍କୁ ଭାଓଲିନରେ ସଙ୍ଗତ କରିଛନ୍ତି ଅନ୍ନୁ ଭରପୁର ରାମସ୍ୱାମୀ ଏବଂ ମୃଦଙ୍ଗମରେ ଶ୍ରୀମୁସାନମ ଭି ରାଜାରାଓ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ଶାସ୍ତ୍ରୀୟ ଗାୟନ କର୍ଣ୍ଣାଟକୀ ଶୈଳୀରେ ପରିବେଷଣ କଲେ ଡକ୍ଟର ଏମ୍ ବାଲମୁରଲୀ କ୍ରିଷ୍ଣା ଶିଳ୍ପୀ ପରିବେଷଣ କଲେ ଆଦିତାଲରେ ରାଗ କାମ୍ଭୋଜି ଶିଳ୍ପୀଙ୍କୁ ଭାଓଲିନ୍ରେ ସଙ୍ଗତ କରୁଥିଲେ ଅନ୍ନଭରପୁର ରାମସ୍ୱାମୀ ଏବଂ ମୃଦ

ଏପ୍ରିଲ ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ 6:30। ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ରହିଛି ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ଚାଷର କଥା 7:40। 7:45 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତିଗୀତ। ସକାଳ 8:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:35 ଶୁଣିବେ ସଙ୍ଗୀତ ଲହରୀ। 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। କେତୋଟି ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 9:00। 9:30 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:00 ଆକାଶବାଣୀ କଟକ କେନ୍ଦ୍ରରୁ ରେଡ଼ିଓ କରି ପ୍ରଚାର କରିବୁ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ବିଷୟ ରହିଛି ସାମଗ୍ରିକ ପୋଷଣ ଆମର ଦାୟିତ୍ୱ। ବିଶେଷଜ୍ଞମାନେ ହେଲେ ପ୍ରଫେସର ସ୍ନେହଲତା ନନ୍ଦ ଏବଂ ଡକ୍ଟର ମହୁଆ ବିଶ୍ୱାସ। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।